ଆକାଶବାଣୀ ପୁରୀ ଆଜି ରବିବାର 1948 ଶତାବ୍ଦ ଆଷାଢ଼ ମାସ 21 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 12 ତାରିଖ ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:42 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ ଆକାଶବାଣୀ ପୁରୀ କେନ୍ଦ୍ରରୁ।

ଆଜି ଯେ ତୁମକୁ ଅସଫଳ କହୁଛି, କାଲି ସେ ତୁମ ସଫଳତାର ଉଦାହରଣ ଦେବ। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିପାରିବେ କାର୍ଯ୍ୟକ୍ରମ ବନ୍ଦନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
5: ଭକ୍ତର ସ୍ୱରରେ ଅଭିମାନ ଓ ଆକୁଳତା, ପତିତକୁ ଉଦ୍ଧାରିବା ପତକା ଉଡ଼ାଇ ବସିଛ, ଅଥଚ ତୁମ ବାହୁ ବିସ୍ତାର ତଳେ ବିପତ୍ତି ପରେ ବିପତ୍ତି ମାଡ଼ି ଆସୁଛି। ଭକ୍ତ ନାଶ ଗଲା ପରେ ଯଦି ତୁମ କରୁଣା ଭଣ୍ଡାର ଖୋଲେ, ଦୁଃଖୀ ନାଶ ଗଲା ପରେ ଯଦି ଚୌବର୍ଗ ଫଳ ତାକୁ ମିଳେ, ତାହେଲେ କି ଲାଭ? ଚାତକ ପକ୍ଷୀ ଆକାଶକୁ ଚାହିଁ ରହିଥାଏ ନୂଆ ମେଘ ପଟଳର ବାରିବିନ୍ଦୁ ପାଇଁ, ଶୁଷ୍କ ଆକାଶକୁ ଚାହିଁ ଚାହିଁ ଯଦି ସେ ଜୀବନ ହରାଏ, କି ଲାଭ? ଘୋର ଜଳରାଶି ଯଦି ସମୁଦ୍ରରେ ବର୍ଷିଯାଏ, ଦୀନବନ୍ଧୁ ବୋଲି ନାମ ବହିଛ, ଯଦି ଦୀନଜନର ଦୁଃଖ ନ ବୁଝିଲ, ଏଣିକି ଏ ନାମ ବହନ କର ନା। ଚକ୍ର ଉପରୁ ପତିତ ପାବନ ନେତ ଖୋଲି ରଖିଦିଅ, ତମକୁ ଡାକି ଯଦି ଦୁଃଖ ନଗଲା, କାହିଁକି ତୁମକୁ ଡାକିବି? ବରଂ କର୍ମ ଆଦରି ରହିବା ଭଲ।

ଯାହାର ଦୁଃଖ ନ ବୁଝିଲ ଏଣିକି ଏ ନାମ ବହନ କର ନା। ଚକ୍ର ଉପରୁ ପତିତ ପାବନ ନେତ ଖୋଲି ରଖିଦିଅ। ତମକୁ ଡାକି ଯଦି ଦୁଃଖ ନଗଲା କାହିଁକି ତୁମକୁ ଡାକିବି, ବରଂ କର୍ମ ଆଦରି ରହିବା ଭଲ।

ଆଗେ ରଥଯାତ୍ରା ବେଳେ ତିନି ଠାକୁରଙ୍କ ରଥ ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯାଇପାରୁନଥିଲା। ଛଅଟି ରଥ ପ୍ରସ୍ତୁତ ହେଉଥିଲା। ଶ୍ରୀମନ୍ଦିରରୁ ବଳଗଣ୍ଡି ନିକଟ ନଦୀକୂଳ ପର୍ଯ୍ୟନ୍ତ ତିନୋଟି ରଥ ପ୍ରସ୍ତୁତି ହେଉଥିଲା। ନୌକାରେ ନଦୀ ପାର ହେଲା ପରେ ଆରପାରରେ ଥିବା ଆଉ ତିନୋଟି ଶଗଡ଼ି ରଥ ଉପରେ ବସି ଗୁଣ୍ଡିଚା ମନ୍ଦିର ଯାଉଥିଲେ ପ୍ରଭୁ। ଏହି ନଦୀପାର ଅସୁବିଧାକୁ ଦୂର କରିବା ପାଇଁ ଗଜପତି ଶ୍ରୀ ନରସିଂହ ଦେବଙ୍କ ରାଣୀ ଶ୍ରଦ୍ଧା ଦେବୀ ଏକ ସେତୁ ନିର୍ମାଣ କରିଥିଲେ। ଏହା ଶିଳା ସେତୁ ନୁହେଁ। ଏ ସେତୁର ଏବେ ଚିହ୍ନବର୍ଣ୍ଣ ମଧ୍ୟ ନାହିଁ, କିନ୍ତୁ ରାଣୀଙ୍କ ନାମାନୁସାରେ ଏହାର ନାମ ଏବେ ବି ଶରଧାବାଲି।

ଦିଶୁଥିବେ। ଶୁଭେଶ ଟାହିଆ ଚମ୍ପା ବଉଳ ଦୟଣା ମରୁଆ ତୁଳସୀର ସୋରା ସୋରା ମାଳ କପାଳରେ ରତ୍ନଚିତା ଅଧରରେ ହସ ବାହୁରେ ଆଲିଙ୍ଗନର ମୁଦ୍ରା ଦୁନ୍ଦୁବି ମର୍ଦ୍ଦଳ ବାଜେ ତପି ଜପିରେ ପୁରୀ ଥିବ ଶରଧା ବାଲି ଏଭଳି ଉତ୍ସବ ଆଉ ତ୍ରିପୁରରେ କାହିଁ।

ପ୍ରଭୁଙ୍କର ଚକା ଡୋଳାର ଶୋଭା ତ୍ରିଭୁବନ ଜିଣା, କଳା ତ କଳା ଇତି କଳା, ଆଷାଢ଼ ଆକାଶର ନୂଆ ମେଘକୁ ଜିଣି ତାଙ୍କର କଜ୍ଜଳ କଳା ଆଖି, କଜ୍ଜଳର ଲାଞ୍ଜି ଲମ୍ବି ଯାଇଥାଏ ଅଦୃଶ୍ୟ କାନ ଆଡ଼କୁ, ଯାହାଙ୍କର ନାମର ଭେଳାକୁ ଆଶ୍ରା କରି କଳ୍ପ କଳ୍ପ ଯୁଗ ଯୁଗ ଧରି କେତେ ଭକ୍ତ ତରି ଯାଉଛନ୍ତି। ବ୍ରହ୍ମରୁ ଜଡ଼ ପର୍ଯ୍ୟନ୍ତ ସେ ପରିବ୍ୟାପ୍ତ, ଯୁଗେ ଯୁଗେ ତାଙ୍କର ରୂପ ଭିନ୍ନ, ନାମ ଭିନ୍ନ, କାର୍ଯ୍ୟ ଭିନ୍ନ। ତ୍ରେତୟାରେ ରାମ, ଦ୍ୱାପରରେ କୃଷ୍ଣ, କଳିରେ ଜଗନ୍ନାଥ, ସବୁ ସରିତ ସାଗରରେ ମିଶିବା ପରି ସବୁ ଧର୍ମର ବିଲୟ ଘଟିଛି ଏଇ କ୍ଷେତ୍ରରେ, ଏଇ ରତ୍ନବେଦୀ ତଳେ।

କିଏ ପ୍ରକୃତରେ ଭକ୍ତ? ଭକ୍ତ ନା ଭଗବାନ? କିଏ କାହାର ଭକ୍ତ, କିଏ କାହାର ଭଗବାନ? ଭଗବାନ ନ ଚାହିଁଲେ ତ ଭକ୍ତିର ଉଦ୍ରେକ ହୁଏ ନାହିଁ। ଥରେ ଭକ୍ତି ଜନ୍ମ ନେଲେ ଭକ୍ତ ହାବୁଡ଼ରୁ ତ ଭଗବାନଙ୍କର ନିସ୍ତାର ନାହିଁ। ଭକ୍ତ ତାଙ୍କୁ ଖୋଜୁ ନ ଖୋଜୁ, ଚାହୁଁ ନ ଚାହୁଁ, ଧେନୁ ପଛେ ପଛେ, କ୍ଷୀରଲୋଭୀ ବତ୍ସା ପରି ସେ ଭକ୍ତକୁ ଅନୁସରଣ କରି ଚାଲିଥାନ୍ତି। ତାହାରି ପାଇଁ ତାଙ୍କର ଶଙ୍ଖଚକ୍ର ଚିହ୍ନ କୃପାସିନ୍ଧୁ ନାମ। ଭକ୍ତ ତ ତାଙ୍କର ଜଗତ, ଭକ୍ତ ତ ତାଙ୍କର ଜୀବନ, ଭକ୍ତ ତ ତାଙ୍କର ବନ୍ଧୁ କୁଟୁମ୍ବ ପରିଜନ ସବୁକିଛି। ଏ ଅଦ୍ଭୁତ ଅପୂର୍ବ ଭାବମୟ ଗୀତର ରଚୟିତା ମୋଗଲ ପିତା ଓ ବ୍ରାହ୍ମଣୀ ମାତାର ଯବନ ସନ୍ତାନ ଭକ୍ତ ସାଲବେଗ ସମଗ୍ର ଭକ୍ତ ଜାତିର ଅନ୍ତରାତ୍ମାର ନିଗୁଢ଼ ନିଗୁଢ଼ ସ୍ପନ୍ଦନ।

କିଏ ଖୋଜିଦେବ ମୋ ରଙ୍କୁଣୀ ଧନକୁ, କେଉଁଠି ହଜିଛି ସେ ମହାଧନ, କେଉଁଠି ପାଇବି ମୁଁ, ଦୟାକରି କୁହନ୍ତୁ ପତି ମହାପାତ୍ରେ, ପୁଷ୍ପାଳକେ ଦୟିତାପତିଏ। ଡାକି ଡାକି ଥକି ପଡ଼ିଲିଣି ମୁଁ ପଡ଼ ପଣ୍ଡାଏ, ଭୋଗ ଚଳୁରେ ଝଲସୁଛନ୍ତି ନା କଳାଶ୍ରୀମୁଖ, ନନ୍ଦି ଘୋଷରେ ଚକା ଅପସର।

ଏକାଠି ହେଲା ବେଳେ ଆଡ଼ ଚାହାଣିରେ ଚାହୁଁଛନ୍ତି ନା ସେ? ସେଦିନ ଦୂର ମୂଲକରୁ ଏଇ ଦିଅଙ୍କୁ ଖୋଜି ଖୋଜି ଆସିଥିଲା ଜଣେ ଧୂଳିଆ ବ୍ରାହ୍ମଣ, ଖୋଜି ସମ୍ବାଦ ଦେଲା ଯାଇ ମହାର୍ଜାଙ୍କୁ। ହେଲେ ମଣିମା ବିଜେ କଲା ବେଳକୁ ହଟିଆ ଠାକୁର କ'ଣ ଅଛନ୍ତି ଯେ ମିଳିବେ? ବିଚରା ବାଲୁଭନ୍ତ ଘେରା ନୀଳାଚଳକୁ ଦେଖି ମହାର୍ଜା ଭାରି ଦୁଃଖ ଲଭିଲେ। ମାତ୍ର ତାଙ୍କ ନିଷ୍ଠାକୁ ଧନ୍ୟ କହିବ, ପୀଠାଧୀଶ୍ୱର ନୃସିଂହଙ୍କୁ ପୂଜା କରି ଆରମ୍ଭ କଲେ ଦେଉଳ ତୋଳା କାମ। ଆହ, କ'ଣ କହିବା ସେ ମନ୍ଦିରର ଶୋଭାକୁ, ଦେଖିଲେ ଆଖି ଲାଖି ରହିବ, ଠେକା ଖସି ପଡ଼ିବ ତଳେ ଚୂଳକୁ ନିରେଖିଲେ। ହେଲେ ଠାକୁର କାହାନ୍ତି, ପ୍ରତିଷ୍ଠାବା କରିବ କିଏ? ପୁଣ୍ୟଶ୍ଳୋକ ମହାର୍ଜା ନାରଦଙ୍କ ସଙ୍ଗରେ ଗଲେ ବ୍ରହ୍ମପୁର, ବ୍ରହ୍ମାଙ୍କୁ ବରଣ କରିବେ ମନ୍ଦିର ପ୍ରତିଷ୍ଠା ପାଇଁ। ଆନନ୍ଦ ମନରେ ଅନୁରୋଧ ରକ୍ଷା କଲେ ପିତାମହ ବ୍ରହ୍ମା। ହେଲେ ମନ୍ଦିରରେ କେଉଁ ବିଗ୍ରହ ପ୍ରତିଷ୍ଠା କରିବେ ସେ? ପ୍ରଭୁ କେଉଁ ରୂପରେ ଅବତରଣ କରିବେ? ପ୍ରଭୁ ଖୋଜାର ଆଉ ଗୋଟିଏ ପର୍ବ ଆରମ୍ଭ ହୋଇଗଲା। ଅଚାନକ ସମୁଦ୍ର ଗର୍ଭରେ ଭାସିଲା ଏକ ମହାଦାରୁ। ସେହି ଅପୌରୁଷେୟ ମହାଦାରୁଙ୍କୁ ସ୍ୱପ୍ନରେ ଦେଖି ବିମୋହିତ ହୋଇଗଲେ ମହାର୍ଜା। ଏହା ଭିତରୁ ତେବେ ମୁକୁଳି ଉଠିବେ ନୀଳାଚଳ ଚୂଡ଼ାମଣି, ପୁଣି ପ୍ରତୀକ୍ଷା, ପୁଣି ପ୍ରଭୁ ଖୋଜା। ସମୁଦ୍ରରେ ଭାସମାନ ମହାଦାରୁଙ୍କୁ ଉତ୍ତୋଳନ କରିପାରୁନାହାନ୍ତି ଯେ ମହାର୍ଜାଙ୍କର ଅକ୍ଷୋଭିଣୀ ସେନା। ସମସ୍ତ ପ୍ରୟାସ ବିଫଳ ହେଉଛି, ଭଗବତ ଶକ୍ତି ନିକଟରେ ମାନବ ଶକ୍ତିର ଏକି କରୁଣ ପରିଣତି ସତେ। ଦୀର୍ଘକାଳ ସମୁଦ୍ରର ବାଲୁକା ରାଶିରେ ପ୍ରାୟ ଉପବେଶନରେ ଧାରଣା ଦେଲେ ରାଜାରାଣୀ। ଶେଷରେ ଭକ୍ତର ବ୍ୟାକୁଳ ନିବେଦନରେ ଭଗବାନଙ୍କ ଶୂନ୍ୟପୁର ଥରି ଉଠିଲା। ଆରମ୍ଭ ହେଲା ଶୂନ୍ୟବାଣୀ, ଆହେ ଇନ୍ଦ୍ର ଦ୍ୟୁମନ ଏ ନୁହେ ଚନ୍ଦନ ଦାରୁ, ଏ ସେ ମୋରି ପିଣ୍ଡ, ଅଚଳ ମହାମେରୁକୁ ତୁ ସେନା ତୁଳି ପାରିବେ ନାହିଁ ରେ। ମୁଁ ନିଜେ ନିଜେ ବିଜେ କରିବି, ଗୋଟିଏ ପାଖରେ ବସୁ ବ୍ରାହ୍ମଣ, ଆଉ ଗୋଟିଏ ପାଖେ ବସୁ ଶବର, ଖାଲି ଟିକିଏ ହାତ ପକେଇ ଦିଅନ୍ତୁ, ବାସ୍ ଦେଖିବୁ ବିନୁ ପଦୟ ଚଲହି ପାଦ ନଥାଇ କିପରି ମୁଁ ଅବଲୀଳା କ୍ରମେ ଗତି କରିବି। ଦାରୁରେ ବିଗ୍ରହ ନିର୍ମାଣ କରିବାକୁ ମହାର୍ଜାଙ୍କୁ ଶିଳ୍ପୀ ଖୋଜିବାକୁ ପଡ଼ିଲାନି, ଆପେ ଆପେ ପହଞ୍ଚିଗଲେ ବୁଢ଼ା କାରିଗର। ଅବଧି ପୂରିବାକୁ ଅପେକ୍ଷା କରାଇ ମନ୍ଦିର ଦ୍ୱାର ରୁନ୍ଧି ମୂର୍ତ୍ତି ଗଢ଼ି ବସିଲେ ସେ। ମାତ୍ର କିଛି ଦିନ ପରେ ପ୍ରଭୁଙ୍କ ମାୟାରେ ବିଚଳିତ ମହାର୍ଜା ଅବଧି ପୂରିବା ପୂର୍ବରୁ ଫିଟାଇ ଦେଲେ ଦ୍ୱାର। କାହାନ୍ତି ସେ ବୃଦ୍ଧ କାରିଗର, ଆଖି ଆଗରେ ଏ କ'ଣ ଅଧା ଗଢ଼ା ତିନି ଦିଅଁ? ଏତିକିରେ କ'ଣ ତାଙ୍କୁ ଖୋଜିବା ଲୀଳା ସରିଗଲା? ନା, ଏ ତ ଖୋଜିବାର ଆରମ୍ଭ। କେତେ ବାଗରେ କେତେ ଢଙ୍ଗରେ ସାରା ଜଗତ ଖୋଜିଲା ତାଙ୍କୁ। କେତେବେଳେ ଯବନ ଆକ୍ରମଣରେ ପାତାଳି ହେଲେଣି ତ, ଆଉ କେତେବେଳେ ସୁଦୂର ଚିଲିକାର କେଉଁ ଅପନ୍ତରା ଚଟି ଘରେ ଅଗୁରୁ ଚନ୍ଦନ ଦୟଣା ଆଉ ତୁଳସୀର ମହମହ ଗନ୍ଧ ମହକେଇଲେଣି। ଆଉ କେତେବେଳେ ବା କେଉଁ ନା କେଉଁ ବିଷର ମହାନ୍ତିର ମୃଦଙ୍ଗ ଭିତରେ ଆତ୍ମଗୋପନ କଲେଣି। ଏଇ ପାଇବା ହରାଇବାର ଲୁଚକାଳି ଖେଳ ଜାରି ରହିଛି ଆଜି ଯାଏ। ସଂସାର ସାରା ଖୋଜି ଖୋଜି ନୟାନ୍ତ, ହେଲେ କାହାନ୍ତି ମହାପ୍ରୁ? ଥକ ଠାକୁର ଠକି ଦେଇ ଚାଲିଯାଆନ୍ତି, ଆଉ ଫେରିବାର ନା ନ ଧରି। ତେବେ ଲାଭ କ'ଣ ତାଙ୍କୁ ଏତେ ଖୋଜି? ନ ଖୋଜିଲେ ଚଳନ୍ତା ନାହିଁ? ନା, ଯେମିତି ହେଲେ ଖୋଜିବାକୁ ପଡ଼ିବ, ପାଇସାରିବା ପରେ ପୁଣି ଆଉ ଥରେ ହରାଇବାକୁ ପଡ଼ିବ, ପୁଣି ଖୋଜିବା, ପୁଣି ହରାଇବା, ଏହି ଅସମାହିତ ଛକିଶୂନ ଖେଳରୁ ସୁଧି ଜନେ ନିସ୍ତାର ନାହିଁ।

0: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୀର୍ଥାନନ୍ଦ ମିଶ୍ର।
1: ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ପରେ ପରେ ଶୁଣିଲେ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶ୍ରୋତା ବନ୍ଧୁ, ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସ ରାଜ୍ୟ ଅଧ୍ୟାୟ 133, ରଚନା ଗୋସ୍ୱାମୀ ତୁଳସୀ ଦାସ, କଣ୍ଠଶିଳ୍ପୀ ଅଛନ୍ତି ରବୀନ୍ଦ୍ର ଷାଠୀ।
2: ଏପିସୋଡ୍ ନମ୍ବର 133।

ଶ୍ରଦ୍ଧାବନ୍ଧୁ ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର ଆଜି ଅଧ୍ୟାୟ 133। ଆଜିର ଶିଳ୍ପୀ ଥିଲେ ରବୀନ୍ଦ୍ର ଷାଠୀ।

0: ଶୁଣୁଥିଲେ ନବକିଶୋର ମିଶ୍ରଙ୍କ କଣ୍ଠରେ ଭକ୍ତି ଗୀତଟି ପୁରାତନ ରଚନାରୁ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ରିଚା ଝା।

ଶୁଣିଲେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ଆସନ୍ତା ଶୁଣିବା ଆଜିର କାର୍ଯ୍ୟକ୍ରମର ସୂଚନା। ଆଜି ସକାଳ 7:25ରେ ଶୁଣିବେ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲିରେ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ଦାସଙ୍କୁ। 7:55 ସୁପ୍ରଭାତ ପୁରୀ, 8:30 ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣିପାରିବେ ବିଶ୍ୱନାଥ ସାମନ୍ତରାୟଙ୍କ ବିଷୟବସ୍ତୁ ରହିଛି ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ। 8:45 ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତ, 9:30 ଶୁଣିପାରିବା କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀରେ ସୁଚରିତା ପ୍ରତିହାରୀ ଏବଂ ବିଭୁନନ୍ଦ ପଟ୍ଟନାୟକଙ୍କୁ, ଦିନ 10 ସମୟରେ ଶୁଣିପାରିବେ କାର୍ଯ୍ୟକ୍ରମ ସୂଚନା ମନୋରଞ୍ଜନର ଶ୍ରୀକ୍ଷେତ୍ର ସୁରଭି। ସନ୍ଧ୍ୟା 6:15 ଆପଣମାନେ ଶୁଣିପାରିବେ କାର୍ଯ୍ୟକ୍ରମ ଦେଶାତ୍ମବୋଧ ସଙ୍ଗୀତ, 6:20 ଓଡ଼ିଆ ଆଲବମ୍ ଗୀତ, ସନ୍ଧ୍ୟା 7 ସମୟରେ ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ, 7:30ରେ

ପାରିବେ। କିଷାନବାଣୀ କାର୍ଯ୍ୟକ୍ରମରେ ଧାନ ଚାଷରେ ତୃଣକ ପରିଚାଳନା ଓ ଅଧିକ ଅମଳର ଚାବିକାଠି ସମ୍ପର୍କରେ ଆଲୋଚନା କରିବେ ଭୁବନେଶ୍ୱରର ଶିକ୍ଷା ଅନୁସନ୍ଧାନ କୃଷି ମହାବିଦ୍ୟାଳୟର କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ସୁପ୍ରଭା ଦାସଙ୍କ ସହିତ। ଆଜି ରାତି 8 ସମୟରେ ଆପଣମାନେ ଶୁଣିପାରିବେ ପୁରୀର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସାକ୍ଷାତକାର। ବିଷୟବସ୍ତୁ ରହିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପୁରୀର ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ଆପଣ ଶୁଣିପାରିବେ ସାକ୍ଷାତକାର ଅକ୍ଷୟ କୁମାର ଶତପଥୀଙ୍କ ସହିତ। ରାତି 8:15 ହିନ୍ଦୀ ଚଳଚ୍ଚିତ୍ର ଗୀତ, 9:30 କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀର ପୁନଃ ପ୍ରସାରଣ, ରାତି 10 ସମୟରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଏବଂ 10:30 ସମୟରେ ଶେଷରେ ଶୁଣିପାରିବେ ଜଗନ୍ନାଥ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧ ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖର ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ

ଟ୍ରିବ୍ୟୁନାଲକୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଣ୍ଟନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଏବଂ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 67 ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବର୍ଷ ବୟସରେ ମହୀଶୂରରେ ପରଲୋକ

0: ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବର୍ଷ ବୟସରେ ମହୀଶୂରରେ ପରଲୋକ ହୋଇଛି। ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ କଣ୍ଠଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ତାଙ୍କର ଦୀର୍ଘ ସମ୍ପର୍କ ରହିଥିଲା। ପ୍ରାୟ 70ଟି ଓଡ଼ିଆ ଗୀତ ସେ ଗାଇବା ସହ 1986 ମସିହାରେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇ ସରସ ବ୍ୟବସାୟିକ ପ୍ଲାଟଫର୍ମ ଦେଶର ଗ୍ରାମୀଣ ଉତ୍ପାଦ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ 8,90,00,000 ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସାମିଲ ହୋଇଛନ୍ତି। 2029 ସୁଦ୍ଧା ଦେଶରେ 6 କୋଟି ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ମହିଳାଙ୍କୁ ବ୍ୟବସାୟିକ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଖୁବ୍ ଶୀଘ୍ର ଏକ ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳରେ ମହିଳାଙ୍କ ଆର୍ଥିକ ଉନ୍ନତି ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂହଲ ଗତକାଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ। ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରଠାରେ 3 ଠାକୁରଙ୍କର ଅଣସର ଘର ଗୁପ୍ତ ନୀତି ଚାଲିଛି। ଠାକୁରଙ୍କୁ ଗତକାଲି 10 ମୂଳ ଅର୍ପଣ କରାଯାଇଛି। ଆସନ୍ତା 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ଏକ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ବୁଲି ଦେଖିଛନ୍ତି। ବ୍ଲକର ଉପରପାଙ୍ଗା ଏବଂ ସାଙ୍ଗିଡ଼ିଆ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରୋସେସିଂ ୟୁନିଟ୍କୁ ସେମାନେ ବୁଲି ଦେଖିବା ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅପରପକ୍ଷରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6ଟା ସୁଦ୍ଧା 611.29 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 3ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 49,591 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 73,666 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଭିବାଦ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୈଳାସନାଥ ଶାସ୍ତ୍ରୀ।
2: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି ସେହି ଅବସ୍ଥାକୁ ଅଭିପାତ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଳୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ, ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ, ରକ୍ତଚାପ ହ୍ରାସ ପାଏ। ଅଭିପାତ ବା ସକ୍ର ବର୍ଗୀକରଣ ଗୁଡ଼ିକ ହେଲା ଅଳ୍ପାୟତନ ରକ୍ତତା ଅଭିପାତ ବା ହାଇପୋଭଲିମିକ୍ ସକ୍। ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟକ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହକ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନ୍ୟୁରୋଜେନିକ୍ ସକ୍। ଏ ପ୍ରକାରର

ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ବିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦ ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000 ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60,00,000 ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହେଗାମ୍ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ 6 ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ଼, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ 48,000 ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍ଏସ୍ ବିଶ୍ୱନାଥନ, କେବି ମହାଦେବନ ଏବଂ ଏ ଆର୍ ରେହମାନଙ୍କ ସହ କାର୍ଯ୍ୟ କରିଥିଲେ। 1988 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33 ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କୁକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଭାରତୀୟ ପର୍ଯ୍ୟଟକ ଏବଂ 4 କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ପୁରୁଷ ଏବଂ 2 ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ତାମିଲନାଡ଼ୁରୁ ହୋଇଥିବା ବେଳେ 3 ଆନ୍ଧ୍ରପ୍ରଦେଶ ଏବଂ 2 କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତମାସ 24 2 ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4,333 ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ 16,740 ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000 ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ୍ର ଆକ୍ରମଣ ପରେ ଆମେରିକା ପୁଣି ଥରେ ଇରାନ୍ ଉପରେ ଆକ୍ରମଣ କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନ୍ର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ବେନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ୍ ମୁକ୍ତ ଭାବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ। ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3 ପରାସ୍ତ କରି 21 ଲିଣ୍ଡା ନୋସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ଆଜି ସନ୍ଧ୍ୟା 5:30 ମହିଳା ଡବଲ୍ସ ଫାଇନାଲ୍ ଅନୁଷ୍ଠିତ ହେବ। 5 ବିଶିଷ୍ଟ T20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 3 ବିନିମୟରେ 257 କରିଥିବା ବେଳେ ଏହାର ଜବାବରେ ଭାରତ 8 ବିନିମୟରେ 201 କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ବିନିମୟରେ 154 ସ୍କୋର କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ସମସ୍ତ ୱିକେଟ୍ ହରାଇଥିଲା। ଏବେ ଭାରତୀୟ ମହିଳା ଦଳ 269 ଆଗରେ ରହିଛି। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ସକାଳେ ମିଆମି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ନରୱେକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ପେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲରେ ପହଞ୍ଚିସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4-5 ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଓଡ଼ିଶା ସମେତ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କଲେ ଲିଣ୍ଡା ନୋସ୍କୋଭା। ସମ୍ବାଦ ଶେଷ ହେଲା।

0: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣିଛନ୍ତି ଆପଣମାନେ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ।
1: ଏଇଟା ତୁମ ନାଁରେ
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କ ହିତ ନମନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କ'ଣ?
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: एक प्रकार से PM जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରିଛୁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆଜିର ଉପସ୍ଥାପନା

ଶୁଭ ସକାଳ ପିଲାମାନେ, କେମିତି ଅଛ ସମସ୍ତେ? ଭଲରେ ଅଛ ନା? ଆଜିର ଏଇଟିକେଲେ ମେଟିକେଲେ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ତୁମମାନଙ୍କର ରୋଜିତା ଅପା। ପିଲାମାନେ, ତୁମେମାନେ ପବନ ବୋହୁଥିବାର ଦେଖିଥିବ, କ'ଣ ଭାବୁଛ? ଧେତ୍, ଅପା ପବନ ବୋହିବାର କ'ଣ ଦେଖି ହୁଏ? ତୁମେ ବି ନା ବାହାରିବ କି? ହେଲେ ପିଲାମାନେ, ସେଇ ପବନ ବୋହିବାକୁ ଦେଖି ହୁଏ ସେତେବେଳେ ଯେତେବେଳେ ପବନରେ ବାଲି ମେଞ୍ଚାଏ ଉଡ଼ିଆସେ। ତୁମେମାନେ ଦେଖୁଥିବ, ଏବେ ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ଅନେକ ଗୁଡ଼ିଏ ଦୋକାନ ବଜାର ଖାଲି ହୋଇଯାଇଛି। ଆଉ ଯେତେବେଳେ ପବନ ବୋହୁଛି, ପବନ ସହିତ ମେଞ୍ଚାଏ ଧୂଳି ଉଡ଼ି ଆସୁଛି। ହେଲେ ଏଇସବୁ ସିନା ଅଳ୍ପ ମାତ୍ରାରେ ହେଉଛି ବୋଲି କେବେ କେବେ ଧୂଳି ଝଡ଼ର ବି ଏସବୁ ରୂପ ନେଇପାରେ। ଆଉ ଏଇ ଧୂଳି ଝଡ଼କୁ ବି ଆମେ ରୋକିପାରିବା ପିଲେ? ହଁ ପିଲେ। ଆଉ ସେଇ ବିଷୟରେ ବୁଝାଇବା ପାଇଁ ଗୋଟିଏ ଖାସ ଦିବସ ବି ପାଳନ ହେଉଛି ପିଲେ। ତୁମେମାନେ ଜାଣିବ ସେଇ ଦିବସଟି କ'ଣ, ହେଲେ ତା ପୂର୍ବରୁ କହିଲ ପିଲେ, ଆଜି କେତେ ତାରିଖ? ଠିକ୍ କହିଛ, ଜୁଲାଇ 12 ତାରିଖ। ଆଜି ବହୁତ ଖାସ ଦିନ, କାହିଁକି ଜାଣିଛ ପିଲେ? ଆଜି ପାଳନ ହେଉଛି ଆନ୍ତର୍ଜାତିକ ବାଲି ଏବଂ ଧୂଳି ଝଡ଼ ପ୍ରତିରୋଧ ଦିବସ। କ'ଣ ଭାବୁଛ ଅପା, ବାଲି ଆଉ ଧୂଳି ଝଡ଼କୁ ନେଇ ପୁଣି ଦିବସଟିଏ ପାଳନ ହେଉଛି, ହେଲେ କାହିଁକି? ଶୁଣ ପିଲେ, ଏଇ ଟିକିଏ ପୂର୍ବରୁ ଆମେ କଥା ହେଲେ ଯେ ଆମ ଘର ଆଖପାଖରେ କେମିତି ଧୂଳି ଉଡ଼ୁଛି, କିନ୍ତୁ ମରୁଭୂମି ବା ବହୁତ ଶୁଖିଲା ଜାଗାରେ ଯେତେବେଳେ ପ୍ରବଳ ପବନ ହୁଏ, ସେତେବେଳେ ଆକାଶ ଯାକ କେବଳ ବାଲି ଆଉ ଧୂଳିର ପାହାଡ଼ ପରି ଝଡ଼ ମାଡ଼ି ଆସେ। ଆଉ ତାକୁ ହିଁ କୁହାଯାଏ ବାଲି ଆଉ ଧୂଳି ଝଡ଼। ଆଖି ବନ୍ଦ କରି ଭାବିଲ ପିଲେ, ଏସବୁ କେତେ ଭୟଙ୍କର ହୋଇଥିବ? କିନ୍ତୁ ହଁ, ତୁମେମାନେ ଭାବିପାର, ଏହାଦ୍ୱାରା କ'ଣ ଆମର କିଛି କ୍ଷତି ହୁଏ କି? ହଁ ପିଲେ, ଏଇ ଧୂଳି ଆମ ନାକ ଆଉ ପାଟି ଦେଇ ଭିତରକୁ ଗଲେ ଆମକୁ କାଶ, ଆଜମା ଏଇଭଳି ରୋଗ ହୋଇପାରେ। ଆଉ ତା ସହିତ ଆଖି ମଧ୍ୟ ଖୁବ୍ ଜୋରରେ ପୋଡ଼ା ଜଳା ହେବାର ବି ସମ୍ଭାବନା ଥାଏ। ଆଉ ଏଇ ବାଲି ସବୁ ଭଲ ଚାଷ ଜମି ଉପରେ ଜମିଯାଏ, ଚାଷ ବି ନଷ୍ଟ ହୋଇଯାଏ, କାହିଁକିନା ଗଛଲତା ବଢ଼ିପାରନ୍ତି ନାହିଁ। ଭାବିଲ ପିଲେ, ଯଦି ଏଇଭଳି ଚାରିଆଡ଼େ ଧୂଳି ଉଡ଼ିବ, ତାହେଲେ କ'ଣ ଆମେ ଭଲ ଭାବରେ ଦେଖିପାରିବା? ଆଉ ଯଦି ଦେଖିପାରିବା ନାହିଁ, ଆମର ଯାତାୟାତରେ ବି ତ ଅସୁବିଧା ହେବ ନା? ତେଣୁ ଏଇ ଧୂଳି ଝଡ଼ ପାଇଁ ଆମର ସ୍ୱାସ୍ଥ୍ୟ ଖରାପ ହେବା ସହିତ, ଚାଷବାସ ନଷ୍ଟ ହେବା ସହିତ, ଯାତାୟାତ ବି ବନ୍ଦ ହୋଇପାରେ। କାହିଁକିନା ଚାରିଆଡ଼େ ଅନ୍ଧାର ଦେଖାଯାଉଥିବାରୁ ଗାଡ଼ି ହେଉ କି ଉଡ଼ାଜାହାଜ ହେଉ, ଏଇସବୁ ଚଳାଇବାରେ ବହୁତ ଅସୁବିଧା ହୁଏ। ସେଥିପାଇଁ ପିଲେ ମିଳିତ ଜାତିସଂଘ ଏଇ ଦିବସଟି ପାଳନ କରୁଛି, ଯେଉଁ ଦିବସକୁ ଇଂରାଜୀ ଭାଷାରେ କୁହାଯାଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ କମ୍ବାଟିଂ ସ୍ୟାଣ୍ଡ ଆଣ୍ଡ ଡଷ୍ଟ ଷ୍ଟର୍ମସ୍। ଏହା କେବେ ପାଳନ ହେଉଛି ପିଲେ? ଜୁଲାଇ 12 ତାରିଖରେ, ଯାହାକୁ ଆମେ ଓଡ଼ିଆ ଭାଷାରେ କହିପାରିବା ଆନ୍ତର୍ଜାତିକ ବାଲି ଏବଂ ଧୂଳି ଝଡ଼ ପ୍ରତିରୋଧ ଦିବସ। ଆଚ୍ଛା ପିଲେ, ଆମେ ତ ଜାଣିଦେଲେ ଏଇ ଦିବସଟି କାହିଁକି ପାଳନ ହେଉଛି, ହେଲେ ଆମେ କ'ଣ କରିପାରିବା? ତୁମେମାନେ ନିଶ୍ଚୟ ଭାବୁଥିବ, ଅପା ଆମେ ତ ଛୋଟ ପିଲା, ଆମେ ବା କ'ଣ କରିପାରିବୁ? ହେଲେ ପିଲାମାନେ, ତୁମମାନଙ୍କୁ ମୁଁ ସବୁବେଳେ କହି ଆସିଛି, ତୁମମାନଙ୍କ ପାଖରେ ଅଛି ସୁପର ଶକ୍ତି। ତୁମେ ଚାହିଁଲେ ବହୁତ କଷ୍ଟ କାମ ବି ସହଜରେ କରିପାରିବ। ପ୍ରଥମେ ତୁମେମାନେ ଗଛଟିଏ ଲଗାଇପାରିବ। ଗଛ ଲଗାଇଲେ କ'ଣ ହେବ ପିଲେ? ଆଜି ଯାଇ ତୁମେମାନେ ଭାବୁଥିବ, ଗଛ ଲଗାଇଲେ ଆମକୁ ଅମ୍ଳଜାନ ମିଳେ, ଠିକ୍ ସମୟରେ ବର୍ଷା ହୁଏ, ଆଉ ବାୟୁ ପ୍ରଦୂଷଣ ବି ରୋକି ହୋଇପାରେ। ହେଲେ ଏଇ ଧୂଳି ଝଡ଼କୁ ବା ଆମେ ଗଛ ଲଗାଇବା ଦ୍ୱାରା କେମିତି ରୋକିପାରିବା? ପିଲାମାନେ,

ଗଛ ଯଦି ଆମେ ଲଗାଇବା, ସେ ଗଛର ଚେର ମାଟିକୁ ଜାବୁଡ଼ି ଧରିବ, ଆଉ ମାଟି ଶକ୍ତ ରହିଲେ ପବନରେ ବେଶୀ ଧୂଳି ଉଡ଼ିବନି। ତାହେଲେ ଜାଣିପାରୁଛ ତ ପିଲେ, ଏ ଗଛ ଆମକୁ କେତେ ସାହାଯ୍ୟ କରୁଛି। ତେଣୁ ଆଜି ଯାହାର ବି ଜନ୍ମଦିନ ହୋଇଥିବ, ତୁମେମାନେ ଗଛଟିଏ ନିଶ୍ଚୟ ଲଗାଇବ। ଆଉ ଯେଉଁମାନଙ୍କର ଜନ୍ମଦିନ ଆଜି ନୁହେଁ, ସେମାନେ ନିଜ ନିଜ ଜନ୍ମଦିନରେ ନିଶ୍ଚୟ ଗୋଟିଏ ଗଛଟିଏ ଲଗାଇବ, ଆଉ ନିଜ ସାଙ୍ଗସାଥୀଙ୍କୁ ବି ଜନ୍ମଦିନରେ ଗଛଟିଏ ଉପହାର ଦେଇପାରିବ। ଆଚ୍ଛା ପିଲେ, ଆମେ ଗଛ ଲଗାଇ କ'ଣ କରିପାରିବା? ଘର ଚାରିପାଖରେ ନହେଲେ ଆମ ସ୍କୁଲ ବଗିଚାରେ ସବୁଜିମ ବଢ଼େଇ ପାରିବା, ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗିବ, ଆଉ ତା ସହିତ ଆମକୁ ସୁରକ୍ଷା ବି ଦେବ। ତୁମେମାନେ ତୁମର କୁନି କୁନି ହାତରେ ଛୋଟ ଛୋଟ ଗଛ ଲଗାଇବ, ଯାହାଦ୍ୱାରା ମାଟି ଖୋଲା ପଡ଼ି ରହିବ ନାହିଁ। ଆଉ କ'ଣ କରିପାରିବ ପିଲେ? ପାଣି କେବେ ବି ନଷ୍ଟ କରିବନି। କାହିଁକି କହିଲ ପିଲେ? ପାଣି ଅଭାବରୁ ମାଟି ଶୁଖିଲା ହିଁ ଧୂଳି ପାଲଟିଯାଏ, ତେଣୁ ପାଣିକୁ ଆମେ ସାଇତି ରଖିବା। ଆଚ୍ଛା ପିଲେ, ଆଜି ତୁମେମାନେ ଯାହା ଶିଖିଲ ସେସବୁ ମନେ ରଖିବ ତ? ତୁମେମାନେ ତ ସୁନା ପିଲା, ନିଶ୍ଚୟ ମନେ ରଖିବ। ଖାଲି ମନେ ରଖିଲେ ହେବନି ପିଲେ, ତୁମମାନଙ୍କର ସାଙ୍ଗମାନଙ୍କୁ ଆଉ ଘରର ବଡ଼ମାନଙ୍କୁ ବି ବୁଝାଇ କହିବ। ପିଲାମାନେ, ତୁମେମାନେ ତ ତୁମର ଆଖପାଖରେ ହେଉଥିବା ଧୂଳି ଝଡ଼ ବିଷୟରେ ଜାଣିଲ, ହେଲେ ପିଲେ କେବେ ଭାବିଛ କି କ'ଣ ଏ ଧୂଳି ଝଡ଼ ମହାକାଶରେ ବି ଦେଖାଯାଉଥିବ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା? ଜାଣିଛ, ଏଇ ଧୂଳି ଝଡ଼ ଗୁଡ଼ିକ ଏତେ ବିରାଟ ଆଉ ହଜାର ହଜାର କିଲୋମିଟର ଲମ୍ବ ହୋଇଥାଏ ଯେ ମହାକାଶରେ ଥିବା ସାଟେଲାଇଟ୍ ମଧ୍ୟ ଏହାକୁ ସ୍ପଷ୍ଟ ଭାବେ ଦେଖିପାରେ। ଆଉ ଏଇ ଧୂଳି ଝଡ଼ ଦେଖିବାକୁ କେମିତି ଲାଗେ ଜାଣିଛ ପିଲେ? ଏହା ଦେଖିବାକୁ ଆକାଶରେ ଗୋଟିଏ ହଳଦିଆ ରଙ୍ଗର ବିରାଟ ନଦୀ ଭାସୁଥିବା ପରି ଲାଗେ। କଳ୍ପନା କଲ ପିଲେ, ସେଇ ନଦୀଟି କେମିତି ଦିଶୁଥିବ? ଆଚ୍ଛା ପିଲେ, ଯଦି ଆମେ କଥାବାର୍ତ୍ତାରେ ମହାକାଶରେ ପହଞ୍ଚିଗଲେଣି, ତାହେଲେ ଆଉ ଗୋଟିଏ କଥା ବି ତୁମେମାନେ ଜାଣିରଖ। ଆମେ ଏବେ କଥା ହେଉଥିଲେ ଆମ ପୃଥିବୀ ଗ୍ରହରେ ବାଲି ଝଡ଼ କଥା, କିନ୍ତୁ କ'ଣ ଅନ୍ୟ କେଉଁ ଗ୍ରହରେ ବି ବାଲି ଝଡ଼ ଆସେ କି? ଏ ପ୍ରଶ୍ନଟି ବି ତୁମମାନଙ୍କ ମନରେ ଆସୁଥିବ। ଠିକ୍ ପ୍ରଶ୍ନଟିଏ ଆସିଛି ପିଲେ। ମଙ୍ଗଳ ଗ୍ରହରେ ସୌରମଣ୍ଡଳର ସବୁଠାରୁ ଭୟଙ୍କର ବାଲି ଝଡ଼ ହୁଏ ପିଲେ। କୁହାଯାଏ ସେଠାରେ ଝଡ଼ ଏତେ ବଡ଼ ହୋଇଥାଏ ଯେ କେବେ କେବେ ମାସ ମାସ ଧରି ପୁରା ଗ୍ରହଟା ଧୂଳି ଚାଦରରେ ଘୋଡ଼ି ହୋଇଯାଏ। କିନ୍ତୁ ଆମେମାନେ ତ ମଙ୍ଗଳ ଗ୍ରହରେ ନୁହେଁ, ପୃଥିବୀ ଗ୍ରହରେ ରହୁଛେ, ତେଣୁ ଆମ ପୃଥିବୀରେ ଅଧିକ ଗଛ କାଟିବା ବା ମାଟି ଶୁଖିଲା ରହିବା ଯୋଗୁଁ ଏଇଭଳି ଝଡ଼ ଆମକୁ ସାମ୍ନା କରିବାକୁ ପଡ଼ୁଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ପାଲଟିଛି। ତେଣୁ ପିଲାମାନେ, ତୁମେମାନେ ତ ଏବେ ଜାଣିସାରିଛ କେମିତି ଆମେ ଏ ଧୂଳି ଝଡ଼କୁ ରୋକିପାରିବା। ହେଲେ ତା ସହିତ ଜାଣିରଖ, ଯଦି ତୁମେମାନେ କେବେ ଖେଳିଲା ବେଳେ ବାହାରେ ଧୂଳି ଝଡ଼ ଦେଖ, ତେବେ କ'ଣ କରିବ? ସାଙ୍ଗେ ସାଙ୍ଗେ ଖେଳ ବନ୍ଦ କରି ଘର ଭିତରକୁ ଆସିଯିବ, ଘରର କବାଟ ଝରକା ସବୁ ବନ୍ଦ କରିଦେବ। ଆଉ ଯଦି ଆଖିରେ ଧୂଳି ପଶିଯାଏ, ତାହେଲେ କେବେ ବି ତରତର ହେଇ ଆଖିକୁ ରଗଡ଼ିବ ନାହିଁ ପିଲେ। ସାଙ୍ଗେ ସାଙ୍ଗେ ସଫା ଆଉ ଥଣ୍ଡା ପାଣିରେ ଆଖିକୁ ପାଣି ଛିଟା ମାରି ଧୋଇଦେବ। ଶେଷରେ ଆଉ ଗୋଟିଏ କଥା ମନେ ରଖ ପିଲେ, ସବୁବେଳେ ଯଥେଷ୍ଟ ମାତ୍ରାରେ ପାଣି ନିଶ୍ଚୟ ପିଇବ, କାରଣ ପାଣି ପିଇବା ଦ୍ୱାରା ଆମ ଗଳାରେ ଜମିଥିବା ଧୂଳିକଣା ସଫା ହୋଇଯାଏ, ଆଉ କାଶ କିମ୍ବା ଗଳା ଦରଜ ଭଳି ସମସ୍ୟା ହୁଏ ନାହିଁ। ତାହେଲେ ପିଲେ, ଆଜି ତୁମେମାନେ ବହୁତ ଗୁଡ଼ିଏ କଥା ଜାଣିପାରିଲ ନା? ତେବେ ଏହିସବୁ କଥାକୁ ଭୁଲି ନଯାଇ ମନେ ରଖିନେବ ପିଲେ, କାହିଁକି ନା ତୁମେମାନେ ମନେ ରଖିଲେ ଆମେ ସଭିଏ ମିଳିମିଶି ଖୁସିରେ ରହିପାରିବା। ଆଉ ତୁମେ ଲଗେଇଥିବା ଗଛ ଉପରେ ଚଢ଼େଇଟିଏ ବସି ନିଶ୍ଚୟ ଦିନେ ନା ଦିନେ ଗୀତଟିଏ ଗାଇବ। ହେଲେ ଏବେ ଆଶା ଶୁଣିନେବା ସେ ଚଢ଼େଇମାନଙ୍କ ପାଇଁ ଗୀତଟିଏ।

0: ପିଲାମାନେ ଗୀତ ଶୁଣିଲ, ଭଲ ଲାଗିଲା ନା? ମୁଁ ଜାଣେ ଏବେ ତୁମେମାନେ ଚାହିଁ ରହିଥିବ ନୂଆ ନୂଆ ଗପ କବିତା ଶୁଣିବା ପାଇଁ। ଜାଣିଛ, ଆଜି ତୁମମାନଙ୍କ ପାଇଁ ଯେ ଗପ କବିତା ନେଇ ଆସିଛନ୍ତି ସେ ହେଉଛନ୍ତି ପ୍ରଶାନ୍ତ କୁମାର ଦାସ ସାର। ଚାଲ ସାର୍ଙ୍କୁ ସ୍ୱାଗତ କରିବା। ସାର୍ ନମସ୍କାର, ଇଟିକିଲି ମିଟିକିଲି ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ନମସ୍କାର ପିଲାମାନେ, ତମେ ସବୁ କେମିତି ଅଛ? ତମେ ସବୁ ଗପ କବିତା ଶୁଣିବା ପାଇଁ ତମର ଖୁବ ଆଗ୍ରହ ରହିଛି, ତେଣୁ ତୁମକୁ ଆଜି ଗୋଟେ ଗପଟେ କହୁଛି। ଗପର ଶୀର୍ଷକ ଉଡେଇ ଦେଲି ପଞ୍ଜୁରୀ ଖୋଲି। ଦୀପୁ ଗାଁ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର। ସେ ଖୁବ ସୁନ୍ଦର, ଦେଖିବାକୁ ଡଉଲ ଡାହୁଲ ଚେହେରା, ଶାନ୍ତ ସୁଧାର ବୋଲି ସମସ୍ତେ ତାକୁ ଖୁବ ଆଦର କରନ୍ତି। ଘରଠୁ ବାହାର ପର୍ଯ୍ୟନ୍ତ ତାର ପ୍ରଶଂସା ବେଶୀ। ଠିକ୍ ସମୟରେ ଖେଳେ, ପାଠ ପଢ଼େ ଓ ସ୍କୁଲକୁ ଯାଏ। ସମୟ ମିଳିଲେ ଘର ପଛ ବଗିଚାକୁ ଯାଇ ଗଛ ମୂଳରୁ ଘାସ ବାଛେ, ଅନାବନା ଗଛ ଡାଳ ଉପାଡ଼ି ପକାଏ। ସକାଳର କଅଁଳ ଖରା ବିଛେଇ ପଡ଼ିଥାଏ। ଦୀପୁ ନିଦ ମଳମଳ ଆଖିକୁ ମକଚି ପକାଇ ବଗିଚା ଭିତରେ ପଶି ଦେଖେ ରଙ୍ଗୀନ ପ୍ରଜାପତି କେତେଟା ଏ ଫୁଲରୁ ସେ ଫୁଲକୁ ଉଡ଼ି ବୁଲୁଛନ୍ତି। କଳା ଭଅଁର ଗୁଣୁ ଗୁଣୁ ଗୀତ ଗାଇ ବଗିଚା ସାରା ବୁଲି ବୁଲି ଫୁଲ ଉପରେ ବସି ଯାଉଛନ୍ତି। ମହୁମାଛି ଫୁଲରୁ ରସରୁ ଶୋଷିବାରେ ବ୍ୟସ୍ତ। ସକାଳର ସୁନେଲି କିରଣରେ ଝଲମଲ ବଗିଚାର ଦୃଶ୍ୟ ତା ମନକୁ କିଣିନିଏ। ଦୀପୁ ସବୁ କଥା ଭୁଲି ଛୋଟ ବଡ଼ ଗଛ ଚାରା ମାଟିରେ ପୋତି ଦେଇ ଗଡ଼ିଆରୁ ପାଣି ଆଣି ତା ମୂଳରେ ଢାଳିଦିଏ। ଦୀପୁର ଭଲ ଗୁଣ ଦେଖି ବାପା ବୋଉ ଖୁସି। ଅପା ତାକୁ ଗେଲ କରି ଛାତିରେ ଜାବୁଡ଼ି ଧରି ତା ପିଠି ଆଉଁସି ପକାଏ। ସତରେ ଦୀପୁ କେତେ ଭଲ ପାଠ ପଢ଼ୁଛି, ଛବି ଆଙ୍କୁଛି, ଶ୍ରେଣୀରେ ଗୁରୁ ଗୁରୁମାଙ୍କ ଆଦର ସ୍ନେହ ପାଉଛି। ଖେଳ ଛୁଟି ହେଲେ ଦୀପୁ ସାର୍ଙ୍କ ଠାରୁ କିଛି ଜଣା ଅଜଣା ବହି ଓ ଗପ ବହି ମାଗି ଆଣି ପଢ଼େ। ସମୟକୁ ଅଯଥାରେ ନଷ୍ଟ କରେ ନାହିଁ। ସାଙ୍ଗସାଥି ପିଲାମାନେ ତାକୁ ଖୁସିରେ କୁଣ୍ଢେଇ ପକାନ୍ତି। ଦୀପୁ ସଞ୍ଜ ହେଲେ ଗାଁ ଦେଉଳକୁ ଯାଇ ଗୋପୀନାଥଙ୍କୁ ମୁଣ୍ଡିଆ ମାରେ। ଭଲ ପାଠ ଓ ଭଲ ବୁଦ୍ଧି ଜ୍ଞାନ ପାଇବାକୁ ଗୁହାରି କରେ। କିଛି ଦିନ ଗଲା, ଫଗୁଣ ମାସର ଶେଷ ଆଡ଼କୁ ଦୋଳ ପୂର୍ଣ୍ଣିମା ପାଖେଇ ଆସିଲା। ଗାଁ ଗାଁରେ ରାଧା ଗୋବିନ୍ଦ ବିମାନରେ ବସି ଘର ଘର ବୁଲି ଭୋଗ ଖାଇଲେ। ଖୋଳଝାଞ୍ଜ ବାଜିଲା, ଗାଁ ଗାଁରେ ଦୋଳଯାତ ହେଲା। ବାଣ ବାଜା ଓ ରୋଷଣୀରେ ଗାଁ ଭୁଇଁ କମ୍ପି ଉଠିଲା। ଦୀପୁର ପ୍ରିୟ ସାଙ୍ଗ ସିପୁନ ନଈ ଆରପାରିରେ ତାଙ୍କ ଗାଁ। ସିପୁନ ଘର ଗାଁରେ ଦୋଳ ମେଳଣ, ଗାଁ ମୁଣ୍ଡରେ ମେଳଣ ପଡ଼ିଆ, ପାଖରେ ବହିଯାଉଛି ନଈଟିଏ। ସିପୁନ ଆସି ଦୀପୁକୁ ଡାକିଲା। ଦୋଳଯାତ ଦେଖି ଯିବା ପାଇଁ ଦୀପୁ ମା ବାପାଙ୍କ ଅନୁମତି ପାଇ ସିପୁନ ସହିତ ଚାଲିଲା ମେଳଣ ଦେଖିବାକୁ। ଦିନର ଖରା ମଳିଣ ପଡ଼ିଲା, ଦୂର ଦିଗନ୍ତରେ ସୂର୍ଯ୍ୟ ବୁଡ଼ିଲା। ଧୀରେ ଧୀରେ ଗାଁ ଭୂଇଁକୁ ଅନ୍ଧାର ମାଡ଼ି ଆସିଲା। ସିପୁନ ଓ ଦୀପୁ ଦୁହେଁ ଚାଲିଥାନ୍ତି ସିପୁନର ଗାଁକୁ। ଦୀପୁ ଚଲା ବାଟରେ ଦେଖୁଥାଏ ଗାଁଟି ଭାରି ସୁନ୍ଦର। ତାର ବଣ ପାହାଡ଼ ଝରଣା ଚାରିକଡ଼େ ଘେରି ରହିଥିବା ଫସଲ କ୍ଷେତ ଦୀପୁକୁ ଖୁବ୍ ଖୁସି ଦେଉଥାଏ। ବଣ ପାହାଡ଼ ଘେରା ଛୋଟ ଗାଁ ସୁଜନପୁର, ସେଇ ଗାଁର ଚଳଣି ଓ ଶାନ୍ତ ଶୀତଳ ପରିବେଶ ଦୀପୁକୁ ଆକୃଷ୍ଟ କଲା। ସୁଲୁସୁଲୁ ପବନ ଦେହରେ ବାଜିଗଲେ ଦୀପୁର ମନରେ ଶିହରଣ ତୋଳୁଥାଏ। ଦୀପୁ ମନେ ମନେ ଭାବୁଥାଏ ସେ ଯେତେ ପାଠ ପଢ଼ି ବଡ଼ ହେଲେ ବି ଗାଁ ଛାଡ଼ି କୁଆଡ଼େ ଯିବନି। ସହରର କଳା ଧୂଆଁ ସାଙ୍ଗକୁ ଦୁଷ୍ଟ ପରିବେଶ ତା ପାଇଁ ଅତି ଅହିତକର। ଦୀପୁର ଭାବନା ସରିନଥାଏ। ସେ ଏବଂ ସିପୁନୁ ଯାଇ ସୁଜନପୁର

0: ସିପୁନୁ ଘରେ ପହଞ୍ଚିଗଲେ। ସିପୁନୁର ବୋଉ ସୁଷମା ଦେବୀ ଅତି ଦରଦୀ, ସରଳ ଓ ସ୍ନେହୀ ମହିଳା। ସେ ଯେମିତି ଦୀପୁକୁ ଦେଖିଲେ ତାକୁ କୁଣ୍ଢାଇ ଧରି ଦୁଇ ଗାଲରେ ଦୁଇଟି ଚୁମା ଦେଇ ଅତି ଗେହ୍ଲା କଲେ। ଦୀପୁ ଓ ସିପୁନୁକୁ ଡାକି ନେଇ ସିପୁନୁର ପଢ଼ା ଘରେ ବସାଇଲେ। ଏତିକି ବେଳେ ଦୀପୁ ଦେଖିଲା ପଢ଼ା ଘର ପାଖ ଅଗଣାରେ ସୁନ୍ଦର ପଞ୍ଜୁରୀଟିଏ ଟଙ୍ଗା ଯାଇଛି। ଅଗଣାର ପଞ୍ଜୁରୀ ଭିତରେ ଥାଇ ଶୁଆ ଡାକୁଛି, "ମାଉସୀ ମାଉସୀ, ଦେଖ କିଏ ଆସିଛନ୍ତି?" ସିପୁନୁର ମା ସୁଷମା ଦେବୀ ଅତି ଧୀର ଓ ମଧୁର ସ୍ୱରରେ କହିଲେ, "ସେ ପରା ସିପୁନୁର ସାଙ୍ଗ ଦୀପୁ। ଶୁଆଟିର ମଧୁର ଆଳାପ ଶୁଣି ଦୀପୁ ଖୁସି ହୋଇଗଲା। ତାକୁ ବି ଆଶ୍ଚର୍ଯ୍ୟ ଲାଗିଲା ଯେ ଶୁଆଟିଏ ପୁଣି ଏତେ ସୁନ୍ଦର କଥା କହିପାରେ। ଶୁଆର କଥା ସିନା ମିଠା ଲାଗିଲା, କିନ୍ତୁ ଦୀପୁ ତ ଭାରି ସରଳ ଓ ଉଦାର ପିଲା। ତା ମନରେ ଦୁଃଖ ଆସିଲା, ବନ୍ଧନର ବେଦନା ଯେ କେତେ କଷ୍ଟଦାୟକ ସେ ବୁଝିପାରିଲା। ଦୀପୁ କହିଲା, "କିରେ ସାଙ୍ଗ, ଶୁଆଟିକୁ ପଞ୍ଜୁରୀରେ ଆବଦ୍ଧ କରି ରଖିଛୁ କାହିଁକି? ସେ ତ ଆକାଶରେ ଉଡ଼ି ବୁଲି ଆନନ୍ଦ ପାଇବା ପକ୍ଷୀଟିଏ। ବନ୍ଧନରେ ରହିଲେ ସେ କ'ଣ ସୁଖ ପାଇବ?" ଯେତେ ବୁଝାଇଲେ ବି ଦୀପୁର ମନ ମାନିଲା ନାହିଁ। ଶାନ୍ତ ସରଳ ତଥା ଉଦାର ପିଲାଟିଏ କାହାର ଦୁଃଖ ଦେଖିଲେ ତା ଆଖି ଲୁହ ଛଳ ଛଳ ହୋଇଯାଏ। ଦୀପୁର କେଉଁଥିରେ ଆଉ ମନ ଲାଗିଲା ନାହିଁ, ନା ମେଳନ ବୁଲା, ନା ଭଲମନ୍ଦ କିଣି ଖାଇବା କିମ୍ବା ଖେଳଣା କିଣିବା। ସିପୁନୁର ମା ସୁଷମା ଦେବୀ ଯେତେ ବୁଝାଇଲେ ବି ଦୀପୁ ତା ଜିଦରେ ଅଟଳ ରହିଲା, ତା'ର ଗୋଟିଏ କଥା, ପଞ୍ଜୁରୀ ଖୋଲି ଶୁଆଟିକୁ ମୁକ୍ତ ଆକାଶକୁ ଉଡ଼ାଇ ଦେବା। ଏଥର ତା ମନର ଭାବନାକୁ ବୁଝିପାରିଲା ସିପୁନୁ। କହିଲା, "ସାଙ୍ଗ, ଏଥର ମୁଁ ତୋ କଥାରେ ରାଜି। ଚାଲ ଯାତ୍ରା ପଡ଼ିଆକୁ ଯିବା, ରାତି ପାହିଲେ ପଞ୍ଜୁରୀ ଖୋଲି ଶୁଆଟିକୁ ଉଡ଼ାଇ ଦେବା." ଦୀପୁ ସିପୁନୁର କଥା ଶୁଣି ଖୁସି ହୋଇଗଲା। ସିପୁନୁକୁ କୁଣ୍ଢାଇ ଧରି ଦୀପୁ କହିଲା, "ସାବାସ ସିପୁନୁ, ତୁ ସୁନା ପିଲା ହବୁ। ଦୁଇ ସାଙ୍ଗ ରାତି ଆଡ଼କୁ ସାଥୀ ହେଇ ଯାତ୍ରା ଦେଖିବାକୁ ଗଲେ। ମେଳଣ ତୋଟାରେ ବିବାନରେ ଠାକୁର ବସିଥାନ୍ତି। ଦୀପୁ ବିବାନ ନିକଟକୁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରିଲା। ପରେ ଦୀପୁ ଆଉ ସିପୁନ ରାମଦୋଳିରେ ବସି ଝୁଲିଲେ। ମେଳଣ ପଡ଼ିଆରେ ଥିବା ଜଳଖିଆ ଦୋକାନରୁ ଭଳି ଭଳି ସ୍ୱାଦିଷ୍ଟ ଦ୍ରବ୍ୟ କିଣି ଖାଇଲେ। ଦୀପୁ ଦୋକାନକୁ ଯାଇ କିଛି ଗପ ବହି ଓ ପାଠ୍ୟ ଉପକରଣ କିଣି ଆଣିଲା। ରାତି ବଢ଼ିବାକୁ ଲାଗିଥାଏ, ଅଧା ଅଧିକ ରାତି ନିରବ ହେବାକୁ ଲାଗିଥାଏ। ଜହ୍ନ ଉଇଁ ଫିକା ଦିଶୁଥାଏ, ଝିଲମିଲ ତାରା ସବୁ ଫୁଲ ପରି ଫୁଟି ହସୁଥାନ୍ତି। ଦୀପୁର ମନେ ପଡ଼ିଲା ଶୁଆ କଥା, ପଞ୍ଜୁରୀରୁ କାଢ଼ି ଶୁଆକୁ ଉଡ଼ାଇବା କଥା। ଦୀପୁ କହିଲା, "ଚାଲ ସାଙ୍ଗ, ଏଥର ଘରକୁ ଯିବା, ରାତି ବେଶୀ ହେଲାଣି." ଦୀପୁ ଓ ସିପୁନ ଘରକୁ ଫେରିଲେ। ମା ସୁଷମା ଦେବୀ ପିଲା ଦୁଇଟିଙ୍କୁ ଅପେକ୍ଷା କରିଥାନ୍ତି। ଘରକୁ ଫେରି ସିପୁନ ଓ ଦୀପୁ ରାତି ଭୋଜନ ସାରି ଶୋଇପଡ଼ିଲେ। ଦୀପୁ ଆଖିରେ ନିଦ ଘଟିଗଲା। ନିଘୋଡ଼ ନିଦରେ ଶୋଇ ଦୀପୁ ସ୍ୱପ୍ନ ଦେଖିଲା। ଶୁଆଟି ତାକୁ ନେଉରା ହୋଇ କହୁଛି, "ଭାଇ, ମୋତେ ମୁକ୍ତି ଦିଅ, ମୁଁ ଆକାଶରେ ଉଡ଼ିବାକୁ ଚାହେଁ। ମୋ ସାଙ୍ଗସାଥି ମୋତେ କାହିଁ କେତେ ଦିନରୁ ଖୋଜୁଛନ୍ତି, ଏତିକି କର ଦୀପୁ ଭାଇ." ସ୍ୱପ୍ନରେ ଶୁଆକୁ ଦେଖି ଦୀପୁର ନିଦ ଭାଙ୍ଗିଗଲା। ରାତି ଫର୍ଚ୍ଚା ହେଲା, ଘର ମଥାନରେ ବସି କା କା ରାବୁଥାଏ କାଉ। ସିପୁନର ମା ସୁଷମା ଦେବୀ ଘରର ବାସିପାଇଟି କରୁଥାନ୍ତି। ଦୀପୁ ନିଦରୁ ଉଠି ପଞ୍ଜୁରୀ ପାଖକୁ ଯାଇ ପଞ୍ଜୁରୀଟି ଖୋଲିଦେଲା, ତହିଁରୁ ଶୁଆଟିକୁ କାଢ଼ି ଦୂର ଆକାଶକୁ ଉଡ଼ାଇ ଦେଲା। ଖୁବ୍ ଖୁସି ମନରେ ଏଥର ଶୁଆଟି ଉଡ଼ିଗଲା ବହୁତ ଦୂର, ମୁକ୍ତିର ଗୀତ ଗାଇ ଗାଇ। ଏଥର ସୁଷମା ଦେବୀ ଖୁବ୍ ଖୁସି ହେଲେ। ମଧୁର କଣ୍ଠରେ କହିଲେ, "ସାବାସ ଦୀପୁ, ତୋର ଭଲ ଗୁଣ ପାଇଁ ତୁ ଦିନେ ଭଲ ମଣିଷ ହେବୁ." ସିପୁନୁକୁ କୁଣ୍ଢାଇ ଧରି ଦୀପୁ କହିଲା, "ଉଡ଼ାଇ ଦେଲି ପଞ୍ଜୁରୀ ଖୋଲି, ଶୁଆ ତ ଗଲା ଚାଲି, ଖାଇବ ଫଳ ପିଇବ ଜଳ, ପରାଣ ଦୁଃଖ ଭୁଲି."
1: ଶୁଣିଲ ପିଲାମାନେ ଗପଟି, କେମିତି ପଞ୍ଜୁରୀ ଖୋଲି ଶୁଆଟିକୁ ଉଡ଼େଇ ଦେଇ ଖୁସି ହେଇଗଲା ପିଲାଟି, ସେ ବି ତୁମରି ଭଳି କୁନି ପିଲାଟି। ତେଣୁ ତୁମେମାନେ ବି କେବେ ବି ଏମିତି ଜୀବଜନ୍ତୁମାନଙ୍କୁ ବନ୍ଦୀ କରି ରଖିବ ନାହିଁ, କାରଣ ସେମାନେ ସବୁବେଳେ ମୁକ୍ତ ହେଇ ଉଡ଼ିଲେ ବୁଲିଲେ ଖୁସିରେ ରୁହନ୍ତି। ତାହେଲେ ପିଲେ, ତୁମେମାନେ ବି ଏବେ ଖୁସିରେ ଆସ ଶୁଣିବ କିଛି ନୂଆ କବିତା।
0: କବିତାର ଶୀର୍ଷକ, ଉଠରେ ଉଠ ଜାଗି। ଗଛରେ କେତେ ଫୁଟିଲେ ଫୁଲ, ସୂରୁଜ ଗଲା ଉଇଁ, ଥଣ୍ଡା ପବନ ଆସିଲା ବୋହି ହସିଲା ଫୁଲ ଚୁଇଁ। ସୂରୁଜ ଢାଳି କଅଁଳ ଖରା, ଅନ୍ଧାର ଦେଲା ତଡ଼ି, ବସାକୁ ଛାଡ଼ି ଚଢ଼େଇ ଦଳ ଦୂରକୁ ଗଲେ ଉଡ଼ି।

0: ଆଲୋକ ପାଇ ହସିଲେ ଗଛ ମରମ ଦୁଃଖ ଭୁଲି ଗାଇଲେ ଗୀତ କୁନି ପିଲା ତ ଗାଁ ଦାଣ୍ଡରେ ବୁଲି ଅଳସ ତଳି ଶ୍ରମିକ ଭାଇ କାମରେ ଗଲେ ଲାଗି ଆଣିବା ପାଇଁ ସୁନା ଫସଲ ଚାଷୀ ଉଠିଲେ ଜାଗି ବହି ବସ୍ତାନି ଧରି ପିଲାଏ ପାଠଶାଳାକୁ ଗଲେ ପଲ୍ଲୀର ବଧୁ ଗାଧୁଆ ସାରି ଘର ପାଇଟି କଲେ ସକାଳ କହେ ଅଳସ ତଳି କାମରେ ଯାଅ ଲାଗି ସୂରୁଜ ସମ ଦୁନିଆ ହିତେ ଉଠରେ ଉଠ ଜାଗି ପିଲାମାନେ ଏଥର ତୁମ ପାଇଁ ଆଉ ଗୋଟିଏ କବିତା କବିତାର ଶୀର୍ଷକ ସକାଳ ଆସି ହସାଇ ଦିଏ ପୂର୍ବ ଦିଗେ ନାଲି ସୂରୁଜ ମାଟି ଛାତିରେ ବୁଣେ ମୁରୁଜ ମେଲାଣି ନିଏ ରାତି ପରଜାପତି ଫୁଲ ସାଥିରେ ଖେଳରେ ଯାଏ ମାତି ଫୁଲ ବଗିଚା ସୁନ୍ଦର ଶୋଭା ଗଛପତର କିମନ ଲୋଭା ଅଟକି ଯାଏ ଆଖି ଗୁନ୍ଥ ଏହାର ବିଭୁଙ୍କ ପାଇଁ ଅପାଭକତି ରଖି ବିଛେଇ ପଡ଼େ କଅଁଳ ଖରା ଦୁନିଆ ସାରା ଆଲୋକ ଭରା ଭାଙ୍ଗେ ସବୁରି ନିଦ ଗୀତ ଗାଇକି ଉଡ଼ଇ ପକ୍ଷୀ ଭୁଲି ଜୀବନ ଖେଦ ଖରାକୁ ଦେହେ ଜାବୁଡ଼ି ଧରି ଆମରି ମାଟି ମାଟି ପରି ଲଙ୍ଗଳ ମୁନେ ଫାଟେ ତହିଁରୁ କାଢ଼ି ସୁନା ଫସଲ ଚାଷୀ ଭାଇ ସ୍ୱାମୀଙ୍କୁ ବାଣ୍ଟେ ସକାଳ ହାସି ହସାଇ ଦିଏ ଯେ ରାତିର ଦୁଃଖ ଫେରାଇ ନିଏ ବଣ ପାହାଡ଼ ନଈ ଦିଅନ୍ତି ହସ ଖୁସି ଯେ ଭରି ଗୀତ କାହାଣୀ କହି ପିଲାମାନେ ଆଉ ଗୋଟିଏ କବିତା କବିତାର ଶୀର୍ଷକ ଦେଖା ଦେବ ଭକତଙ୍କୁ ଘଡ଼ଘଡ଼ି ଶବଦରେ କମ୍ପିଲାଣି ଧରଣୀ ସଫା ନିରିମଳ ହେଲା କାଳିଆର ସରଣୀ ମନମତା ଡିଆଁସୁରେ ବାଜିଲାଣି ମାଦଲ ଆକାଶରେ ଭାସିଯାଏ କଳା କଳା ବାଦଲ ଇନ୍ଦ୍ରଧନୁ ଆକାଶରେ ଦିଶିଲାଣି ଆଖିକୁ ମନ ତ ହେଲାଣି ଦେଖିବାକୁ ଚକା ଆଖିକୁ ସଜ ହେଲା ତିନି ରଥ ଜୀବଗଡ଼ି ଦାଣ୍ଡରେ ଲାଗିବ ଫୁଲ ଟାଇହା କାଳିଆର ମୁଣ୍ଡରେ ଭାଇ ଭଉଣୀକୁ ନେଇ ଗୁଣ୍ଡିଚାର ମନ୍ଦିର ଜୀବ ଜଗା ଦିଶିବ ସେ ସଜ ହେଇ ସୁନ୍ଦର ଭକତ ପତିତ ଦିନ ରହିଛନ୍ତି ଚାହିଁରେ ଆସିବ ସେ ନୀଳାଚଳ ବହୁ ଦୂରୁ ଧାଇଁରେ ଦେଖାଦେବ ଭକତଙ୍କୁ ରଥେ ବସି କାଳିଆ କିଏ ଅଛି ଆଉ ଦିଅ ସତ୍ୟତାର ଭଳିଆ ଜଗତର ଦୁଃଖ ସବୁ କରିଦେବ ମୋଚନ ସତେ କି ସେ ଭକତଙ୍କ ସଖା ଦୁଇ ଲୋଚନ
1: ପିଲାମାନେ ଆଗକୁ ଆସୁଛି ରଥଯାତ୍ରା ତୁମେମାନେ ତ ଖୁବ୍ ଖୁସି ଥିବ ଖୁବ୍ ଉତ୍ସାହିତ ଥିବ ଆଉ ସେଇ ରଥଯାତ୍ରା ପାଇଁ ସାର୍ ତୁମମାନଙ୍କ ବଢ଼ିଆ କବିତାଟି ଏବେ ଶୁଣେଇଲେ କେମିତି ଲାଗିଲା ପିଲେ ଭଲ ଲାଗିଥିବ ନିଶ୍ଚୟ ଆଚ୍ଛା ଏବେ ତ ସମୟ ହେଇଗଲାଣି ସେଥିପାଇଁ ସାର୍ଙ୍କ ଠାରୁ ବିଦାୟ ନେବାକୁ ହେବ ସାର୍ ଧନ୍ୟବାଦ ଏବେ ଆପଣଙ୍କ ଠାରୁ ବିଦାୟ ନେଉଛୁ ନମସ୍କାର
0: ନମସ୍କାର
1: ପିଲାମାନେ ତୁମେମାନେ ଶୁଣୁଛ 103.4 FM ମାଧ୍ୟମରେ ତୁମମାନଙ୍କର ପସନ୍ଦ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ

ପିଲାମାନେ କଥା ହେଉ ହେଉ ସମୟ କେତେବେଳେ ସରି ଆସିଲାଣି ଜଣା ପଡ଼ିଲା ନାହିଁ। ଏବେ ତୁମମାନଙ୍କ ଠାରୁ ବିଦାୟ ନେବାକୁ ହେବ। ହେଲେ ତା ପୂର୍ବରୁ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ କିପରି ଲାଗିଛି ସେ ବିଷୟରେ ତୁମମାନଙ୍କର ମନର କଥା ଆମକୁ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ତାହେଲେ ଆମକୁ ଚିଠି ଲେଖିବାର ଠିକଣାଟି ଲେଖି ରଖ। ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍କୋଡ଼ 752001। ଏହା ସହିତ ତୁମେମାନେ ପଢ଼ାପଢ଼ି ପାଇଁ ମୋବାଇଲ ଫୋନର ବ୍ୟବହାର କରୁଛ ତେବେ ଫୋନ ଯୋଗେ ତୁମର ମତାମତ ଜଣାଇବା ସହ ଯଦି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ତୁମେମାନେ ଭାଗ ନେବାକୁ ଚାହୁଁଛ ସେ ବିଷୟରେ ମଧ୍ୟ ଜଣାଇ ପାରିବ। ତାହେଲେ ଫୋନ ନମ୍ବରଟି ଲେଖି ରଖ। ଆମର ଫୋନ ନମ୍ବରଟି ହେଉଛି 9437037892 9437037892। ତେବେ ପିଲାମାନେ ପ୍ରତ୍ୟେକ ରବିବାର ସକାଳ 7:25 ତୁମେ ଶୁଣିପାରିବ ତୁମମାନଙ୍କର ପ୍ରିୟ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ତାହେଲେ ଏବେ ମୋତେ ବିଦାୟ ଦିଅ। ମୁଁ ରହୁଛି ତୁମମାନଙ୍କର ରୋଜିତା ଅପା।

ଶ୍ରୋତା ବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଆଜିର ଉପସ୍ଥାପନାରେ ଥିଲେ ରୋଜିତା ଦାସ।

ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ସୁପ୍ରଭାତ ପୁରୀ, ପୁରୀ ସହରର ସ୍ୱତନ୍ତ୍ରତାକୁ ନେଇ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆଜିର ଦିନ ବିଷୟରେ। ହଁ ଶ୍ରୋତାବନ୍ଧୁ, ଆଜି ହେଉଛି ମିଥୁନ ମାସ 28 ଦିନ, ଆଷାଢ଼ 21 ଦିନ ରବିବାର, ଇଂରାଜୀ 2026 ମସିହା ଜୁଲାଇ ମାସ 12 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ସୂର୍ଯ୍ୟୋଦୟ ହୋଇଥିଲା 5:18:20 ସମୟରେ। ଆଜି ଅଣସର ତ୍ରୟୋଦଶୀ ଏବଂ ଶ୍ରୀଜୀଉଙ୍କର ରାଜପ୍ରସାଦ ବିଜେ ଏବଂ ଘଣା ଲାଗି। ତେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଚାଲିଛି ଅନବସର ନୀତି। ଅଲରନାଥଙ୍କ ଦର୍ଶନ। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଣସର ଘରରେ ବିରାଜମାନ କରିଛନ୍ତି। ଏହି ସମୟରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ଶ୍ରୀମନ୍ଦିରରେ ବନ୍ଦ ରହିଛି। ଦୈତପତିମାନେ ପ୍ରଭୁଙ୍କର ଗୁପ୍ତ ନୀତି କରୁଛନ୍ତି। ଭକ୍ତମାନେ ସାଧାରଣତଃ ଅଲରନାଥ ମନ୍ଦିରରେ ଶ୍ରୀ ଅଲରନାଥଙ୍କର ଦର୍ଶନ କରୁଛନ୍ତି, କାରଣ ବିଶ୍ୱାସ ଅଛି ଯେ ଅଣସର ସମୟରେ ମହାପ୍ରଭୁ ସେଠାରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଆଉ ମାତ୍ର କିଛି ଦିନ ଅଣସର ନୀତି ପରେ ହେବ ନବଯୌବନ ଦର୍ଶନ, ତାପରେ ହେବ ରଥଯାତ୍ରା। ଅଣସର ଘର ଭକ୍ତମାନଙ୍କୁ କ'ଣ ବାର୍ତ୍ତା ଦିଏ ଆପଣମାନେ ଜାଣନ୍ତି ଯେ ଭଗବାନ ମଧ୍ୟ ମାନବୀୟ ଲୀଳା କରନ୍ତି, ସେ ମଧ୍ୟ ଅସୁସ୍ଥ ହୁଅନ୍ତି, ଜଗନ୍ନାଥ ମଧ୍ୟ ବିଶ୍ରାମ କରନ୍ତି, ଚିକିତ୍ସା ଗ୍ରହଣ କରନ୍ତି, ଆଉ ପୁନର୍ବାର ନବଯୌବନରେ ଭକ୍ତ

0: ଦର୍ଶନ ଦିଅନ୍ତି। ଏହି ଲୀଳାକୁ ଶ୍ରୀ ଜଗନ୍ନାଥ ସଂସ୍କୃତିର ଏକ ଅଦ୍ୱିତୀୟ ପରମ୍ପରା ଭାବରେ ଆମେ ସମସ୍ତେ ମାନିଥାଉ। ତେବେ ଶ୍ରୋତା ବନ୍ଧୁ, କ'ଣ ରହିଛି ଆଜିର ଇତିହାସ ଦିନରେ, ଆସନ୍ତୁ ଶୁଣିବା। ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ମଲାଲା ଦିବସ। ସମସ୍ତ ଶିଶୁ ବିଶେଷ କରି ଝିଅମାନଙ୍କର ଶିକ୍ଷାର ଅଧିକାର ବିଷୟରେ ସଚେତନ ବଢ଼ାଇବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ସାହସ, ଶିକ୍ଷା ଏବଂ ସମାନ ଅଧିକାରର ବାର୍ତ୍ତା ପ୍ରଚାର କରିବା ପାଇଁ ଆଜିର ଦିନ 12 ଜୁଲାଇ 2013 ମସିହାରେ ନିଜର 16ତମ ଜନ୍ମଦିନରେ ମଲାଲା ଜାତିସଂଘରେ ଐତିହାସିକ ଭାଷଣ ଦେଇଥିଲେ। ୱାନ୍ ଚାଇଲ୍ଡ ୱାନ୍ ଟିଚର୍ ୱାନ୍ ବୁକ୍ ଆଣ୍ଡ ୱାନ୍ ପେନ୍ କ୍ୟାନ୍ ଚେଞ୍ଜ ଦ ୱାର୍ଲ୍ଡ। ଗୋଟିଏ ଶିଶୁ, ଗୋଟିଏ ଶିକ୍ଷକ, ଗୋଟିଏ ବହି ଆଉ ଗୋଟିଏ କଲମ ପୃଥିବୀକୁ ବଦଳାଇ ଦେଇପାରେ। ତେବେ ପ୍ରତ୍ୟେକ ଶିଶୁଙ୍କର ଗୁଣାତ୍ମକ ଶିକ୍ଷା ପାଇବାର ଅଧିକାର ରହିଛି। ଆଜି ହେଉଛି ଜୁଲାଇ ମାସ 12 ତାରିଖ, ମଲାଲା ଦିବସ। ଶ୍ରୋତାବନ୍ଧୁ, ଆଜି ମଧ୍ୟ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ କମ୍ବାକ୍ଟିଂ ସାଣ୍ଡ ଆଣ୍ଡ ଡଷ୍ଟ ଷ୍ଟୋର୍ମସ୍, ବାଲି ଓ ଧୂଳିଚଡ଼ା ମୁକାବିଲା ପାଇଁ ଆନ୍ତର୍ଜାତୀୟ ଦିନଟିଏ। ଏହି ଦିନଟିକୁ ଜାତିସଂଘ ଘୋଷଣା କରିଛନ୍ତି। ବାଲି ଏବଂ ଧୂଳି ଜଳର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ବଢ଼ାଇବା, ମଣିଷର ସ୍ୱାସ୍ଥ୍ୟ, ଦେଶର କୃଷି, ପରିବେଶ ଓ ଅର୍ଥନୀତି ଉପରେ ଏହାର ପ୍ରଭାବକୁ କମାଇବା, ବନୀକରଣ ବିଶେଷ କରି ମୃତ୍ତିକା ସଂରକ୍ଷଣ ପରିଚାଳନାକୁ ପ୍ରୋତ୍ସାହନ ଦେବା। ଆସନ୍ତୁ ବାଲି ଆଉ ଧୂଳି ଜଳକୁ ରୋକିବା, ପରିବେଶକୁ ସୁରକ୍ଷା କରିବା, ସୁସ୍ଥ ପୃଥିବୀଟିଏ ଗଢ଼ିବା। କ'ଣ ରହିଛି ଆଜିର ମୂଳ ଲକ୍ଷ୍ୟ ଆପଣ ଜାଣନ୍ତି? ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଇବା ଓ ଲୋକଙ୍କ ଜୀବନକୁ ସୁରକ୍ଷିତ କରିବା। ହଁ ଶ୍ରୋତା ବନ୍ଧୁ, ଅଣସର ନୀତି ଚାଲିଥିବା ସମୟରେ ଅଲାରନାଥ ମନ୍ଦିରରେ ଦର୍ଶନ ଦିଅନ୍ତି ପ୍ରଭୁ ଅଲାରନାଥ। ଆପଣମାନେ ତ ଜାଣନ୍ତି ଅଲାରନାଥରେ ତାଙ୍କର କ୍ଷୀରି ଭୋଗ ପ୍ରସିଦ୍ଧ। ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ପ୍ରଦୋଷ ବ୍ରତ। ଏହି ବ୍ରତ ଭଗବାନ ଶିବଙ୍କୁ ସମର୍ପିତ, ତ୍ରୟୋଦଶୀ ତିଥିରେ ପାଳନ କରାଯାଇଥାଏ ଆଜିର ବ୍ରତ। ତେବେ ଶ୍ରୋତା ବନ୍ଧୁ, ଏହି ଅଣସର ଆମକୁ ଶିଖାଏ ବିଶ୍ରାମ, ଆତ୍ମଚିନ୍ତନ, ଧୈର୍ଯ୍ୟ ଜୀବନର ଅଂଶ। ମହାପ୍ରଭୁଙ୍କର ନବଯୌବନ ଦର୍ଶନ ଓ ରଥଯାତ୍ରା ପୂର୍ବରୁ ଏହା ଭକ୍ତମାନଙ୍କ ପାଇଁ ଭକ୍ତି ଆଉ ଅପେକ୍ଷାର ଗୋଟିଏ ପବିତ୍ର ସମୟ। ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ। ସୁପ୍ରଭାତ ପୁରୀ, ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
1: एक एक बूंद को हमें बचाना चाहना है, तो मेरा खास आग्रह है वर्षा का बूंद बूंद पानी हम मिलकर के बचाएं।
2: जल है तो हम है। आइए घरों ऑफिसों में रेन वाटर हार्वेस्टिंग तकनीक अपनाएं, रिचार्ज पिट और शाफ्ट बनवाएं, अनुपयोगी बोरवेलों को ठीक करें, जलाशयों से गाद निकालें, अधिक से अधिक पेड़ लगाएं। इस बारिश आइए जुड़े कैच द रेन अभियान से।
3: नमस्कार, आकाशवाणी से समाचार प्रभात के साथ मैं जागृति शर्मा। प्रधानमंत्री नरेंद्र मोदी की इंडोनेशिया, ऑस्ट्रेलिया और न्यूजीलैंड की तीन देशों की यात्रा संपन्न। न्यूजीलैंड के प्रधानमंत्री क्रिस्टोफर लक्सन के साथ विस्तृत वार्ता के बाद स्वदेश रवाना। देश भर में आज व्यापक पौधारोपण अभियान चलाया जाएगा। वियतनाम सरकार ने स्पीड बोट दुर्घटना की जांच के आदेश दिए, दुर्घटना में 15 भारतीय पर्यटकों की मौत। अमेरिका ने इस्लामिक रिवॉल्यूशनरी गार्ड कॉर्प्स के होर्मुज जल डमरू मध्य में साइप्रस के झंडे वाले जहाज पर हमले के बाद ईरान पर नए हमले शुरू किए, ईरान ने जल मार्ग को अगली सूचना तक किया बंद। मौसम विभाग ने अगले चार दिन तक देश के उत्तरी और पूर्वी हिस्सों में बहुत तेज बारिश का अनुमान व्यक्त किया। इंग्लैंड ने नॉर्वे को 2-1 से हराकर फीफा विश्व कप के सेमीफाइनल में प्रवेश किया और लिंडा नोसकोवा ने कैरोलिना मुकोवा को हराकर अपना पहला विंबलडन टेनिस खिताब जीता। अब समाचार विस्तार से। प्रधानमंत्री नरेंद्र मोदी इंडोनेशिया, ऑस्ट्रेलिया और न्यूजीलैंड की यात्रा पूरी कर स्वदेश रवाना हो गए हैं। इस दौरान श्री मोदी ने न्यूजीलैंड के प्रधानमंत्री क्रिस्टोफर लक्सन के साथ व्यापक बातचीत की। भारत और न्यूजीलैंड ने द्विपक्षीय संबंधों को रणनीतिक साझेदारी तक बढ़ाया है। इस दौरान रक्षा, पर्यटन

ଯୁଗ ଯୁଗ ଧରି ପ୍ରଚଳିତ ବିଭିନ୍ନ ଧର୍ମ ଓ ଉପାସନାର ଧାରା ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତିରେ ପ୍ରତିଫଳିତ ହୋଇ ଏହାକୁ ଏକ ଜୀବନ୍ତ ଓ ଶାଶ୍ୱତ ମାନବୀୟ ଧର୍ମରେ ପରିଣତ କରିଛି। ମାନବ ଜାତିର ଆଧ୍ୟାତ୍ମିକ ଇତିହାସ ଗଠନ ନିମନ୍ତେ ଶ୍ରୀମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ସର୍ବଦା ଉନ୍ମୁକ୍ତ। ସେ ଏକ ଅନିର୍ବଚନୀୟ ଭାବାତୀତ ବାସ୍ତବତାର ପ୍ରତୀକ। ତେଣୁ ପ୍ରଭୁଙ୍କର ପୂଜାବିଧି, ଦୈନିକ ନୀତି ଓ ଭୋଗ ଆଦିର ରୀତିରୁ ଜଣାଯାଏ ଯେ ତାଙ୍କୁ କେବଳ ଜଗତର ନାଥ ରୂପରେ ନୁହେଁ, ଏହି ମାଟି ଓ ମଣିଷର ସର୍ବୋଚ୍ଚ କର୍ତ୍ତା ଭାବରେ ଗ୍ରହଣ କରାଯାଏ।

0: ମହାପ୍ରଭୁ ଭକ୍ତର ଅତି ପ୍ରିୟ, ଅତି ଆପଣାର। ତାଙ୍କଠାରେ ଦେବତ୍ୱ ଓ ମାନବତ୍ୱ ଉଭୟ ଗୁଣାବଳୀ ପରିପୂର୍ଣ୍ଣ। ସତେ ଯେମିତି ସେ ଚଳନ୍ତି ପ୍ରତିମା, ସଭିଙ୍କ ଗହଣରେ ଅବସ୍ଥାନ କରନ୍ତି, ଚଳପ୍ରଚଳ ହୁଅନ୍ତି। ସେଇଥିପାଇଁ ତାଙ୍କର ରୀତି ନୀତି ଓ ପୂଜାବିଧିର ପରମ୍ପରାରେ ମାନବୀୟ ଭାବ ସର୍ବଦା ପ୍ରକଟିତ। ଶ୍ରୀମନ୍ଦିରରେ ଅବସ୍ଥାନ କାଳରେ ଦ୍ୱାରଫିଟାଠାରୁ ବଡ଼ସିଂହାର ଧୂପ ଓ ଖଟସେଜ ଲାଗି ଏବଂ ରଥଯାତ୍ରା ସମୟରେ ରଥାରୂଢ଼ ହେବାଠାରୁ ପୁନଶ୍ଚ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଯେତେ ପ୍ରକାରର ରୀତି ନୀତିର ପରମ୍ପରା, ସବୁରି ମଧ୍ୟରେ ସାଧାରଣ ଭକ୍ତର ଜୀବନଚିତ୍ର ପ୍ରତିଫଳିତ। ତେଣୁ ଆଜି ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ରଥ ଉପରେ ଠାକୁରମାନଙ୍କର ନୀତି ଆଉ ଭୋଗର ଅତୀତ ଓ ବର୍ତ୍ତମାନର ପରମ୍ପରା। ଏ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ଜଗନ୍ନାଥ ମହାପ୍ରଭୁଙ୍କର ଦୈନିକ ଦିନ ଯେଉଁଭଳିଆ ଭାବରେ ନୀତି କରାଯାଏ, ରଥ ଉପରେ ମଧ୍ୟ ସେଇ ନୀତି ପାଳନ କରାଯାଇଥାଏ। କେତେଟା ନୀତି ଛାଡ଼ିକିରି ଯେଉଁଭଳିଆ ଭାବରେ ଜଗନ୍ନାଥଙ୍କର ପ୍ରଥମେ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ, ରଥ ଉପରେ ମଧ୍ୟ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ। ତାପରେ ବଲ୍ଲଭ ଧୂପ ସରିଲା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ସେମିତି ସକାଳ ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ, ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ବଡ଼ସିଂହାର ଭୋଗ ହୋଇ ଦିଅଁ ପୌଢ଼ ହୋଇଥାନ୍ତି। ପୂର୍ବରୁ ରଥ ଉପରେ ନିଶଙ୍କୁଡ଼ି ପିଠା ଭୋଗ ହେଉଥିଲା, ଏବେ ରଥ ଉପରେ ବିଭିନ୍ନ ଭୋଗରେ ଖଇ କୋରା ବିଭିନ୍ନ ପ୍ରକାର ଫଳ ସର ଏହିସବୁ ଭୋଗ ହୋଇଥାଏ, ଯେଉଁଟାକି ବଳଭ ବାଡ଼ରେ ତିନିଟା ପଙ୍କ୍ତି ଲାଗିକିରି ଭୋଗ ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଦୁଇଟା ପଙ୍କ୍ତି ଲାଗି ଭୋଗ ହୋଇଥାଏ, ସୁଭଦ୍ରାଙ୍କ ବାଡ଼ରେ ଦୁଇଟା ପଙ୍କ୍ତି ଲାଗି ଭୋଗ ହୋଇଥାଏ, ବଳଭଦ୍ର ବାଡ଼ରେ ଯେହେତୁ ନିଜେ ବଳଭଦ୍ର ରହିଲେ ରାମ ଏବଂ କୃଷ୍ଣ ଏହିଭଳି ତିନିଟା ପଙ୍କ୍ତି ହୋଇଥାଏ, ମଝି ବାଡ଼ରେ ମା ସୁଭଦ୍ରା ଏବଂ ସୁଦର୍ଶନ ତାଙ୍କର ଦୁଇ ବେଢ଼ ପଙ୍କ୍ତି ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଜଗନ୍ନାଥ ଏବଂ ମଦନ ମୋହନ ତାଙ୍କର ପଙ୍କ୍ତି ହୋଇଥାଏ।

0: ରଥଟଣା ସମୟରେ ପ୍ରଭୁଙ୍କର କ୍ଲେଶ ଦୂର କରିବା ନିମନ୍ତେ ସ୍ଥାନେ ସ୍ଥାନେ ପଞ୍ଚାମୃତ ପୁଷ୍ପ କର୍ପୂର ମିଶ୍ରିତ ଶୀତଳ ଜଳ ଦ୍ୱାରା ଦର୍ପଣରେ ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହଉଥିଲା, ନିଶଙ୍ଗୁଡ଼ି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଢ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ ବଳଗଣ୍ଡି ଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା, ସେଠାରେ ରଥ ରହିଲା ପରେ ସେଇଠି ସେମିତି ଯେଉଁଭଳିଆ ଭାବରେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ, ହୁମହୋଇ ପାଞ୍ଚ ଜଣ ବଡ଼ୁସୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି ଏବଂ ତୋଳାବଡ଼ୁ ଏବଂ ମହାସୁଆର ଦୁଇ ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେମିତି ଷୋଡ଼ଶୋପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡ଼ୁଥିଲା, ସେତେବେଳେ ବଡ଼ଦାଣ୍ଡ ପରେ ବାଲି ଥିଲା, ରଥ ଯିବାକୁ ମିନିମମ୍ ଦୁଇ ଦିନ ତିନି ଦିନ ଏଇଭଳିଆ ଦରକାର ବି ଛଳ ସାତ ଦିନ ମଧ୍ୟ ଲାଗିଯାଉଥିଲା। ତେଣୁ ତାପରେ ଚାଉଳିଆ ମଠଠାରେ, ଯେଉଁଟାକି ଆମର ଡାକ୍ତରଖାନା ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଚୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା, ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶବତାର ମଠ ବା ଜୟଦେବ ମଠରେ ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା, ବାହୁଡ଼ା ବେଳେ ସେଇଭଳି ଭାବରେ ପୂର୍ବ ସ୍ଥାନମାନଙ୍କରେ ହେଉଥିଲା ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା, ସେତେବେଳେ ବଡ଼ସୂତା ମଠଠାରେ ତିନି ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହେଇ ବଡ଼ସୂତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁସୁଆରମାନେ ହିଁ କରିଥାନ୍ତି। ସେମାନେ ହେଲେ ପିଠାସୁଆର, ପିଠାସୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ସୁଆର ପିଠା ହେଲା କି ଚଢ଼େଇ ନେନ୍ଦା ହେଲା କି କାନ୍ତି ହେଲା କି ମାଠପୁଳି ହେଲା, ଏଇଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା, ଜଗନ୍ନାଥଙ୍କର ଯେଉଁ ନଡ଼ୁ ହୁଏ, ତାପରେ ବୁନ୍ଦିଆ ହୁଏ, ପାରିଜାତକ ଆଉ ଆପଣଙ୍କର ଗଜା, ଏଇସବୁ ବିଭିନ୍ନ ପ୍ରକାର ଭୋଗ ତିଆରି କରିଥାନ୍ତି, ଆରିସା ପିଠା କରିଥାନ୍ତି। ଠିକ୍ ଆଉ ଗୋଟେ ଅଛନ୍ତି ପାଗୁଆ, ସେମାନେ ଏଣ୍ଡୁରି କରିଥାନ୍ତି, ପୁର କରିଥାନ୍ତି।

ସରୁ ଚକୁଳି କରିଥାନ୍ତି ଏବଂ ଯେଉଁ ପିଠାଟା ଆମେ ପ୍ରସ୍ତୁତି କରିଥାଉ ସେଟା ସେମାନେ ପାଗ ଦେଇଥାନ୍ତି। ତାକୁ ବାଦ ଦେଇକି ଅମ୍ବାଲୁ ସୁଆର ସେମାନେ ଅମ୍ବାଲୁ ତିଆରି କରିଥାନ୍ତି ଜଗନ୍ନାଥଙ୍କ ପାଇଁକା ଏବଂ ପୁର କରିଥାନ୍ତି, ଯେଉଁ ପିଠାମାନଙ୍କରେ ପୁର ଦିଆ ହୁଏ ସିଏ ତାକୁ କରିଥାନ୍ତି। ଥାଳି ସୁଆର ସେମାନେ ବିଭିନ୍ନ ଭୋଗରେ ଯେତେ ପ୍ରକାର ଆକମ୍ପଣ ସକାଳ ଧୂପ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ ଏଥିପାଇଁକା ସେ ଥାଳି ଅନ୍ନ ପ୍ରସ୍ତୁତ କରିଥାନ୍ତି, ଖେଚେଡ଼ି ସାଧାରଣ ଓରିଆ ଏଇଗୁଡ଼ାକ ସବୁ। ତୁଣ ସୁଆର ଜଗନ୍ନାଥଙ୍କ ନିମନ୍ତେ ସମସ୍ତ ପ୍ରକାର ତୁଣ, କ୍ଷୀରି, ଖିରିସା ଆଉ କାନିକା ଏଇସବୁ ଭୋଗ ପ୍ରସ୍ତୁତି କରିଥାନ୍ତି।

0: ତିନି ରଥ ଗୁଣ୍ଡିଚା ଦାଣ୍ଡରେ ପହଞ୍ଚିଲେ ଠାକୁରମାନଙ୍କର ମହାସ୍ନାନ ଏବଂ ବେଶ ହୁଏ। ଏହା ପରଠାରୁ ଦୈନନ୍ଦିନ କ୍ରମରେ ମଧ୍ୟାହ୍ନ ଧୂପଠାରୁ ନୀତିମାନ ଅନୁଷ୍ଠିତ ହୁଏ। ତେବେ ସାଧାରଣତଃ ରଥ ଉପରେ ଅନ୍ନପ୍ରସାଦ ଭୋଗ ଲାଗି ନ ହୋଇ ଶୁଖିଲା ଭୋଗ ଲାଗି ହୋଇଥାଏ। ଭୋଗ ପ୍ରସ୍ତୁତ ହୋଇସାରିଲା ପରେ ଘଣ୍ଟ ଛତା କାହାଳି ସହିତ ସେବକମାନେ ତିନି ରଥକୁ ଭୋଗ ଆଣିଥାନ୍ତି। ଦୈନନ୍ଦିନ ଧୂପ ପୂଜାର ବିଧିରେ ପୂଜା ହୁଏ। ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ, ଚନ୍ଦନ ଲାଗି, ବଡ଼ସିଂହାର ହୁଏ, ତାପରେ ପହୁଡ଼ ଆଳତୀ ହୋଇଥାଏ।
1: ମୋଟାମୋଟି ଭାବରେ ଏଥିପାଇଁକା 10 ଜଣ ସେବକ ଆବଶ୍ୟକ ହୋଇଥାନ୍ତି। 8 ଜଣ ହେଲେ ବଡ଼ୁଶୁଆର, ତାଙ୍କୁ ବାଦ ଦେଇ ବିରୁ ହୁଆ, ଯେ ବିରୁ ବୋହିକିରି ଆଣିବ, ଏବଂ ରୋଷ ପାଣିଆ, ସେ ରୋଷରେ ଆଣିକିରି ପାଣି ଦେବ। ଏଇଭଳି ଭାବେ 10 ଜଣ ସେବାୟତ ଏକାଠି ମିଶିକିରି ଏ ଭୋଗ ସବୁ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ବିଶେଷ ଭୋଗ ହେଲା ନୀଳାଦ୍ରି ବିଜେ ପୂର୍ବ ଦିନ ମହାପ୍ରଭୁଙ୍କର ଅଧରପଣା ଭୋଗ ହୋଇଥାଏ, ଯେଉଁଟାକି ମହାସ୍ୱାର ମାନେ ପ୍ରସ୍ତୁତ କରିଥାନ୍ତି, ଏବଂ ଶ୍ରୀ ଛାମୁରେ ତାକୁ ବଡ଼ ବଡ଼ ଜଗନ୍ନାଥଙ୍କର ଅଧର ଉଚ୍ଚାରେ ସବୁ ବଣା ଥାଏ। ସେ ବଣା ଦେହରେ ଗୋଟେ ଗାମୁଛା ପଡ଼ିଥାଏ ତା ଉପରେ, କାହିଁକି ନା ଯେଉଁ ଗୁଡ଼ାକ ଢାଳିବେ ତା ଦେହରେ କେମିତି ମଳି ଏକା ନ ରହିଯିବ, ପରିଷ୍କାର ହେବା ପାଇଁକା ତାକୁ ପ୍ରସ୍ତୁତ କରିଥାନ୍ତି। କ୍ଷୀର, ଛାଚି, ସର, ଲହୁଣୀ, ଆଉ ବିଭିନ୍ନ ପ୍ରକାର ବାସ୍ନା ଦ୍ରବ୍ୟ ବି ତା ଦେହରେ ପଡ଼ିଥାଏ, ପଡ଼ିକି ତା ପ୍ରସ୍ତୁତ ସେମାନେ କରିଥାନ୍ତି।
2: ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି ସବୁ ପାଳିତ ହୁଏ। ବଡ଼ସିଂହାର ଭୋଗ ପରେ ତିନି ମୂର୍ତ୍ତି ଶୟନ ଠାକୁର ତିନି ରଥକୁ ବିଜେ କରନ୍ତି। ବଡ଼ ବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ବିଜେ ହୋଇଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ 4 ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଶୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ

ସରିବା ପରେ ତିନି ବାଡ଼ରେ ମୈଲମ ହୁଏ। ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ। ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନ ମୋହନ ବିଜେ କଲା ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନ ମୋହନ ବଟତଳ ପାଲିଙ୍କିରେ ବିଜେ କଲା ପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନ ମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ। ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନ ମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଦିନେ ରହିଥିଲା ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ। ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଶ୍ୱନାଥ ସାମନ୍ତରାୟ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ।
2: ହ୍ୟାଲୋ
3: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
2: ପୁଣି ଥରେ
3: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
2: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
2: ସାର୍ 2 ଲକ୍ଷ
4: କ'ଣ ହେଲା ବାପା?
2: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
3: ଆରେ
2: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
2: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ।
5: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଘାତକ, ଗୀତଟିକୁ ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆଜି ଶୁଣିଲେ ଘାତକ ଏବଂ ଗୁମନାମ କଥାଚିତ୍ର ଗୀତ। କବିତା କୃଷ୍ଣମୂର୍ତ୍ତି, ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଶ୍ରୋତା ବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଆଜିର ଉପସ୍ଥାପନାରେ ରାଜଶ୍ରୀ ସାହୁ।

0: ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତା ବନ୍ଧୁ, ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ଆଦର୍ଶ ଦମ୍ପତିମାନଙ୍କ ଉପରେ ପର୍ଯ୍ୟବେସିତ। ଯେଉଁ କାର୍ଯ୍ୟକ୍ରମରେ ଆମେ ପ୍ରତ୍ୟେକ ଥର ଭେଟିଥାଉ କିଛି ଆଦର୍ଶ ଦମ୍ପତିଙ୍କୁ, ତାଙ୍କଠାରୁ ପଚାରି ବୁଝିଥାଉ ତାଙ୍କର ସୁଖ ଦୁଃଖ ଭରା ଦାମ୍ପତ୍ୟ ଜୀବନର ଅନୁଭୂତିକୁ, ଏବଂ ତାଙ୍କଠାରୁ ସାଉଁଟିଥାଉ ଆଦର୍ଶ ଦମ୍ପତି ହେବାର ବାର୍ତ୍ତା। ତେବେ ଶ୍ରୋତାବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ସେହିଭଳି ଆଦର୍ଶ ଦମ୍ପତି। ସିଏ ହେଉଛନ୍ତି ଶ୍ରୀଯୁକ୍ତ ବିଭୁଧାନନ୍ଦ ପଟ୍ଟନାୟକ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସୁଚରିତା ପ୍ରତିହରି। ତେବେ ଚାଲନ୍ତୁ ଉଭୟଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରିବା ଏବଂ ତାଙ୍କର ଦାମ୍ପତ୍ୟ ଜୀବନର ବାର୍ତ୍ତା ସବୁ ଆମ ଗହଣରେ ସାଉଁଟି ରଖିବା। ସାର୍, ମ୍ୟାଡମ୍, ନମସ୍କାର। କାର୍ଯ୍ୟକ୍ରମ ପରିସରକୁ ଆପଣ ଦୁହିଁଙ୍କୁ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ପ୍ରଥମେ କୁହନ୍ତୁ କେମିତି ଅଛନ୍ତି?
1: ବହୁତ ଭଲ। ଜଗନ୍ନାଥ ଯେମିତି ରଖିଛନ୍ତି ଭଲରେ ଅଛୁ ଆଉ, ନା ତମେ ଖରାପରେ ଅଛ?
0: ନିଶ୍ଚିନ୍ତ ରୂପେ ଭଲରେ ଅଛନ୍ତି, ମାନେ ଦାମ୍ପତ୍ୟ ଜୀବନ ସୁଖମୟ ଅଛି ବୋଲି ଆଜି ଆପଣ ଆମ କାର୍ଯ୍ୟକ୍ରମ ପରିସରରେ ଅଛନ୍ତି। ଆଉ ଯୋଉଠି ଦାମ୍ପତ୍ୟ ଜୀବନ ଭଲ ଥାଏ ସେଠି ଭଲ ହିଁ ଥାଏ, ଭଲରେ ହିଁ ରୁହନ୍ତି। ତେବେ ଉଭୟଙ୍କୁ ମୁଁ ଆପଣଙ୍କର ପ୍ରଥମେ ଆପଣଙ୍କର ପେଶା କଣ ଟିକେ ଆମ ଶ୍ରୋତା ବନ୍ଧୁଙ୍କୁ ଜଣେଇ ଦିଅନ୍ତୁ।
2: ମୁଁ ଅଟୋମୋବାଇଲ ଇଞ୍ଜିନିୟରିଂ ପାସ୍ କରିକି ବର୍ତ୍ତମାନ ମାରୁତିରେ ଥିଲି। ବର୍ତ୍ତମାନ ମୁଁ 5 ଇୟର୍ସ ହେଲା ଟିକେ ଦେହ ଅସୁସ୍ଥ ରହିବାରୁ ଚାକିରି ଛାଡ଼ି ଦେଇଛି। ବର୍ତ୍ତମାନ ମୁଁ ଅଛି ହୋଟେଲ ବିଜେ ଇଣ୍ଟରନ୍ୟାସନାଲ ରେ, ମେଣ୍ଟେନାନ୍ସ ମ୍ୟାନେଜର ଅଛି।
0: ଆଚ୍ଛା, ମ୍ୟାଡମ୍ ଆପଣଙ୍କର ପେଶା କ'ଣ?
1: ମୁଁ ପେଶାରେ ଶିକ୍ଷୟିତ୍ରୀ, ବର୍ତ୍ତମାନ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛି।
0: ଆଚ୍ଛା, ଜଣେ ଶିକ୍ଷୟିତ୍ରୀ ଆଉ ଜଣେ ଯନ୍ତ୍ରୀ, କହନ୍ତି ଯୋଡ଼ି ଉପରବାଲା ବନାଏ, କିନ୍ତୁ କୋଉଠି ଆପଣଙ୍କର ଦେଖା ହେଇଥିଲା? କେମିତି ବୈବାହିକ ମାନେ ଆରେଞ୍ଜ ମ୍ୟାରେଜ୍ ନା ଲଭ୍ ମ୍ୟାରେଜ୍, କେମିତି ବିବାହ ପ୍ରସ୍ତାବ କିଏ ପକେଇଥିଲେ ନା କେମିତି କ'ଣ ହେଇଥିଲା ଟିକେ ଆମ ଶ୍ରୋତା ବନ୍ଧୁଙ୍କୁ ଜଣାନ୍ତୁ।
1: ଦେଖା ସାକ୍ଷାତ ଏମିତି ଇଣ୍ଟେନ୍ସନାଲି ଏତେ ନୁହେଁ, ସେ ମୋ ଭାଇର ସାଙ୍ଗ ଥିଲେ ତ ସେଇଠୁ।
0: ଆଚ୍ଛା, ତାପରେ ଆମେ କହିପାରିବା ଲଭ୍ ମ୍ୟାରେଜ୍ କହିପାରିବା?
1: ହଁ, ୟେସ୍, ଅଫକୋର୍ସ।
0: ତେବେ ମ୍ୟାଡମ୍, ଗୋଟେ ଆପଣ ଯେମିତିକା ଆପଣ କହିଲେ ଆପଣଙ୍କର ପେଶା ହେଉଛି ଶିକ୍ଷକତା, ସାର୍ କହିଲେ ତାଙ୍କର ପେଶା ହେଉଛି ସେ ହେଉଛନ୍ତି ଯନ୍ତ୍ରୀ ଜଣେ, ତ ଯେତେବେଳେ ଉଭୟ ଜଣ ଯେତେବେଳେ ୱାର୍କିଂ ପର୍ସନାଲିଟି ବା ମାନେ ଉଭୟ ଯେତେବେଳେ

0: କର୍ମକ୍ଷେତ୍ରରେ ଜଡିତ ଥାନ୍ତି, ତେବେ ଗୋଟେ ପରିବାରରେ ଉଭୟ ଉଭୟଙ୍କୁ ସମୟ ଦେବାକୁ କଷ୍ଟକର ହୋଇପଡେ। ଉଭୟ କର୍ମଜୀବୀ ହେଇକି ମଧ୍ୟ କେମିତି ଆଗକୁ ବଢିପାରୁଛନ୍ତି ଆମ ଶ୍ରୋତା ବନ୍ଧୁଙ୍କୁ ଟିକେ ଜଣା।
1: ମୁଁ କମ୍ପ୍ଲିଟ୍ କରେ, ମାନେ ଆଡ଼ଜଷ୍ଟମେଣ୍ଟ କରିବା ପାଇଁ ଚେଷ୍ଟା କରେ, ମ୍ୟାକ୍ସିମମ୍ ଟାଇମ୍ ଯେଉଁଟାକୁ ଯେମିତି ଆଡ଼ଜଷ୍ଟମେଣ୍ଟ କରିକି ଆମ ଭିତରେ ଚଳିବା ପାଇଁ।
0: ନିଶ୍ଚିନ୍ତ ରୂପେ ପ୍ରତ୍ୟେକ ଦାମ୍ପତ୍ୟ ଜୀବନ ଯେତେବେଳେ ପରସ୍ପର ଆଡ଼ଜଷ୍ଟମେଣ୍ଟ କରିପାରିବା, ଆମେ ତାକୁ ପରସ୍ପରର ସମନ୍ୱୟ ରଖିକି ଜଣେ କେଉଁଠି ଆଗକୁ ଥିଲେ ଜଣେ ପଛରୁ ତାକୁ ସପୋର୍ଟ କରିବା ଦରକାର। ତେବେ ମ୍ୟାଡ଼ାମ୍ ଆପଣ କୁହନ୍ତୁ।
2: ସେ ଯେଉଁଟା କହିଲେ ସେଇଟା ମାନେ ଆଡ଼ଜଷ୍ଟମେଣ୍ଟ ମୁଁ କରିଛି, ବଟ୍ ମୁଁ କେବେ କମ୍ପ୍ରମାଇଜ୍ କରିନି, ମୁଁ କମ୍ପ୍ରମାଇଜ୍ କରିବାକୁ ଭଲ ପାଏନି। ଯେମିତି ଧର ମୋର ଜୀବିକା ହେଉଛି ଶିକ୍ଷକତା, କିନ୍ତୁ ମୋର ଜୀବନ ହେଉଛି ସଙ୍ଗୀତ।
0: ଆଚ୍ଛା,
2: ତେଣୁ ମୁଁ କୌଣସି ହାଲତରେ ବି ସଙ୍ଗୀତଟା ଛାଡ଼ିନି କୌଣସି ସ୍ଥିତିରେ ବି, ଏବଂ ସେ ବି ମୋତେ ସେଥିପାଇଁ ବିରୋଧ କରିନାହାନ୍ତି କେବେ। ଯଦି ବିରୋଧ କରିଥାନ୍ତି ହୁଏତ ମୁଁ ନଥାନ୍ତି ଆଜି ଏଠି। ତେଣୁ ଆଡ଼ଜଷ୍ଟମେଣ୍ଟ ତ କରିବାକୁ ପଡ଼ିବ, ଆମେ ପ୍ରତି ମୁହୂର୍ତ୍ତରେ କରୁଛେ, ଆମେ ନିଜ ସହିତ ବି ଆଡ଼ଜଷ୍ଟ କରୁଛେ। ମୁଁ ଯଦି ମୋ ସହିତ ବି ଆଡ଼ଜଷ୍ଟ କରିବିନି ତାହେଲେ ବି ମୁଁ ଚଳିପାରିବିନି।
0: ନିଶ୍ଚିନ୍ତ ନିଶ୍ଚିନ୍ତ,
2: ତେଣୁ ସେଟା ତ କରିବାକୁ ପଡ଼ିଛି, କିନ୍ତୁ କମ୍ପ୍ରମାଇଜ୍ ମୁଁ କରିନି। ତାଙ୍କୁ ସବୁବେଳେ କୁହେ ମୁଁ କମ୍ପ୍ରମାଇଜ୍ କରିବା ମୁଡ଼୍ରେ କେବେ ନଥାଏ, ଯେଉଁଟା କି କମ୍ପ୍ରମାଇଜେବୁଲ୍ ନୁହଁ। ଯେଉଁଟା କମ୍ପ୍ରମାଇଜ୍ କରିବା ମୁଁ କରିଛି, ଯେମିତି ସେ ତାଙ୍କର ଯାହା ବି ଦୃଷ୍ଟିଭଙ୍ଗୀ ଥାଉ, ସେ ମୋତେ ଗାଡ଼ି ଚଲାଇବାକୁ ମନା କଲେ ମୁଁ ଚଲାଉନି ଗାଡ଼ି ଆଜି ପର୍ଯ୍ୟନ୍ତ। ମାନେ ଗୋଟେ ଜିନିଷର ଦାୟରେ ଭିତରେ ବେଳେବେଳେ ରହିବା ଦରକାର, ଯେଉଁଠି ଗୋଟେ ଗ୍ରେଟର ଜିନିଷକୁ ଆମେ ପାଇବାକୁ ଅଛି।
0: ନିଶ୍ଚିନ୍ତ ରୂପେ, ଯେଉଁଟାକି ଆପଣ ଉଭୟଙ୍କର ବାର୍ତ୍ତା ଭିତରେ ଗୋଟେ ଜିନିଷ ମୁଁ ପାଇଲି, ଯେଉଁଟାକି ବର୍ତ୍ତମାନ ପିଢ଼ିର ଯେଉଁମାନେ ଦମ୍ପତି ଅଛନ୍ତି ସେମାନଙ୍କ ନିକଟରେ ଏଇଟା ଦେଖିବାକୁ ମିଳୁନି। ମାନେ ଯେଉଁଟା ସେମାନଙ୍କର ଡିଭୋର୍ସ ରେଟ୍ ହେଉ ବା ସେମାନଙ୍କର ବିଚ୍ଛେଦର କାରଣ ହେଉଛି ଉଭୟ ଉଭୟଙ୍କୁ ବୁଝିପାରନ୍ତିନି। ତେବେ ଆପଣଙ୍କର ଦାମ୍ପତ୍ୟ ଜୀବନ କେତେ ବର୍ଷର ଆଉ ଏତେ ବର୍ଷ ଜୀବନ ଭିତରେ କେମିତି ଚାଲିଛି ସବୁକିଛି?
1: ହଁ, ଆମର ତ ମାନେ ଆମେ 2000 ଆମର ମ୍ୟାରେଜ୍ ହେଇଥିଲା, ବର୍ତ୍ତମାନ
0: 2006
2: ମୋର ଛୁଆ ମାନେ ପୁଅ ହେଲା, ଦ୍ୟାଟ୍ ଇଜ୍ ଦ ବେଷ୍ଟ ମୋମେଣ୍ଟ ଫର୍ ମି। କାହିଁକି ସେଇଟା ସବୁ ଜିନିଷ କହି ହୁଏନି ମା, ଯେତେବେଳେ ସେ ହେଲା ସେଇଟା ମୋ ପାଇଁ ଦ ବେଷ୍ଟ ମୋମେଣ୍ଟ ଥିଲା। ମୁଁ ଯେତେବେଳେ ମ୍ୟାରେଜ୍ କରିଥିଲି ବି ମୁଁ କେବେ ଏଇଟା ଭାବିନଥିଲି ଯେ ଆମେ ଦୁଇରୁ କେବେ ତିନି ହବୁ, ମାନେ ସେଇଟା କେବେ ମୋ କନସେପ୍ଟ ଭିତରେ ହିଁ ନଥିଲା। କିନ୍ତୁ ସବୁବେଳେ ଜଗନ୍ନାଥଙ୍କୁ କହିଲେ ଯେ ଯଦି କେତେବେଳେ ମୋତେ ଗୋଟେ ମାନେ ଯଦି ଛୁଆ ବି ହବ ମୋତେ ଗୋଟେ ଝିଅ ଦେବ ଫାଷ୍ଟ। ମୁଁ ସବୁବେଳେ ଝିଅଟା ପାଇଁ କହିଲି, ଯେତେବେଳେ ଫାଷ୍ଟ ମାନେ ଡେଲିଭରି ରୁମ୍ ଆସିଲା ପରେ ମୁଁ କହିଲି କ'ଣ ହେଇଛି, ମୋତେ ଦେଖିଲି ପୁଅ ହେଇଛି, ମୁଁ କାନ୍ଦିଥିଲି ମୋ ମନେ ଅଛି।
0: ପ୍ରଥମ ପିଲା ପୁଅ ହେଲା ପରେ ବି
2: କାନ୍ଦୁଛନ୍ତି? ହଁ, କାନ୍ଦିଥିଲି। ମୁଁ ସେଥିପାଇଁ ଶାଶୁ ସବୁବେଳେ ମନ ଦୁଃଖ କରନ୍ତି, ମାନେ ୟାଙ୍କ ଫ୍ୟାମିଲିରେ ସେତେବେଳକୁ ବଡ଼ ଭାଇଙ୍କର ଗୋଟେ ଝିଅ, ତାଙ୍କ ଦଳ ପାଇଁ ଗୋଟେ ଝିଅ, ତ ସେମାନେ ଦେ ଆର୍ ୱେଟିଂ ଫର୍ ସନ୍। କିନ୍ତୁ ମୋତେ ଇଚ୍ଛା ଥିଲା ମୋର ଗୋଟେ ଝିଅଟେ ହେଲେ ମୁଁ ଗୀତ ଟିକେ ଶିଖେଇବି, ନାଚ ଟିକେ ଶିଖେଇବି। ମୋର ଏଇ ଇଏରେ ମୁଁ କହିଲି ଯେ ମୋତେ ଝିଅଟେ ଦରକାର ଥିଲା, ତ ଯେତେବେଳେ ପୁଅଟେ ମୁଁ କାନ୍ଦିଲି। କିନ୍ତୁ ବଟ୍ ଯେତେବେଳେ ମୁଁ ତାକୁ ପ୍ରଥମ ଥର ମାନେ ମୋର ସେନ୍ସ ଆସିଲା, ମୁଁ ତାକୁ ଦେଖିଲି, ଆଟ୍ ଦ୍ୟାଟ୍ ମୋମେଣ୍ଟ ଆଇ ଫିଲ୍ କି ଯାହା ଜଗନ୍ନାଥ ଦେଇଛନ୍ତି ବାଛିକି ଯାହା ମୋ ପାଇଁ ଦରକାର ସେଇଆ ହିଁ ଦେଇଛନ୍ତି।
0: ନିଶ୍ଚିନ୍ତ ରୂପେ, ଆଚ୍ଛା, ଯୋଉ ଯେତେବେଳେ ଝିଅଟା ହେଲେ ଆପଣ ଭାବିଥିଲେ, ଯେହେତୁ ଆପଣ ବି ସଙ୍ଗୀତ ପ୍ରେମୀ, ତ ଆପଣ ଭାବିଥିଲେ ତାକୁ ଟିକେ କଳା କ୍ଷେତ୍ରରେ ରଖିବେ, ହେଲେ ପୁଅଟା ହେଲା ପରେ ସେଇଟା ଏତେ ବର୍ଷ
2: ସେ ସବୁ ଅଭାବ ମୋର ପୂରଣ କରିଦେଲା।
0: ଆଚ୍ଛା,
2: ବିକଜ ଆଉ ତାକୁ କିଛି ମୁଁ ଶିଖେଇନି, ମାନେ ଏଇଟା କର ଏମିତି, ଏଇଟା ଏମିତି କର ହାତ ଧରି କିଛି ଶିଖେଇନି, କେବଳ ପାଠ ଛଡ଼ା। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ହିଁ ତାର ମୁଁ ଦେଖିଥିଲି, ବଟ୍ ହି ହିମସେଲ୍ଫ ବିଲ୍ଟ ହିମ୍, ଯେଉଁଥିପାଇଁ ସେ ବର୍ତ୍ତମାନ ଯୋଗା ବି କରୁଛି, ପଖଚ ବି ବଜାଉଛି, ଗୀତ ବି ଗାଉଛି, ସାହି ଜାତ ମାନେ ପୁରୀର ସବୁ ସାଂସ୍କୃତିକ ପରମ୍ପରା ଗୁଡ଼ାକ ସେ ଧରିକି ରଖିଛି।
0: ଆଚ୍ଛା,
2: ତ ତେଣୁ ସେଇଥିପାଇଁ ଏବେ ମୁଁ ରିଅଲାଇଜ୍ କରୁଛି ଯେ କାରଣ ଆମେ ଦୃଶ୍ୟକୁ ଦେଖିପାରିବା ମା, ଅଦୃଶ୍ୟକୁ ଆମେ ଦେଖିପାରୁନି, ଅଦୃଶ୍ୟ ଦ୍ରଷ୍ଟା ଯେ ସେ ଦେଖିକି ଦେଇଛନ୍ତି।
0: ଆଜ୍ଞା ଆଜ୍ଞା। ତେବେ ମ୍ୟାଡ଼ାମ୍ ଆପଣ ଯେମିତି କହିଲେ ଯେ ଆପଣଙ୍କର ପେଶା ହୁଏତ ଶିକ୍ଷକତା, ନିଶା କିନ୍ତୁ ସବୁବେଳେ ସଙ୍ଗୀତ, ତେବେ ସଙ୍ଗୀତ କ'ଣ ବାହାଘର ପରେ ଆରମ୍ଭ ହେଲା, କେବେଠାରୁ ସଙ୍ଗୀତର ଯାତ୍ରା ଆପଣଙ୍କର?
2: ବନ୍ ମାନେ ଜିନ୍ର

0: ମୋ ମା ଗାଉଥିଲା, ମୋ ଆଈ ଗାଉଥିଲେ, ତ ଏଇଟା ବଂଶ ପରାଣ ମାନେ ପରମ୍ପରା କ୍ରମରେ ମୋ ପାଖକୁ ଆସିଛି। ପିଲାଦିନରୁ ବୋଉକୁ ଗାଇବା ଦେଖିଛୁ, ସେଇଠୁ ସେଇଠୁ ଶିଖିକି ତାପରେ ଗୋଟେ ପାରମ୍ପରିକ ବିଧିବଦ୍ଧ ଭାବେ ଶିଖିଲି। ଏବେ ମ୍ୟାଟ୍ରିକ ପାସ୍ କଲି 1985 କଳା ପ୍ରତିଷ୍ଠାନରେ ଶିଖିଲି।
1: ମ୍ୟାଡ଼ାମ ଯେମିତିକା ଆପଣଙ୍କର ଆପଣ ତ ଆପଣଙ୍କର ବାପ ଘର ତରଫରୁ ସମସ୍ତେ ସଙ୍ଗୀତ କ୍ଷେତ୍ର ଜଡ଼ିତ ଥିଲେ, ଶାଶୁଘରକୁ ଆସିଲା ପରେ ଆପଣଙ୍କର ଶାଶୁଘରେ ସେମିତି ଥିଲେ ନା ହଠାତ୍ ନା ଖାପ ଖୁଆଇବା ପାଇଁ ଯଦି ନଥିବେ ତ ଖାପ ଖୁଆଇ?
0: ସେମିତି କିଛି ଫିଲ୍ କରିନି ମୁଁ, ବହୁତ ସମସ୍ତଙ୍କୁ ବହୁତ କୋପରେସନ୍ ପାଇଛି। ସେ ଶୋଇଥିବେ ବି ମୁଁ ଧର 5ଟାରୁ ଠିକ ରିଆଜ ବି କରେ, ତାଙ୍କର ଯଦି କାମ ନଥିବ ବି ସେମିତି ଶୋଇଥିବେ, ମୁଁ ମୋର ଅଭ୍ୟାସ କରେ।
1: ଆଚ୍ଛା ଏଠି ସାର୍ଙ୍କୁ ମୋର ପ୍ରଶ୍ନ, ମ୍ୟାଡ଼ାମ ଗୀତ ଗାଆନ୍ତି, ଗୀତ ଗୋଟେ ସାଧାରଣତଃ ଅଧିକାଂଶ ପରିବାରରେ କଳା ଜିନିଷଟାକୁ ଗ୍ରହଣ କରିପାରନ୍ତିନି, କିନ୍ତୁ ବହୁଟେ ଗୀତ ବୋଲିବ ଏସବୁକୁ ଗ୍ରହଣ କରିପାରନ୍ତିନି, ତ ଆପଣ କେମିତି ଏସବୁକୁ ଦେଖିଥିଲେ ଏବଂ ଆପଣ କେତେ ସପୋର୍ଟ କରିଥିଲେ କ୍ଷେତ୍ରରେ ମ୍ୟାଡ଼ାମଙ୍କୁ?
2: ତ ଜାଣିଥିଲି ଯଦିଓ ତାଙ୍କୁ ବି, ତାହେଲେ ଜାଣିଥିଲି ଯେ ଏଇ ଜିନିଷଟା ତାଙ୍କ ପାଖରେ ଅଛି, କାହିଁକି ମୁଁ ଆଭଏଡ଼ କରିବାକୁ ଯିବି, ତେଣୁ ମୁଁ ତାଙ୍କୁ ବି ସପୋର୍ଟ କଲି ଏବଂ ମୁଁ ବି ସେଇଟାକୁ ପସନ୍ଦ କଲି। ଠିକ୍ ଅଛି, ବଢ଼ିଆ।
0: ମୋ ଶ୍ୱଶୁର ହେଉଛନ୍ତି ମୋର ଫାର୍ଷ୍ଟ ଲିସନର, ଯେବେ ବି ପ୍ରୋଗ୍ରାମ ହବ ସେ ପୁରା ଯେଉଁ ଟାଇମ କାର୍ଡ଼ରେ ଲେଖା ହେଇଥିବ, ପୁରୀ ଲୋକଙ୍କର ଧାରା ଯେମିତି 5ଟା ଲେଖା ହେଇଥିବ, ଲୋକ 7ଟାରେ ପହଞ୍ଚିବେ, ସେ କିନ୍ତୁ ସମାନ 5ଟାରେ ଯାଇ ବସିଥିବେ ଟିଲ୍ ଦ ଏଣ୍ଡ ଅଫ୍ ଦ ଫଙ୍କସନ।
1: ମାନେ ଆପଣଙ୍କର ଶ୍ୱଶୁର ଘର ତରଫରୁ ମଧ୍ୟ ପୁରା ସମ୍ପୂର୍ଣ୍ଣ ସହଯୋଗ ମିଳିଛି ଏଇ କ୍ଷେତ୍ରରେ ଆପଣଙ୍କୁ?
0: ମୋର ଏଣ୍ଟାୟର ଫ୍ୟାମିଲି ମାନେ ମୋର ଦାଦା ଶ୍ୱଶୁର ଖୁଡ଼ି ସମସ୍ତେ, ମାନେ ମୋର ଗୋଟେ ପ୍ରୋଗ୍ରାମ କରି ମାନେ ସେମାନେ ମୋର ଫାଷ୍ଟ ବେଞ୍ଚରେ ବସିଥିବେ ଆଗ।
1: ଆଚ୍ଛା, ଏଇଟା ଗୋଟେ ଖୁସି ଲାଗୁଥିବ ନିଶ୍ଚିନ୍ତ ରୂପେ।
0: ଏମିତି ଘରେ ଗୋଟେ କ'ଣ ଫଙ୍କସନ୍ ଗଲେ ବି କହିବେ ଗୋଟେ ଗାଉନୁ ଓଡ଼ିଶୀଟେ ଗାଁ, ସେଟା ତାଙ୍କର ସବୁଠୁ ଖୁସି ଯେ ଶ୍ୟାମ ନାଗରେ ଏବେ ସୋ ହୋଇବ ନାହିଁ ବା ମଲ୍ଲିମାଳ ଶ୍ୟାମକୁ ଦେବି, ପୁରୁଣା ପୁରୁଣା ଓଡ଼ିଶୀ ସେମାନେ ଶୁଣିବାକୁ ଭଲ ପାଆନ୍ତି, କାରଣ ସେମାନେ ସମସ୍ତେ ବୈଷ୍ଣବ ପରିବାରର।
1: ଆଚ୍ଛା, ମାନେ ବାହା ହେଲା ପରେ ଅନେକ ମହିଳା ଅଛନ୍ତି ବାହାଘର ପରେ ତାଙ୍କ କଳାଟା ଦବିଯାଏ ବା ସେ ପ୍ରତିଭାଟା ତାଙ୍କ ଭିତରେ ହିଁ ସୀମିତ ରହିଯାଏ, ହେଲେ ଆପଣଙ୍କର ବିବାହ ପରେ ମଧ୍ୟ ପ୍ରତିଭା ପ୍ରସ୍ଫୁଟିତ ହେବା ପାଇଁ ବହୁତ ଗୁଡ଼ିଏ ସୁଯୋଗ ମିଳିଛି। ଆଚ୍ଛା, ବାହାଘର ପରେ କେବେ ସାରୁଙ୍କୁ ମନେଇବା ପାଇଁ ଗୀତ ଗାଇବା ହେଇଛି ନା ସେମିତି କେବେ?
0: ସିଏ ମାନେ ମୁଁ ସଙ୍ଗୀତ ଗାଏ ତାଙ୍କର କିଛି ଅସୁବିଧା ନାହିଁ, କିନ୍ତୁ ସେ ଏମିତି କେବେ ସ୍ରୋତ ତାଙ୍କ ଆଡ଼ୁ କହିନାହାନ୍ତି ଏଇ ଗୀତଟା ଗାଁ ମୁଁ ଶୁଣିବି।
1: ଆଚ୍ଛା ସାର୍, କେବଳ ଜଣେ ଭଲ ଶ୍ରୋତା
0: ଶ୍ରୋତା ବି ନୁହଁ ସେ, ମାନେ ମୁଁ କ'ଣ କହିଲି ମୋ ଶ୍ୱଶୁର ଜାଣନ୍ତି, ମୁଁ କହିଲି ପା ସିଏ ଥିବେ ମାନେ ସେ ସବୁ କାମ ମାନେ, ବଟ୍ ଦ୍ୟାଟ୍ ସେ ଫଙ୍କସନ୍ଟା କେମିତି ହବ, ପାଣି ବଟଲ୍ କେଉଁଠୁ ଆସିବ, ମହାପ୍ରସାଦ କେତେବେଳେ ଆସି ଥୁଆ ହବ, ସେ କେମିତି ଲୋକ ଖାଇକି ଯିବେ, ସେ ସେଥିରେ ଥାନ୍ତି।
1: ଯାହା ହଉ ସେଇଟା ବି ତ ଗୋଟେ ବଡ କଥା
0: ସବୁ କାମରେ। ହଁ,
1: ଆଚ୍ଛା କେବେ ଆପଣଙ୍କର ଅଭିଯୋଗ କରିଛନ୍ତି କି କଥାକୁ ନେଇକି ଯେ ଆପଣ ମାନେ ଯେହେତୁ ଆପଣ କହିଲେ ଯେ ନିଶା ଆପଣଙ୍କର ଜୀବନ ହେଲା ସଙ୍ଗୀତ, କେବେ ଅଭିଯୋଗ କରିଛନ୍ତି କି ତମେ କାହିଁକି ମତେ ଏମିତି ଗୀତ ଶୁଣୁନ କି ଏଇଭଳିଆ କିଛି କେବେ ଅଭିଯୋଗ ଆସିଛି ଆପଣଙ୍କର?
0: ଏଇ ପଏଣ୍ଟକୁ ନେଇକି କେବେ କଳି ହେଇନି, କାହିଁକି ନା ପ୍ରକୃତପକ୍ଷରେ ମାନେ ମୁଁ କେବେ ଚାହିଁନି ଯେ ମୋ ଗୀତ ତମେ ବି ଶୁଣ। ଅଲୱେଜ୍ ମୋର ଯେ ଗୁରୁ ମାନେ ଆଦ୍ୟ ଗୁରୁ ଯଦି କହିବି ତ ମୋ ମା, ମୁଁ କିନ୍ତୁ ପ୍ରଥମେ ଯାହାଠୁ ଗୀତ ଶିଖିଥିଲି ନୃସିଂହନାଥ ଖୁଣ୍ଟିଆ, ସେ କହନ୍ତି ମା ଗାଇବୁ ତ ଜଗନ୍ନାଥଙ୍କ ପାଇଁ, ତେଣୁ ଆଉ କିଏ ଶୁଣୁଛି ନ ଶୁଣୁଛି ସେଥିରେ କିଛି ଫରକ ପଡ଼େ।
1: ତେବେ ବି ଏଠି ମୋର ସାର୍ଙ୍କ ପ୍ରଶ୍ନ ରହିବ, ଯେମିତି ମ୍ୟାଡ଼ାମ ଆମର ସର୍ବଗୁଣ ସମ୍ପନ୍ନ ଗୀତ ଗାଉଛନ୍ତି, ଜଣେ ଶିକ୍ଷୟତ୍ରୀ, ତା ସହିତ ଜଣେ ଭଲ ବୋହୁ ମଧ୍ୟ ହେଇପାରିଛନ୍ତି, ତେବେ ମ୍ୟାଡ଼ାମ କେତେ ଭଲ ସ୍ତ୍ରୀ ସେଇଟା ଆପଣଙ୍କ ମୁହଁରୁ ମୁଁ ଶୁଣିବାକୁ ଚାହିଁବି। ଆପଣ ଯେମିତି ଗୋଟେ ଜୀବନସାଥୀ ଚାହୁଁଥିଲେ, ପ୍ରତ୍ୟେକ ପୁରୁଷ ହେଉ ବା ପ୍ରତ୍ୟେକ ନାରୀ ନିଜର ଜୀବନସାଥୀକୁ ନେଇ ଗୋଟେ ମାନଦଣ୍ଡ ଆଙ୍କିଥାଏ ଏମିତି ହେଉ ସେମିତି ହେଉ, ତେବେ ଆପଣ ଯେମିତି ଚାହୁଁଥିଲେ ସେମିତି ପାଇଛନ୍ତି ନା ତାଠୁ ଅଧିକ ପାଇଛନ୍ତି ନା ତାଠୁ କମ୍ ପାଇଛନ୍ତି ନା କ'ଣ ଆପଣ ଟିକେ କୁହନ୍ତୁ?
2: ନା ମୁଁ ଠିକ୍ ପାଇଛି, ନା ଯେମିତି ଖୋଜୁଥିଲି ସେମିତି ପାଇଛି।
1: ଆପଣ କହିଲେ ଆପଣଙ୍କର 26 ବର୍ଷର ଦାମ୍ପତ୍ୟ ଜୀବନ, ମ୍ୟାଡ଼ାମଙ୍କୁ କେତେ ଚିହ୍ନିଛନ୍ତି ଆପଣ, କିଛିଟା ପ୍ରଶ୍ନ ମୁଁ ଆପଣଙ୍କୁ ପଚାରୁଛି ଆପଣ ତାର ଉତ୍ତର ଦେବେ, ସେଇଥିରୁ ତାପରେ ସମାନ କିଛି ପ୍ରଶ୍ନ ମୁଁ ମ୍ୟାଡ଼ାମଙ୍କୁ ମଧ୍ୟ ପଚାରିବି, ସେ ଆପଣଙ୍କ ବିଷୟରେ ଉତ୍ତର ଦେବେ। ଆପଣ ଉଭୟ ଉଭୟଙ୍କୁ କେତେ ଚିହ୍ନିଛନ୍ତି ସେଥିରୁ ଆମେ ଟିକେ ଆକଳନ କରିବୁ। ତେବେ ସାର୍ଙ୍କୁ ମୋର ପ୍ରଶ୍ନ, ମ୍ୟାଡ଼ାମଙ୍କର ପ୍ରିୟ ରଙ୍ଗ କ'ଣ?
2: ବ୍ଲାକ୍।
1: ଆଚ୍ଛା ମ୍ୟାଡ଼ାମ କୁହନ୍ତୁ ଏଇଟା ଠିକ୍ ଉତ୍ତର କି ଭୁଲ ଉତ୍ତର?
0: ଯେଉଁ ସମୟ ତାଙ୍କ ସହିତ ଥିଲା ବ୍ଲାକ୍ ହିଁ ଥିଲା, ଏବେ ମୋର ହ୍ୱାଇଟ୍, ମାନେ ରିସେଣ୍ଟଲି ମାନେ 7-8 ବର୍ଷ ହବ ଧଳା, କିନ୍ତୁ ବ୍ଲାକ୍ ଠିକ୍।
1: ଆଚ୍ଛା ମ୍ୟାଡ଼ାମଙ୍କର ପ୍ରିୟ ଖାଦ୍ୟ କ'ଣ?
2: ଭାତ ହେଲା ତାଙ୍କର ପ୍ରିୟ ଖାଦ୍ୟ, ସେ ଭାତଟାକୁ ବହୁତ ପସନ୍ଦ କରନ୍ତି।
1: ଭାତ ସହିତ ଆଉ କ'ଣ ମାନେ ଆପଣ
2: ଏନିଥିଙ୍ଗ, ଭାତ ସାଙ୍ଗରେ ଯାହା ହେଲେ ବି ତାଙ୍କ ଚଳିବ ସେମିତି
1: କିଛି? ଭାତଟା କିନ୍ତୁ ପ୍ରିୟ ଖାଦ୍ୟ। ଆଚ୍ଛା ମ୍ୟାଡ଼ାମ କୁହନ୍ତୁ ଠିକ୍ ଉତ୍ତର କି ଭୁଲ ଉତ୍ତର?
0: ଠିକ୍
1: ଠିକ୍ ଉତ୍ତର। ତ ମ୍ୟାଡ଼ାମଙ୍କୁ ସାର୍ଙ୍କୁ 2 ମାର୍କ ମିଳିଲାଣି। ତାପରେ ଆଉ ଗୋଟେ ପ୍ରଶ୍ନ ରହିବ ସାର୍ଙ୍କୁ, ମ୍ୟାଡ଼ାମ କ'ଣ କରିବାକୁ ବି, ମ୍ୟାଡ଼ାମ ତ କହିଲେ ଗୀତ ବୋଲିବାକୁ ଭଲ ପାଆନ୍ତି, ମ୍ୟାଡ଼ାମଙ୍କର ମାନେ ଫେଭରେଟ୍

0: ଆକ୍ଟିଭିଟି କ'ଣ ମାନେ କ'ଣ କରିବାକୁ ବେଶୀ ଭଲ ପାଆନ୍ତି ଗୀତ ଛଡ଼ା?
1: ସଙ୍ଗୀତ ଛଡ଼ା ଫିଲ୍ମ ଦେଖିବା ପାଇଁ ସିଏ ପସନ୍ଦ କରେ।
0: ମ୍ୟାଡ଼ାମ କୁହନ୍ତୁ ଠିକ ଉତ୍ତର କି ଭୁଲ ଉତ୍ତର?
2: ପାର୍ସିଆଲି କରେକ୍ଟ। ଯେ ଫିଲ୍ମ ଦେଖିବା ପାଇଁ ଯେତିକି ଭଲ ନ ପାଏ ଶୋଇବାକୁ ବହୁତ ଭଲ ପାଏ। ସମୟ ମିଳିଲେ ମୁଁ ଶୋଇଯିବି।
0: ହଁ, ଯେହେତୁ ବ୍ୟସ୍ତବହୁଳ ଜୀବନ, ଯଦି ଫାଙ୍କା ସମୟ ମିଳୁଛି ଶୋଇବାର ଆବଶ୍ୟକତା ରହିଛି। ସାର୍ ଏପର୍ଯ୍ୟନ୍ତ 2.5 mark ପାଇଛନ୍ତି। ଆଉ ଏବେ କୁହନ୍ତୁ ମ୍ୟାଡ଼ାମଙ୍କର ଫେଭରେଟ୍ ପ୍ଲେସ୍ ବା ପ୍ରିୟ ସ୍ଥାନ କୋଉଟା?
1: ସି ବିଚ୍, ସମୁଦ୍ର କୂଳ।
0: ମ୍ୟାଡ଼ାମ
1: ମନ୍ଦିର, ଠିକ ମନ୍ଦିର ଆଉ ସମୁଦ୍ର କୂଳ।
0: ଏଥର କୁହନ୍ତୁ ମ୍ୟାଡ଼ାମ ଠିକ ଉତ୍ତର କି ଭୁଲ ଉତ୍ତର?
2: ମନ୍ଦିର, ମନ୍ଦିର।
0: ଆଚ୍ଛା, 4 ପ୍ରଶ୍ନରୁ ସାର୍ ଆମର 3 ଅଧେ ଉତ୍ତର ଠିକ ଦେଇଛନ୍ତି। ଆଉ ଏବେ 5ମ ପ୍ରଶ୍ନ ରହିବ, ମ୍ୟାଡ଼ାମଙ୍କର ପ୍ରିୟ, ଯେମିତି କହିଲେ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି, ମ୍ୟାଡ଼ାମଙ୍କର ପ୍ରିୟ ସିନେମା କ'ଣ କୁହନ୍ତୁ?
1: ପ୍ରିୟ ସିନେମା, ସିଏ ତ ପ୍ରାୟ ଦେଖନ୍ତି ସିନେମା, ପ୍ରିୟ ସେମିତି ତାଙ୍କର ପ୍ରିୟ କିଛି ତାଙ୍କର ସେମିତି ପ୍ରିୟ କିଛି ନାହିଁ, ସିନେମା ଦେଖନ୍ତି କିନ୍ତୁ ପ୍ରିୟ ସେମିତି କିଛି ପ୍ରିୟ
0: ସିନେମା। ଉଭୟ କେବେ ଏକାଠି ସିନେମା ହଲ୍କୁ ଯାଇଛନ୍ତି?
1: ଆଜ୍ଞା, ଆମେ ଯାଇଛୁ, ବହୁତ ଥର ଯାଇଛୁ।
0: ଆଚ୍ଛା, ଏବେ ଆମର ସାର୍ ଆମର 5 ପ୍ରଶ୍ନରୁ 3 ଅଧେ ମାର୍କ ପାଇଲେ, ମ୍ୟାଡ଼ାମ କେତେ ପ୍ରଶ୍ନ ରହିବ? ସାର୍ଙ୍କର ପ୍ରିୟ ଖାଦ୍ୟ କ'ଣ?
2: ସେଇ ଭାତ, ଜିରା ଝୋଳ, ଗୋଟେ ସ୍ପେଶିଆଲ ତାଙ୍କ ଥାଏ ଅଛି ଜିରା ଝୋଳ।
0: ସାର୍ କୁହନ୍ତୁ ଠିକ ଉତ୍ତର।
1: ଠିକ
2: ଚେଷ୍ଟା ମୁଁ କରିଛି କିନ୍ତୁ ହେଇପାରିନି କେବେ, ସେଟା ସେ ବହୁତ ଭଲସେ କରନ୍ତି।
0: ତାହେଲେ ମାଙ୍କ ହାତରେ ଜିରା ଝୋଳ। ଆଚ୍ଛା, ଠିକ ଉତ୍ତର ଦେଇଛନ୍ତି ମ୍ୟାଡ଼ାମ। ସାର୍ଙ୍କର ପ୍ରିୟ ରଙ୍ଗ କ'ଣ?
2: ସେଇ ବ୍ଲାକ୍।
0: ଆଚ୍ଛା, ସାର୍ କୁହନ୍ତୁ ଠିକ କି ଭୁଲ ଉତ୍ତର? ଠିକ ଉତ୍ତର। ଆଚ୍ଛା, ସାର୍ଙ୍କର ପ୍ରିୟ ସ୍ଥାନ?
2: ପୁରୀ।
0: ଠିକ ଉତ୍ତର କି?
1: ଆଜ୍ଞା,
0: ପୁରୀଟା ତାହେଲେ ପୁରା ରହିଯାଉଛି ଏଣ୍ଟାର ପୁରୀ। ସ୍ପେସିଫିକ କୋଉ ଜାଗାକୁ ଭଲ ପାଏ?
2: ସାଙ୍ଗ ଖଟି, ଯୋଉଠି ସାଙ୍ଗ ଥିବେ, ଖଟି ଥିବ, ସେଠି ବସି ଗପସପ, ସେଇ ଜାଗାଟା ତାଙ୍କୁ ଭଲ।
0: ଆଚ୍ଛା, ସେଇଟା ଠିକ ଉତ୍ତର। ଆଚ୍ଛା, ସାର୍ କ'ଣ କରିବାକୁ ଭଲ ପାଆନ୍ତି? ସାର୍ ତ ଯେମିତି
2: ଯୋଉଠି ଆପଣଙ୍କର କିଛି ଅସଜଡ଼ା ଥିବ, ବର୍ତ୍ତମାନ ଯଦି ସେଠି ସେ ଆଉ 10 ବି ବସିଥାନ୍ତେ, ତାଙ୍କ ଆଖିରେ ପଡ଼ିଥାନ୍ତା କୋଉଠୁ କ'ଣ ଗୋଟେ ଭାଙ୍ଗିଛି, ସେଟାକୁ କେମିତି ଯୋଡ଼ା ହବ, ସେ ଯୋଉଠିକି ଯିବେ ସେ କାମଟାକୁ କରିଦେବେ, ଆଉ ପୁରା ଯେମିତି ତାଙ୍କ ଘରର କରିବେ ସେମିତି ଆପଣଙ୍କର ବି ଏଠି କରିଦେଇଥାନ୍ତି।
0: ଆଚ୍ଛା, ଏଇଟା ଆପଣଙ୍କର ପ୍ରିୟ କାମ?
1: ହଁ, ଏଇଟା ପରଫେକ୍ଟ, ମୁଁ ଏଇଟା ଯୋଉଠି ଦେଖେ ଯାହାର ବି ଦେଖେ।
2: ତାଙ୍କ ଧର ତାଙ୍କର ଗାଡି ସେଠି ଥୁଆ ହେଇଛି, ସେ ଗାଡିଟା କାଢିବେ ତ, ଆଉ ଗୋଟେ କାହା ଗାଡିରେ ବି ଯଦି ଡଷ୍ଟ ପଡ଼ିଥିବ ତାଙ୍କ ଗାଡିଟା ପୋଛିବେ, ତା ଗାଡିଟା ବି ପୋଛିବେ।
0: ନିଆରା ଗୁଣ, ଏଇଟା ଭଲ ଗୁଣ ବି ଖରାପ ଗୁଣ ବି
2: ଆପଣଙ୍କ ନା? ଖରାପ ତ କିଛି ହେଇନି ତାଙ୍କର, ଏଇଟା ତାଙ୍କର ଗୋଟେ ମୁଁ ଭାବେ ମତେ ଲାଗେ ଏଇଟା ବହୁତ ଡିଭାଇନ୍ ୱାର୍କ ସେ କରୁଛନ୍ତି, ଯାହାର ଯୋଉଟାର ଯାହାର ଶ୍ରେୟ ଯୋଗୁଁ ବହୁତ ବେଳେବେଳେ ବଡ଼ ବଡ଼ ବିପଦ ବି ଯୋଉ ଆସେ ସେଇଟା କଟିଯାଏ ଏଇ ଟିକେ ଟିକେ, ମାନେ ସେଇ ଯୋଉ ଛୋଟ ଜିନିଷଟା ନା, ସେଇ ଛୋଟ ଜିନିଷରେ ସେଇ ଲୋକଟାର ଯୋଉ ସନ୍ତୋଷଟା ତାକୁ ମିଳେ, ସେ ସନ୍ତୋଷ କିଛି ଚିହ୍ନା ଅଛି ନା କିଛି ନାହିଁ। ଆଜିର ଏକ୍ଜାମ ଦେଖ, ସକାଳୁ ମୁଁ ତାଙ୍କ ମାନେ ତାଙ୍କୁ ବିରକ୍ତ ହେଉଛି, ମୁଁ ସମାନ ଟାଇମରେ ବାହାରିବି, ତମେ ସେଠି କାହିଁ ଯାଏ ଲାଗିଛ? ସେ ରାସ୍ତାରେ ଗୋଟେ କଣ୍ଟାଟେ ଯୋଉ ରାସ୍ତା ତିଆରି ହେଇଛି, କାଲି ରାତି ଦେଖିଲି ସେଠି ଗୋଟେ ମୁଁ ଦେଖିଲା ବେଳକୁ ଗୋଟେ ବୋତଲଟେ ମାରିଛନ୍ତି, ତା ଚାରିପଟେ 3 ଇଟା ଦେଇଛନ୍ତି, ଗାଡି ସେପଟେ କି କାର ଗଲା ବେଳେ କାଳେ ପଙ୍କ୍ଚର ହେଇଯିବ, ଆଜି ସେଇଟାକୁ ଆଣି ସେ ଛଡ଼ଟା ଏଡ଼େ ବଡ଼ ଛଡ଼ଟା ଗୋଟେ କାଢିଛନ୍ତି।
0: ବର୍ତ୍ତମାନ ସମୟରେ ଲୋକ ନିଜ ପାଇଁ ଯେତିକି ବ୍ୟସ୍ତ ସ୍ୱାର୍ଥପର ଦୁନିଆରେ, ଆଉ କାହା ପାଇଁ ନିସ୍ୱାର୍ଥପର ଭାବେ କାମ କରିବା ଗୋଟେ ବହୁତ ବଡ଼ କ୍ୱାଲିଟି, ଡିଭାଇନ୍ କ୍ୱାଲିଟି ଆମେ କହିପାରିବା। ତେବେ ମ୍ୟାଡ଼ାମ ସାର୍ଙ୍କୁ ପୁରା ଭଲରେ 100% ଜାଣିଛନ୍ତି, ମ୍ୟାଡ଼ାମ ସାର୍ଙ୍କ ବିଷୟରେ ସବୁ ଉତ୍ତର ଭଲରେ ଠିକ୍ଠାକ୍ ଦେଇଦେଲେ। ଆଚ୍ଛା, ଆପଣ ଯେମିତି ଖାଦ୍ୟ ପ୍ରେମୀ, ଆପଣଙ୍କ ଦୁହିଁଙ୍କ ଭିତରେ କିଏ ନା ନା ଖାଦ୍ୟରେ ସେମିତି କିଛି ସଉକ ନାହିଁ, ଯାହା ହେଲେ ଖାଦ୍ୟ ଖାଇଦେବା କଥା?
2: ସିଏ ଖାଇଦେବେ, ମୋର ସଉକ ଅଛି।
0: ଆଚ୍ଛା,
2: ସେମିତି ସବୁ ଜିନିଷ ଖାଇପାରିବି।
0: ଆଚ୍ଛା, ଯେହେତୁ ଆପଣ ଚାକିରି ଜୀବନ, ଚାକିରି ଭିତରେ କେମିତିକା ବାଲାନ୍ସ କରନ୍ତି, ରୋଷେଇ କରିବା ହଉ ଘର କାମ ବିଷୟରେ
2: ସବୁଥିରେ ହେଲ୍ପ କରନ୍ତି?
0: ଏଟାକୁ ସାଧାରଣ ଭାବି ପଡ଼ୁଥିବେ ସ୍ତ୍ରୀଟି କର୍ମଜୀବୀ ହେଲେ ସ୍ୱାମୀ ସାହାଯ୍ୟ କରିବା, କିନ୍ତୁ ଆଜି ବି ବହୁତ ଲୋକଙ୍କର ଚିନ୍ତାଧାରା ରହିଛି ସ୍ତ୍ରୀ ହିଁ ସବୁକିଛି କରିବ, ଆପଣଙ୍କର ମନରେ ଏଇଭଳି ଚିନ୍ତାଧାରା କାହିଁକି ଆସିଲା?
1: ମୋ ଭିତରେ ଏମିତି ଆସିଲା କାହିଁକି ନା, ଯେହେତୁ ମୁଁ ବି ସକାଳୁ ବାହାରିବି ଅଫିସ, ସିଏ ବି ବାହାରିବ ଅଫିସ, ଏବଂ ପୁଅ ବି ଯିବ କଲେଜ, ତେଣୁ ଆମ ପାଖେ ସମୟ ବହୁତ କମ୍, ତେଣୁ ସେ ସମୟଟା କେମିତି ହବ? ଉଭୟଙ୍କୁ ସାହାଯ୍ୟ ନ କଲେ, ହୁଏତ ମୁଁ ଦିଅଙ୍କ ଘରକୁ ଗଲି ତ ସିଏ ରୋଷେଇରେ, ସିଏ ଦିଅଙ୍କ ଘରକୁ ଗଲେ ମୁଁ ରୋଷେଇକୁ ଆସିଲି,
0: ତେଣୁ
1: ମିଳିମିଶିକିରି କୋ ମାନେ କୋପରେସନ।

0: ଅଣ୍ଡରଷ୍ଟାଣ୍ଡିଂ ଆମେ ଇଏ କରୁ।
1: ଶ୍ୱଶୁର ବି ସେଇଭଳିଆ,
2: ଆଚ୍ଛା ଆଚ୍ଛା,
1: ମାନେ ଯେତେବେଳେ ଇବି ଭୁବନେଶ୍ୱର ପ୍ରାରମ୍ଭ ଯାଉଥିଲେ ମର୍ଣ୍ଣିଂ ରୁ ଯାଆନ୍ତି ଭାରି ପୁରା ଲେଟ୍ ନାଇଟ୍, ମାନେ 10ଟା ଖଣ୍ଡ ବେଳକୁ ଆସନ୍ତି, ମୋ ଶ୍ୱଶୁର ବହୁତ ହେଲ୍ପ କରନ୍ତି ବି। ମାନେ ମର୍ଣ୍ଣିଂ ମାନେ ଇଭିନିଂରେ ସେ ଅଟାଟା ଯେମିତି ହେଲେ ଚକଡ଼ି ଦେଇଥିବେ, ମାନେ ମୁଁ ତଳକୁ ଆସିଲା ସେ ଅଟା ଚକଡ଼ି ଥୋଇ ଦେଇଥିବେ। ସେ ସେଇଭଳିଆ ଟାଇପ୍ର ବହୁତ ମାନେ ତାଙ୍କ ଭିତରେ ସେ ଯେଉଁ ଜିନିଷଟା ସେଇଟା ଏମାନଙ୍କ ପାଖକୁ ସବୁ ଆସିଛି। ମାନେ ନା ମାନେ ପ୍ରାୟ ତାଙ୍କର ସବୁ ପିଲାମାନେ ବି ସେଇ କ୍ୟାଟେଗୋରିର ସମସ୍ତେ, ସମସ୍ତେ ସେଇ ଟାଇପ୍ର।
2: ଆଚ୍ଛା, ଯେମିତିକା ଆପଣଙ୍କର 26 ବର୍ଷ ଦାମ୍ପତ୍ୟ ଜୀବନ, ଏତେ ବର୍ଷ ଭିତରେ ମ୍ୟାଡମ୍ଙ୍କର କେଉଁ ଗୁଣଟା ଆପଣଙ୍କୁ ସବୁଠୁ ବେଶୀ ଭଲ ଲାଗିଛି, ଆଉ କେଉଁ ଗୁଣଟା ପୁରା ରାଗ ଲାଗେ, ଏଇ ଜିନିଷଟା ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଆପଣ ଅନୁଭବ କରନ୍ତି?
0: ମୋତେ ଭଲ ଲାଗେ ପିଲାମାନଙ୍କୁ ଯେଉଁ ଶିଖି ଯେଉଁ ଗୀତ ହେରିକା ଶିଖାନ୍ତି ଯେମିତି ପଦ୍ଧତିରେ, ମୋତେ ସେଇଟା ବହୁତ ଭଲ ଲାଗେ।
2: ଆଚ୍ଛା, ତେବେ ମ୍ୟାଡମ୍ ଏବେ କୁହନ୍ତୁ ଆପଣ ସାର୍ଙ୍କର କେଉଁ ଗୁଣ ସବୁଠୁ ବେଶୀ ଭଲ ଲାଗେ ଆପଣଙ୍କୁ?
1: ଏଇ ଯେଉଁ କାମ, ଏଇ ଯେଉଁ ହେଲ୍ପିଂ ନେଚର୍ଟା ତାଙ୍କର,
2: ଯେମିତି କହିଲେ ଆଉ ଟିକେ ସମୟ ପୂର୍ବରୁ ସାହାଯ୍ୟ
1: ସବୁଠି ଯେଉଁଠିକି ଯିବେ, ମାନେ ସ୍କୁଲ ବି ମୋତେ ଯଦି ସେ ଆଣିବା ପାଇଁ ଧର ମୋର କିଛିଟା କାମ ରହିଛି ମୁଁ ଥିବି, ସିଏ ତାପରେ ମୁଁ ଖୋଜିଲେ ନଥିବି ସେ କୁଆଡ଼େ କୁଆଡ଼େ ବୁଲିକି କ'ଣ ଛାତ କେଉଁଠି ଏଗୁଡ଼ା ସବୁ ସେ ନଜର କରୁଥିବେ।
2: ଆଚ୍ଛା,
1: ମାନେ ମୋ ସ୍କୁଲରେ ଗଛ କେଉଁଠି ପଡ଼ିଛି ମୁଁ ଜାଣିନି, ସିଏ ଜାଣିଥିବେ ଏତେ ଗୋଟେ ଗଛ ପଡ଼ିଛି ତାକୁ କାଟିବା ଦରକାର। ଏଇ ଯେଉଁ ଏଇଟା ଏଇଟା ମୋତେ ବହୁତ ଭଲ ଲାଗେ।
2: ଆଚ୍ଛା, ଏବେ କୁହନ୍ତୁ ତାହେଲେ ସାର୍ଙ୍କର କେଉଁ ଗୁଣ ମାନେ ଆପଣ ଭାବୁଛନ୍ତି ଯେ ଏଇ ଜିନିଷଟା ପରିବର୍ତ୍ତନ ହେଇଗଲେ ଆହୁରି ଭଲ ହୁଅନ୍ତା?
1: ସେ ବହୁ ସମୟରେ ଟ୍ରାଫିକ ନିୟମ ଭାଙ୍ଗନ୍ତି, ସିମ୍ବଲ ରେଡ୍ ଦେଇଥିବ ସେ ଏମିତି ବୁଲେଇକି ଏମିତି ବୁଲେଇବେ କିନ୍ତୁ ପୁଣି ସିଧା ନେଇଯିବେ, ସେଇଟା ମୋତେ ଭଲ ଲାଗେନି।
2: ଆଚ୍ଛା, ଏବେ ସାର୍ କୁହନ୍ତୁ ମ୍ୟାଡମ୍ଙ୍କର କେଉଁ ଗୁଣଟା?
1: ଆଉ ଗୋଟେ ହେଲା ଗଳି ରାସ୍ତାରେ ନିଅନ୍ତି, ଗଳି ଗଳି ଗଳି ଗୋଟେ ରାସ୍ତାରେ ମୋତେ ଟିକେ ଷ୍ଟ୍ରେଟ୍ ଲାଇନ୍ ନେଇଯିବାକୁ ଭଲ ଲାଗେ, ପୁରା ଷ୍ଟ୍ରେଟ୍ ରାସ୍ତାରେ ଯିବି।
2: କେବେ ସାର୍ଙ୍କୁ କହିଛନ୍ତି ଏଇ ଗୁଣଟା ପରିବର୍ତ୍ତନ ହବ?
1: ବହୁତ ଥର।
2: ଆଚ୍ଛା, ଏବେ ସାର୍ କୁହନ୍ତୁ ମ୍ୟାଡମ୍ଙ୍କର କେଉଁ ଗୁଣଟା ଚେଞ୍ଜ କରିବା ଦରକାର?
0: ବଡ ପାଟିରେ କେଉଁଠି ଯାହା କହିବ
2: ଲାଉଡ
1: ହେଇଯାଏ।
2: ଆଚ୍ଛା, ତେବେ ଆପଣ ଆରମ୍ଭରୁ କହିଥିଲେ ଯେ ସାର୍ ଆପଣଙ୍କୁ ଗାଡି ଚଲାଇବାକୁ ମନା କରିଥିଲେ, ଏବେ ସାର୍ଙ୍କୁ ପଚାରିବି କାହିଁକି ମନା କରିଥିଲେ ଗାଡି ଚଲାଇବାକୁ?
0: ଯେହେତୁ ମୁଁ ପୁରୀରେ ଅଛି ତେଣୁ ମୁଁ ଯେପର୍ଯ୍ୟନ୍ତ ପୁରୀରେ ଅଛି ସେ ପର୍ଯ୍ୟନ୍ତ ମୁଁ ନବା ଆଣିବା କରିବା ପାଇଁ ଯାଇଥିଲି। ତାପରେ ମୁଁ କହିଥିଲି ଯେ ସେଫ୍ଟି ବି କ'ଣ ଗୋଟେ, ଗାଡି କିଣିବା ହେଲା, ଗାଡି ଶିଖିବା ହେଲା, ସବୁ ହେଲା, କିନ୍ତୁ ମୁଁ ମନା କଲି ଯେ ଗାଡି ତମେ ଚଲାଓନି, ମୁଁ ଅଛି, ମୁଁ ନବା ଆଣିବା କରୁଥିବି।
1: ମୁଁ ଆଜି ପର୍ଯ୍ୟନ୍ତ ଏଇଟା ଆକ୍ସେପ୍ଟ କରିପାରୁନି, କିନ୍ତୁ ତା ଏଗେନଷ୍ଟ ବି ମୁଁ ଯାଉନି, ବେଳେବେଳେ ମନ ଦୁଃଖ ହୁଏ ଯେତେବେଳେ, କାରଣ ବର୍ତ୍ତମାନ ମୁଁ ଯେଉଁ ସିଚୁଏସନ୍ ସ୍ଥିତିରେ ଅଛି, ମୋତେ କେତେବେଳେ ଡି ଅଫିସ୍ ଯିବାକୁ ପଡ଼ୁଛି, କେତେବେଳେ ବି ଅଫିସ୍ ଯିବାକୁ ପଡ଼ୁଛି, କେତେବେଳେ DPC, କେତେବେଳେ କେଉଁଠିକି, ତ ମୁଁ ସବୁବେଳେ ମାନେ ଯେହେତୁ ଜବ୍ କରୁଛି ଆଉ ସବୁବେଳେ ଗୋଟେ ଡିପେଣ୍ଡ ହେଇକି ରହିବାଟା, ଇଟ୍ ଇଜ୍ ଭେରି ଡିଫିକଲ୍ଟ।
2: ସେବାୟତ ପରିବାରର ଝିଅ, ଏଥିପାଇଁ ସେବାୟତ ପରିବାରର ବହୁ କିନ୍ତୁ ନୁହଁ, କେମିତି ଆପଣ ଏଇ ଜିନିଷଟାକୁ କେମିତିକା ଓଭରକମ୍ କରିକି ବାହା ହେଇଥିଲେ ସେଇ ଜିନିଷ ଟିକେ କହିପାରିବେ କି? ନା ସେମିତି କିଛି ନଥିଲା?
1: ସେମିତି କିଛି ନଥିଲା, ମାନେ ଘରୁ ସେମିତି କିଛି ପ୍ରୋବ୍ଲେମ୍ ନଥିଲା ଆମର। ମୁଁ ଯେତେବେଳେ ଘରେ ଜଣେଇଥିଲି କାହାରି ଅବଜେକ୍ସନ୍ ନଥିଲା।
2: ଆଚ୍ଛା, ଆପଣଙ୍କର କୋଉ ସେବା ଥିଲା?
1: ପ୍ରତିହାରୀ ସେବା।
2: ଆଚ୍ଛା, ଏବେ ବି ଅଛି?
1: ଭାଇ କରୁଛି।
2: ଆଚ୍ଛା, କିନ୍ତୁ ସେଭଳି କିଛି ଅବଜେକ୍ସନ୍ ନଥିଲା, ଘରେ ସହଜରେ ଗ୍ରହଣ କରିଥିଲେ, କେତେ ଗର୍ବ ଅନୁଭବ ହୁଏ ସେବାୟତ ପରିବାର ଝିଅ ଭାବେ?
1: ଆଉ ଗର୍ବ କରୁନି,
2: କାରଣ
1: ଆଉ ସେବାୟତ ନାହିଁ, ସେବାୟତ କୂଳରେ ଜନ୍ମ ହେଇଛି କିନ୍ତୁ ଆଉ ତ ସେବାୟତରେ ନାହିଁ,
2: ତାକୁ ନେଇକି ଅଫସୋସ୍ ଅଛି କି?
1: ଯେତେବେଳେ ଜଗନ୍ନାଥଙ୍କ ଦର୍ଶନ ମିଳୁନି ଭିଡ଼ ଭିତରେ, ମୁଁ ଦେଖୁଛି ମୋ ସାଙ୍ଗମାନେ ଯାଉଛନ୍ତି, ସେମାନେ ଗୋଟେ ସ୍ପେଶାଲ ଇଏ ପ୍ରିଭିଲେଜ୍ ପାଉଛନ୍ତି ଯାଉଛନ୍ତି, ସେତେବେଳେ ଜଗନ୍ନାଥଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି, ହ୍ୱାଇ? ଏକ ପ୍ରଶ୍ନଟା ତାଙ୍କୁ ବେଳେବେଳେ ପଚାରେ, ସବୁବେଳେ ନୁହଁ, ଆମେ ଡିସାଇଡ଼ କଲୁ ବା ଡିସିସନ୍ ନେଲୁ, ତା ପଛରେ ମୋର କିଛି ଅଫସୋସ୍ ନାହିଁ, କାରଣ ମୁଁ ଗୋଟେ ବହୁତ ଭଲ ପରିବାରକୁ ଆସିଲି, ଏଣ୍ଟାୟର ସବୁ ଫ୍ୟାମିଲି ସମସ୍ତେ ବୈଷ୍ଣବ, ସେମାନେ ଦେ ଆର୍ ମୋର ଆଧ୍ୟାତ୍ମିକ ମାନେ ସ୍ପିରିଚୁଆଲ ଦେନ୍ ଦ ମାନେ ମୁଁ ଯେଉଁ ଇଏରୁ ଆସୁଥିଲି, ମାନେ ଯେଉଁ ଗୋଟେ ଆମେ କହୁଛେ ରିଲିଜିୟସ୍ ଆଣ୍ଡ ସ୍ପିରିଚୁଆଲିଟି, ଏବେ ତ ଦେଖିବାକୁ ଗଲେ ମୁଁ ଯେଉଁ ଫ୍ୟାମିଲିକୁ ଆସିଛି ଦେ ଆର୍ ମୋର ସ୍ପିରିଚୁଆଲ।
2: ଦାମ୍ପତ୍ୟ ଜୀବନ ମଧ୍ୟ ଅଛି, ମୋତେ କଳି ଅଛି, ତେବେ ଆପଣ ଉଭୟଙ୍କ ଭିତରେ ବି କେବେ ଝଗଡ଼ା ହୁଏ ନା କେବେ ସେମିତି ହୁଏନି?
1: ହୁଏ, ସବୁଦିନ ହୁଏ।

0: ଝଗଡ଼ାର ମୁଖ୍ୟ କାରଣ କ'ଣ
1: ଏଇ
0: ଥାଏ?
1: ଟାଇମିଂ ତ, ମାନେ ମୋ ଟାଇମ୍ ହେଇଯାଉଥିବ, ଧର ତାଙ୍କର ସରିନଥିବ, ତାଙ୍କର ମୋର ସରିନଥିବ, ସେଇ ଭିତରେ ସେ
0: ଲାଷ୍ଟ କ'ଣ ପାଇଁ କଳି ହେଇଥିଲା, ଶେଷ କଳିଟା କ'ଣ ପାଇଁ ହେଇଥିଲା ଆଉ ତାର କାରଣ କ'ଣ ଥିଲା?
1: ଶେଷ କଳିଟା କେବେ ହେଇଥିଲା?
2: ଶେଷ କଳିଟା କାଲି ହେଇଥିଲା, ଏଇ ସ୍କୁଲ ବାହାରିବା ପାଇଁ
0: ସମୟ
1: ସମାଧାନ କରିଦିଏ। ସେମିତି ବିରାଟ ବଡ ଧରଣର କଳି ବୋଧେ କିଛି ହେଇନି, ସେମିତି କେବେ ହେଇଛି ହେଇନି, ଏମିତି ହୁଏ ଛୋଟ ଛୋଟ କଥାଟା, ଯେହେତୁ ମୋର ବହୁତ ବଡ ପାଟି, ଶାଶୁ ଉପରକୁ ଚଢିପାରନ୍ତିନି, ସେଇଠୁ କରେ କଣ ହେଲା କଣ ହେଲା ପାଟି କରୁଥିବେ, କିନ୍ତୁ କଥାଟା
0: ସାଧାରଣ କଥାଟା ଗୋଟେ ଲାଗେ, ଗୋଟେ ବଡ କଳି ଭଳିଆ ଲାଗେ। ତେବେ ଆଜି ତ ଆପଣ ଦୁହେଁ ଅଛନ୍ତି, ତେବେ ଆପଣ ସାର୍ ପ୍ରଥମେ କୁହନ୍ତୁ ଆମକୁ ଶୁଣୁଥିବା ଶ୍ରୋତା ବନ୍ଧୁମାନଙ୍କୁ, ଯେଉଁମାନେ ଆଦର୍ଶ ମାନେ ଗୋଟେ ଭଲ ଦମ୍ପତି ହେବା ପାଇଁ କୋଉ ଗୁଣ ଆବଶ୍ୟକ, ସେମାନଙ୍କ ପାଇଁ କଣ ବାର୍ତ୍ତା ଦେବେ ଆପଣ ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ?
2: ଅଣ୍ଡରଷ୍ଟାଣ୍ଡିଂ ଦି ଜଣ ଭିତରେ ରହିବା ଦରକାର, ଆଉ ସିଏ ଯୋଉଟାକୁ ମତେ କହୁଛନ୍ତି ମୁଁ ବି ବୁଝିବା ଦରକାର, ଏବଂ ମୁଁ ବି ଯାହା କହୁଛି ସିଏ ବି ସେଇଟା ବୁଝିବା ଦରକାର, ଆଉ ଉଭୟ ଉଭୟ ଭିତରେ ସେଇ ଯେଉଁ ଇଏଟାକୁ ଭଲ ସେ ତେଣୁ ବୁଝିନେଲେ ସେଇଟା ଆମର ଭଲ ଇଏ ରିଲେସନ୍ସିପ୍ଟା ଭଲ ଇଏ ହେବ, ଭଲ ଦାମ୍ପତ୍ୟ ଜୀବନଟା ଭଲ ଇଏ ହେବ। ଉଭୟ ଉଭୟକୁ ଯେତେ ଇଏ କରିବା,
1: ମୁଁ ଗୋଟିଏ ଲାଇନ୍ କହିବା, ସେଇଟା ସେ ଦୁଇ ଜଣଙ୍କ ଉପରେ ଡିପେଣ୍ଡ କରେ, ଦ୍ୟାଟ୍ ୱିଲ୍ ଚେଞ୍ଜ ପର୍ସନ୍ ଟୁ ପର୍ସନ୍, ସେଇଟା ଲଭ୍ ମ୍ୟାରେଜ୍ ହଉ ବା ଆରେଞ୍ଜ ମ୍ୟାରେଜ୍ ହଉ, ମାସେ ଦୁଇ ମାସ ଛଅ ମାସ ଆମେ ତା'ଠୁ ଲୋକର ସହିତ ରହୁଛେ, ଆମେ ଜାଣିଛେ ସିଏ କ'ଣ ମୁଁ କ'ଣ, ତେଣୁ ଫାର୍ଷ୍ଟ ଜିନିଷ ହେଲା ଆକ୍ସେପ୍ଟାନ୍ସ, ଯେ ମୁଁ ସିଏ ଯେମିତି ମୁଁ ତାକୁ ଆକ୍ସେପ୍ଟ କରିବି ମୋତେ କରିବାକୁ ପଡ଼ିବ, କାହିଁକିନା ଆମେ ତ ମାନେ ଯେଉଁ ପାଶ୍ଚାତ୍ୟ ସଭ୍ୟତାରେ ନାହିଁ, ଆମ ସଭ୍ୟତା ହେଉଛି ଆକ୍ସେପ୍ଟାନ୍ସ, ଯଦି ଆମେ ଆକ୍ସେପ୍ଟ କରିନେବା ତାକୁ ଆଜ୍ ହି ଇଜ୍ ଅର୍ ଆଜ୍ ସି ଇଜ୍, ତାହେଲେ ସମସ୍ୟାଟା ଏତେ ବଡ଼ ହେବନି, ତେଣୁ ସେଇଟା ଡିପେଣ୍ଡ କରୁଛି ସେଇ ଲୋକ ଉପରେ, ସେ ଦୁଇ ଜଣଙ୍କ ଉପରେ, ସେ କ'ଣଟା ଆକ୍ସେପ୍ଟ କରିପାରୁନି ତାକୁ କ'ଣଟା ଆକ୍ସେପ୍ଟ କରିବା ଦରକାର, ତାହେଲେ ଆକ୍ସେପ୍ଟାନ୍ସ ଇଜ୍ ଦ ଗ୍ରେଟେଷ୍ଟ ଥିଙ୍ଗ।
0: ବହୁତ ସୁନ୍ଦର ବାର୍ତ୍ତା। ଆକ୍ଚୁଆଲି ଆମେ ଯଦି ଗ୍ରହଣ କରିଥିବା ସବୁ ଜିନିଷ ସହଜ ଲାଗେ ଆଉ ଚିନ୍ତା ମୁକ୍ତ ଲାଗେ, ଯୋଉଟା କି ଆମକୁ ଗୋଟେ ସହଜ ଜୀବନ,
1: ଯେହେତୁ ଆମେ ହ୍ୟୁମାନ ବିଙ୍ଗ କଷ୍ଟ ତ ହବ, ଧର ଆକ୍ସେପ୍ଟାନ୍ସ ଇଜ୍ ନଟ୍ ସୋ ଇଜି, କିନ୍ତୁ ଯଦି ଧୀରେ ଧୀରେ ସେଇଟାକୁ ଅଭ୍ୟାସରେ ଆମେ ପକେଇ ଚାଲିବା, ଭାବୁଛି ଏତେ ବଡ଼ ହବନି
0: ନିଶ୍ଚିନ୍ତ ରୂପେ।
1: ସବୁବେଳେ ମୁଁ ଦେଖିବା ସେଇଟା ନା ଠିକ ଅଛି ଏଇଟା ଯୋଗୁଁ ମୋତେ କଷ୍ଟ ହେଉଛି, ଯଦି ଏଇଟା ହିଁ ନ ରହିବ, ଧର ମୁଁ ଯଦି ମୋ ଲାଇଫଟାକୁ ଭାବିବି ୱିଦାଉଟ୍ ହିମ୍, ସେ ନାହାନ୍ତି ତାପରେ ମୋ ଜୀବନଟା ହ୍ୱିଚ୍ ଇଜ୍ ମୋର୍ ଡିଫିକଲ୍ଟ, ସେ ଥାଇକି ସେ ଜୀବନଟା ମୋ ପାଇଁ ବେଶୀ କଷ୍ଟ ହେଉଛି, ନା ସେ ନଥିଲେ ମୋ ମାନେ ମୋ କଷ୍ଟଟା ବେଶୀ ହେବ, ଦେନ୍ ଆଇ ସୁଡ୍ ଚୁଜ୍ ସମ୍ୱାନ୍।
0: ସୁନ୍ଦର ବାର୍ତ୍ତା। ଯେଉଁମାନେ ଆମକୁ ଶୁଣୁଥିବା ଦମ୍ପତିମାନେ ହୁଅନ୍ତୁ ବା ପ୍ରତ୍ୟେକ ବର୍ଗର ବ୍ୟକ୍ତି, ଆଜି ଆମ କାର୍ଯ୍ୟକ୍ରମର ଅନେକ ପ୍ରେରଣା ସାଉଣ୍ଟିଥିବେ ବୋଲିକା ମୋର ଆଶା ଓ ବିଶ୍ୱାସ। ସାର୍ ଓ ମ୍ୟାଡ଼ାମ୍ ଆଜି ଆମ କାର୍ଯ୍ୟକ୍ରମ ପରିସରରେ ଆସି ଦେଇଥିବା ବାର୍ତ୍ତା ଆପଣମାନେ ଗ୍ରହଣ କରନ୍ତୁ ଏବଂ ଆଦର୍ଶ ଦମ୍ପତି ହେବା ପାଇଁକା ଚେଷ୍ଟା କରନ୍ତୁ। ବହୁତ ବହୁତ ଧନ୍ୟବାଦ ସାର୍ ଓ ମ୍ୟାଡ଼ାମ୍, ନମସ୍କାର।
1: ବହୁତ ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ।
0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଶା କରୁଛୁ ଆମ କାର୍ଯ୍ୟକ୍ରମ ଆପଣଙ୍କୁ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମ ଠିକଣା ଆକାଶବାଣୀ ପୁରୀ, ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ 3752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ଏତେବେଳ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। ଆଜିର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନାରେ ଆଜି ଥିଲେ ରାଜଶ୍ରୀ ସାହୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ ଆକାଶବାଣୀ ପୁରୀରୁ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରେ ଆମେ ଆପଣଙ୍କୁ କହି ରଖୁଛୁ, ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ଯଦି ସାଧାରଣ ଲୋକମାନଙ୍କ ପାଖରେ ଆପଣ ପହଞ୍ଚାଇବାକୁ ଚାହୁଁଥାନ୍ତି, ବିନା ଶୁଳ୍କରେ ଯୋଗାଯୋଗ କରିପାରିବେ ଆକାଶବାଣୀ ପୁରୀ ସହିତ। ଆମେ ପ୍ରଚାର କରିବୁ ଆପଣଙ୍କର କଥାକୁ, ଆପଣଙ୍କର ବାର୍ତ୍ତାକୁ ଆମ ଶ୍ରୋତାବନ୍ଧୁମାନଙ୍କ ପାଖରେ ଆମ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ। ତେବେ ଶ୍ରୋତାବନ୍ଧୁ, ଆମକୁ ଲେଖି ଜଣାଇବାର ଫୋନ୍ ନମ୍ବରଟିକୁ ଲେଖି ରଖନ୍ତୁ, ଆମର ହ୍ୱାଟ୍ସଆପ୍ ନମ୍ବରଟିକୁ ଲେଖି ରଖନ୍ତୁ 9437037892। ଆଉ ଥରେ କହି ରଖୁଛୁ 9437037892। ଏହି ନମ୍ବରରେ ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇପାରିବେ ଆପଣଙ୍କର କେଉଁ ଅଞ୍ଚଳରେ ସବୁ କେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି, ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି, ଆଉ ସାଧାରଣ ଶ୍ରୋତାମାନଙ୍କର ଉପସ୍ଥିତି ଆପଣ ଲୋଡ଼ା କରୁଛନ୍ତି। ଡେରି ନକରି ଆରମ୍ଭ କରିବା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ଆରମ୍ଭରେ ଆମେ ଆପଣଙ୍କୁ କହି ରଖୁଛୁ, ଆମ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ ଆପଣ ଶୁଣିଥାନ୍ତି କିଛି ଓଡ଼ିଆ ଆଉ ହିନ୍ଦୀ କଥାଚିତ୍ର ଗୀତ, ତା ସହିତ ପାଇଥାନ୍ତି କିଛି ସୂଚନା।

ଶୁଣୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ ଓଡ଼ିଆ କଥା ଚିତ୍ର ଗୀତ। ଗୋଟେ ଦିନ ଏମିତି ଆସିବ ଯେତେବେଳେ ନା ତୁମେ ରହିବ ନା ମୁଁ, ସେଥିପାଇଁ ଯେପର୍ଯ୍ୟନ୍ତ ଆମେ ସାଙ୍ଗରେ ଅଛେ ସେ ପର୍ଯ୍ୟନ୍ତ ପରସ୍ପରକୁ ସମ୍ମାନ କରିବା, ଭଲ ପାଇବା ଆଉ ତିଆରି କରିବା ସୁନ୍ଦର ସ୍ମୃତି। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟିକୁ।

ସାନଙ୍କ କଣ୍ଠରେ ଶୁଣିବା ଗୀତଟିକୁ ସଂଯୋଜନା କରିଛନ୍ତି ବିକାଶ ଦାସ, ଯତୀନ୍ଦ୍ର ପ୍ରଧାନଙ୍କ ଗୀତ ରଚନା। କଥାଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ।

ଅଗ୍ନିପଥ କଥାଚିତ୍ର, ଅଗ୍ନିପଥ କଥାଚିତ୍ରର ଶୁଣିବା ଆସନ୍ତା ଗୀତଟିକୁ ଗାଇଛନ୍ତି ସୁଖବିନ୍ଦର ସିଂ, ଆନନ୍ଦ ରାଜ, ଆନନ୍ଦ କୃଷ୍ଣ ବେଉରା।

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଅଣସର ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତିର ଗୋଟିଏ ଅତ୍ୟନ୍ତ ପବିତ୍ର ଓ ରହସ୍ୟମୟ ପର୍ବ। ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ମା ସୁଭଦ୍ରା ଏବଂ ସୁଦର୍ଶନଙ୍କୁ 108 ଘଟ ପବିତ୍ର ଜଳରେ ସ୍ନାନ କରାଯାଇଥାଏ। ଲୋକଙ୍କର ବିଶ୍ୱାସ ଅନୁସାରେ ଏତେ ବଡ଼ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ଜନସାଧାରଣଙ୍କ ଦର୍ଶନରୁ ବିରତ ରଖାଯାଇ ଅଣସର ଘରକୁ ନିଆଯାଇଥାଏ। ଅଣସର ସାଧାରଣତଃ 15 ଦିନ ଚାଲିଥାଏ। ଏହି ସମୟରେ ମନ୍ଦିରର ଦୈତ୍ୟପତି ସେବକମାନେ ପ୍ରଭୁଙ୍କୁ ପରିବାରର ସଦସ୍ୟ ପରି ସେବା କରନ୍ତି। ଏହାକୁ କୁହାଯାଏ ଗୁପ୍ତ ସେବା, କାରଣ ଏହି ସେବା ସାଧାରଣ ଭକ୍ତମାନେ ଦେଖିପାରନ୍ତି ନାହିଁ। ଅଣସର ସମୟରେ ପ୍ରଭୁଙ୍କୁ ଭାରି ଭୋଗ ଦିଆଯାଏ ନାହିଁ, ତା ପରବର୍ତ୍ତୀ ହାଲୁକା ଓ ଔଷଧୀୟ ପଥ୍ୟ ଯେପରିକି ବିଭିନ୍ନ ଭେଷଜ ଦ୍ରବ୍ୟ, ଫଳ, ଶରୀର ସୁସ୍ଥ କରିବାକୁ ଉପଯୁକ୍ତ ଖାଦ୍ୟ ଅର୍ପଣ କରାଯାଏ। ଭାବିଲେ ପ୍ରଭୁଙ୍କର ମାନବୀୟ ଲୀଳାର ଏକ କେତେ ସୁନ୍ଦର ପ୍ରତୀକ। ଅଣସରର ଶେଷ ପର୍ଯ୍ୟାୟରେ ପ୍ରଭୁଙ୍କ ଶ୍ରୀଅଙ୍ଗରେ ନୂଆ ରଙ୍ଗ ଅଳଙ୍କାର କାମ କରାଯାଏ, ଯାହାକୁ କୁହାଯାଏ ବର୍ଣ୍ଣକଲାଗି ନୀତି। ଏହି ସମୟ ପରେ ନବଯୌବନ ଦର୍ଶନ ହୁଏ, ଯେଉଁଠାରେ ଭକ୍ତମାନେ ପ୍ରଭୁଙ୍କୁ ନୂଆ ଯୌବନମୟ ରୂପରେ ଦର୍ଶନ କରନ୍ତି। ଆଉ ତାପରେ ଆରମ୍ଭ ହୁଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଜାଣିଲେ ତ ଆପଣମାନେ ଅଣସର ଘରେ ପ୍ରଭୁ କିପରି ସେବା ପାଆନ୍ତି। ଆଉ ଏହି ଅଣସର ସମୟରେ ଭକ୍ତମାନେ ଅଲାରନାଥଙ୍କୁ ଯାଇ ଦର୍ଶନ କରନ୍ତି, ଯାହାକି ପୁରୀର ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଅଲାରନାଥ ପୀଠ। ଶ୍ରୀଜଗନ୍ନାଥ ଅଣସର ସମୟରେ ସେଠାରେ ଭକ୍ତମାନଙ୍କୁ କୃପା କରିଥାନ୍ତି। କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପରବର୍ତ୍ତୀ ହିନ୍ଦୀ କଥାଚିତ୍ର ଗୀତ। ସୋନା ମହାପାତ୍ରଙ୍କ କଣ୍ଠରେ ପୁକେରୀ କଥାଚିତ୍ରର ଗୀତ।

ଶୁଣୁଛନ୍ତି ଆପଣମାନେ ସୋନୁ ନିଗମଙ୍କ କଣ୍ଠରେ ଗର୍ବ କଥାଚିତ୍ରର ଗୀତ। ସଙ୍ଗୀତ ସଂଯୋଜନା କରିଛନ୍ତି ସଜିତ ୱାଜିଦ। ସବିର ଅହମ୍ମେଦଙ୍କର ଗୀତ ରଚନା।

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି, ପ୍ରଚାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ଆପଣମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 8 ସମୟରେ ଆପଣ ଶୁଣିପାରିବେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରସ୍ତୁତି ବିଷୟରେ ଶୁଣିବେ ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମ। ପୁରୀର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀଙ୍କ ସହିତ। ତେହିଜିବ କଥାଚିତ୍ର ଶୁଣିବା ଆସନ୍ତା ଗୀତରେ ଯାଇଛନ୍ତି ଶାନ।

ଏହି ଗୀତ ସହିତ ଶେଷ କରିବାକୁ ଯାଉଛୁ ଆଜିର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମେ ଆପଣଙ୍କୁ କହି ରଖୁଛୁ, ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ଯଦି ସାଧାରଣ ଲୋକମାନଙ୍କ ପାଖରେ ଆପଣ ପହଞ୍ଚାଇବାକୁ ଚାହୁଁଥାନ୍ତି, ବିନା ଶୁଳ୍କରେ ଯୋଗାଯୋଗ କରିପାରିବେ ଆକାଶବାଣୀ ପୁରୀ ସହିତ। ଡେରି ନକରି ନମ୍ବରଟିକୁ ଲେଖି ରଖନ୍ତୁ, 9437037892। ଏହି ନମ୍ବରରେ ଆପଣ ଯୋଗାଯୋଗ କରିପାରିବେ। କାର୍ଯ୍ୟକ୍ରମ ଶେଷରେ ମଧ୍ୟ ଆମେ ଆପଣଙ୍କୁ କହି ରଖୁଛୁ, ଆଜି ରାତି 8 ସମୟରେ ଆପଣ ପୁରୀର ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରସ୍ତୁତି ବିଷୟରେ ଶୁଣିପାରିବେ। ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମ ପୁରୀର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀଙ୍କ ସହିତ। ତେବେ ଶ୍ରୋତାବନ୍ଧୁ, ନୀଳାଚଳର ପବିତ୍ର ଧାମ ଏବେ ଧୀରେ ଧୀରେ ରଥଯାତ୍ରାର ମହାପର୍ବ ପାଇଁ ପ୍ରସ୍ତୁତ। ରଥକଳାରେ ତିନି ରଥର ନିର୍ମାଣ କାର୍ଯ୍ୟ, ସେବାୟତମାନଙ୍କର ନିଷ୍ଠାପୂର୍ଣ୍ଣ ସେବା ଆଉ ଅଗଣିତ ଭକ୍ତମାନଙ୍କର ଅପେକ୍ଷା, ସବୁକିଛି ମିଶି ଶ୍ରୀକ୍ଷେତ୍ରର ପରିବେଶକୁ କରିତୋଳିଛି ଭକ୍ତିମୟ ଆଉ ଆଜି ଆନନ୍ଦମୟ। ଶ୍ରୀ ମହାପ୍ରଭୁଙ୍କର ରଥଯାତ୍ରା ଆମକୁ ଶିଖାଏ, ଈଶ୍ୱର କେବଳ ମନ୍ଦିରରେ ସୀମିତ ନୁହନ୍ତି, ସେ ସ୍ୱୟଂ ଭକ୍ତଙ୍କ ପାଖକୁ ଆସନ୍ତି, ସମସ୍ତଙ୍କୁ ନିଜର ସ୍ନେହ ଆଉ କରୁଣାରେ ବାନ୍ଧି ଦିଅନ୍ତି। ଏହି ଦିବ୍ୟ ବାର୍ତ୍ତା ଆମ ଜୀବନରେ ପ୍ରେମ, ସହଯୋଗ, ସେବା ଆଉ ସମାନତାର ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିଦେଇଥାଏ। ଏହି କାମନା ସହିତ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ ଶେଷ କରୁଛୁ। ଆସନ୍ତା କାର୍ଯ୍ୟକ୍ରମରେ ରଥଯାତ୍ରାର ଅନନ୍ୟ ପରମ୍ପରା, ନୀତି ଆଉ ମହିମାକୁ ନେଇ ପୁଣି ଆପଣଙ୍କ ସହିତ ଦେଖା ହେବ। ଆସୁଛି ଘୋଷଯାତ୍ରା, ଶ୍ରୀ ସେ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଅପାର କୃପା ଆମର ଶ୍ରୋତାବନ୍ଧୁମାନଙ୍କ ଉପରେ ବର୍ଷିତ ହେଉ। ଏଥିସହିତ କାର୍ଯ୍ୟକ୍ରମକୁ ଶେଷ କରୁଛୁ ଆଜି।

ఒక్కల అర్జెంటీనా ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ଛଅ ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋବୋ ସୁବିୟନ୍ତୋଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ ଛଅରୁ ଆଠ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10ରୁ 11 ତାରିଖ ପର୍ଯ୍ୟନ୍ତ ଅକ୍ଲ୍ୟାଣ୍ଡ ଗସ୍ତ କରିଥିଲେ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପାଞ୍ଚଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାକୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର ଓସ୍ତ ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ ଓଜନ ସ୍ତର ସୁଦୃଢ଼ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍ମୋଚିତ ହୋଇଛି ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି ଯାହା ଅହମ୍ମଦାବାଦ ବିଆର୍ଟିଏସ୍କୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏମ୍ଏନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି ଏମ୍ଏନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ୍ର ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ଏମ୍ଏନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ ଏମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଏମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି କତାରର ପୂର୍ବତନ ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ପରଲୋକ ହୋଇଛି ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ବର୍ଷ ଧରି କତାରକୁ ଶାସନ କରିଥିଲେ ତାଙ୍କ ନେତୃତ୍ୱରେ କତାର ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା ଅଲ୍ ଜଜିରା ନ୍ୟୁଜ୍ ନେଟୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା କତାର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ ଯିଏ କତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତାର ଅମିର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି ସମଗ୍ର ରାଜପରିବାର ଏବଂ କତାରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ୟୁନିଷ୍ଟ ସ୍କିମ୍ 2026 ଆରମ୍ଭ ହୋଇଛି ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ମାସ ପର୍ଯ୍ୟନ୍ତ ଖୋଲା ରହିବ ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା

0: ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ କରାଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଇରାନର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ ଇରାନ ବାହାରିନ୍, କତ୍ତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କତ୍ତାର ଏବଂ କୁଏତ କହିଛନ୍ତି ସେମାନେ ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଛନ୍ତି। ଅନ୍ୟପକ୍ଷରେ ବାହାରିନ୍ ମଧ୍ୟ ତା'ର କ୍ଷେପଣାସ୍ତ୍ର ସତର୍କତା ପ୍ରଣାଳୀକୁ ସକ୍ରିୟ କରିଛି। ଜୋର୍ଡାନ୍ରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ଇରାନ ଦାବି କରିଛି। ଇରାନର ରିଭଲ୍ୟୁସନାରୀ ଗାର୍ଡ କହିଛି ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରାଯାଇଛି ଏବଂ ଆମେରିକାର ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଅମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9 ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ ମୋସିସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ନିଜେ ରକ୍ଷା ପାଇଯାଇଥିବା ବେଳେ 9 ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡିଏ ଅଗ୍ନିଶମ ବାହିନୀ ଏବଂ ପୋଲିସ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଏବଂ ସ୍ପେନ୍ ପରସ୍ପରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲର ବିଜେତା ଜୁଲାଇ 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଫିଫା ବିଶ୍ୱକପ୍ ଫାଇନାଲରେ ପରସ୍ପରକୁ ଭେଟିବେ। ୱିମ୍ବଲଡନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି, କାନାଡ଼ାର ଗ୍ରାଭିଆଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମିନେଷ୍ଟି ସ୍କିମ୍ 2026। କତ୍ତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, 1 reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। ଯୋଜନା ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶାର ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ରାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ ଓ ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବିଜ୍ଞାପିତ 36 ଔଷଧର ନିର୍ଦ୍ଧାରିତ ମୂଲ୍ୟ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ରୋଗୀମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ବୋଲି କହିଛନ୍ତି। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 15 ଦିନ ମଧ୍ୟରେ ପିଆଜର ଖୁଚୁରା ଦର ପ୍ରାୟ 20 ବୃଦ୍ଧି ପାଇଥିବା ନେଇ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆବଶ୍ୟକତା ମୁତାବକ ପିଆଜ ଆମଦାନୀ ହୋଇପାରି ନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
2: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ନେଇଛି, ସେଇ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ଏଟା ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ।
1: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ବାଞ୍ଛାନିଧି ପାଠାଗାର, 1973 ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାର

0: ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମି ସମୀକ୍ଷା କରି ଶ୍ରୀ ମାଝୀ ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି,
1: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି, ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକୋଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ୍ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 4ର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲି ଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନୀରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ।

ପାଣିପାଗ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ ଚବିଶ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45 ରେ।

ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଭକ୍ତିଗୀତ ଭିକାରୀ ଚରଣ ବଳଙ୍କ କଣ୍ଠରେ। ମମତା ସାହୁ ଓ ସାଥୀଙ୍କ କଣ୍ଠରେ ଦେଶବନ୍ଦନା ଶୁଣିପାରିବେ ସନ୍ଧ୍ୟା 6:15। ସନ୍ଧ୍ୟା 6:20 ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 7:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ସନ୍ଧ୍ୟା 7:30ରେ ପ୍ରଚାର କରିବ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ଶୁଣିବେ ଧାନ ଚାଷରେ ତୃଣକ ପରିଚାଳନା ଓ ଅଧିକ ଅମଳର ଚାବିକାଠି। ଆଲୋଚନା କରିବେ ଭୁବନେଶ୍ୱର ସ୍ଥିତ ଶିକ୍ଷା ଅନୁସନ୍ଧାନ କୃଷି ମହାବିଦ୍ୟାଳୟର କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଶୁଭପ୍ରଦ ଦାସ।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 6:35 ସକାଳ 6:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 134ତମ ଅଧ୍ୟାୟ ସକାଳ 7:25 ଶୁଣିପାରିବେ କ୍ଷେତ୍ର ମହିମା କାର୍ଯ୍ୟକ୍ରମ ଆସନ୍ତାକାଲି ଏଥିରେ ଶୁଣିବେ ଶ୍ରୀଜଗନ୍ନାଥଙ୍କ ଅଣବସର ଓ ଦୈତା ସେବକ ଆଲୋଚନା କରିବେ ରାମଚନ୍ଦ୍ର ଦାସ ମହାପାତ୍ର

ଶୁଣୁଥିଲେ ଏହି ସୁନ୍ଦର ଭକ୍ତିଗୀତଟି ଭିକାରୀ ପଳଙ୍କ କଣ୍ଠରେ। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ମମତା ସାହୁ ଓ ସାଥୀଙ୍କ କଣ୍ଠରେ ଦେଶ ବନ୍ଦନା। ଗୀତ ରଚନା କରିଛନ୍ତି ବାଞ୍ଛାନିଧି ମହାନ୍ତି।

0: ଶୁଣୁଥିଲେ ମମତା ସାହୁ ଓ ସାଥୀଙ୍କ କଣ୍ଠରେ ଦେଶବନ୍ଦନାଟି ଗୀତ ରଚନା କରିଥିଲେ ବାଞ୍ଛାନିତି ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶୁଣିପାରିବେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଏହି ବିଜ୍ଞାପନ ବିରତି ପରେ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଏକ ପ୍ରକାର ସେ PM ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବେ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଏହି ଗୀତଟି, ଦେବୀଦତ୍ତ ମହାନ୍ତିଙ୍କ ଗୀତ ରଚନା। ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

ଶ୍ରୋତା ବନ୍ଧୁ, ଏଥର ଶୁଣିନେବା କାର୍ଯ୍ୟକ୍ରମର ନେକ୍ସଟ ଗୀତଟି ଅରବିନ୍ଦଙ୍କ କଣ୍ଠରେ ଶାନ୍ତିରାଜ ଖୋସଲାଙ୍କ ସଙ୍ଗୀତ ଏବଂ ନିଜାମଙ୍କ ଗୀତ ରଚନା।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, ବିକିଙ୍କ କଣ୍ଠରେ ଯତୀନ୍ଦ୍ର ପ୍ରଧାନଙ୍କ ଗୀତ ରଚନା ଏବଂ ଶାନ୍ତିରାଜ ଖୋସଲାଙ୍କ ଅନ୍ୟ ଏକ ସଙ୍ଗୀତ ସଂଯୋଜନା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି 10 ମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତି ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜୟ ହେବ, ଗଜପତି ମହାରାଜଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି, ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶିଥିଲେ ତାହା ଆଉ ନାହିଁ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
0: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟ ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର, ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜା ପଣ୍ଡା ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ TPWODL ର ନୂତନ 33 KV ପାୱାର ସବ୍ଷ୍ଟେସନ

0: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ୍ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ୍ ସ୍ଥାପନ ହେବ। ଦୁଇଟି ପାୱାର ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6,000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଏହା ପରିବେଶ ସୁରକ୍ଷା ଓ ସମୁଜୀମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି, ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ଜଙ୍ଗଲ ସୁରକ୍ଷା ଆଉ ବନ ମହୋତ୍ସବ କେ ଗୋଟେ ଉତ୍କର୍ଷ କେ ନେବାର ଲାଗି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଆମେ ବିଧାୟକ ବନର ଗୋଟେ ଶୁଭାରମ୍ଭ କରିଛୁ। ଜଙ୍ଗଲ ପରିବେଶ ବିଭାଗ ତରଫରୁ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ନିଜର ଯୋଗଦାନ ଦେଉଛନ୍। ଆଉ ଏଇ ଯେନ୍ ଆମର ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ କର୍କଚିଆ ଛକରେ ଆମେ 6 ହେକ୍ଟର ଜାଗାରେ ପାଖାପାଖି 6,000ରୁ ଅଧିକା ଗଛ ଲଗା।
0: ଏକ ପେଡ଼ ମା କେ ନାମ ଅଭିଯାନରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶତାଧିକ ଜନସାଧାରଣ ମିଶି ଚାରା ରୋପଣ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ SSEPD ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ଜଣ ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳ କ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳ ପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ 2 ଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି, ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରି ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀ ନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି। ଭଦ୍ରକ ପୌରାଞ୍ଚଳର 8 ନମ୍ବର ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ

0: ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା' ମଧୁରାମାଙ୍କ ମନ୍ଦିରରେ ପ୍ରାୟତଃ ମାର୍ଚ୍ଚ ମଧ୍ୟଭାଗ ବା ଉଗାଦି ସମୟରେ ଏହି ରଥଯାତ୍ରା ପ୍ରତିବର୍ଷ ବହୁତ ଜାକଜକମରେ ପାଳନ କରାଯାଏ। ଏହି ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ। ଏହାକୁ ସ୍ଥାନୀୟ ଭାଷାରେ କୁର୍ଜି କୁହାଯାଏ। ପ୍ରାୟ 80-150 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ଏହି ରଥ ଏକ ବିଶାଳ ପିରାମିଡ୍ ବା ମିନାର ପରି ଦେଖାଯାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗ କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ିଥାନ୍ତି। ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଏହି ଯାତ୍ରାରେ ଆଖପାଖ 10-15 ଗାଁର ଲୋକେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ରଥଗୁଡ଼ିକୁ ଟାଣିବା ପାଇଁ ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡ଼ୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡ଼ୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରଇଥେର ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରଇରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା, ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍ମୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ଜନଜୀବନ ସମ୍ବାଦ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ବର୍ତ୍ତମାନ ସମୟ ଅଛି ଶୁଣିବା କିଛି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଆପଣମାନଙ୍କ ପାଇଁ ରହିଛି ଏ ଗୀତଟି ସ୍ୱପ୍ନ ସାଗର କଥାଚିତ୍ରରୁ, କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି।

ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଗୀତଟି ଧଉଳି ଏକ୍ସପ୍ରେସ୍ କଥାଚିତ୍ରରୁ, ଚିତ୍ତରଞ୍ଜନ ଶତପଥୀ ଓ ଅନୁପ୍ରିୟା ସଚ୍ଚିଦାନନ୍ଦଙ୍କ କଣ୍ଠରେ।

0: କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ GFS ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳ ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
3: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ପୂର୍ତ୍ତି ଉପଲକ୍ଷେ ଏବଂ June 12 ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ମାଝୀଙ୍କର 2 ସରକାର ପୂର୍ତ୍ତି ଅବସରରେ ତେଣୁ ଇଏ ହେଉଛି ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନର 2 ମଧ୍ୟରେ ସେବା, ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି BJP ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ, ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
2: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
4: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହବ। ମାନ୍ୟବର ସଭ୍ୟମାନେ ଦିଶା କମିଟିର ସେମାନେ ବିବିଧ ପ୍ରଶ୍ନ ପଚାରିଛନ୍ତି। ତା ଭିତରେ ଯୋଉ 6 ବ୍ଲକରେ ଜଳସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା, ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ପାଇପ୍ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି, ତାହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା। କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ, ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନକୁ ନେଇକି ଏବଂ ଯୋଉ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ବାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି।
2: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ପୂର୍ବରୁ 797,299 ମତଦାତା ରହିଥିବା ବେଳେ ବର୍ତ୍ତମାନର ସଂଶୋଧନ ପ୍ରକ୍ରିୟା ପରେ ସେଥିମଧ୍ୟରୁ 58,979 ଜଣଙ୍କ ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏହି ବାଦ ପ୍ରକ୍ରିୟା ପରେ ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା 738,310 ଜଣକୁ ହ୍ରାସ ପାଇଥିବା ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
5: ଏଇଟା ହେଉଛି 5/7/2024 ଆଉ ଏଇଟା ଏଥିରେ ଆମର ଟୋଟାଲ ଇଲେକ୍ଟୋରାଲ ଯୋଉ ରହିଛନ୍ତି ସେମାନେ ହେଲେ 797,299 ଟୋଟାଲ ଭୋଟର୍ସ। ତା ଭିତରୁ ଆମର 738,310 ପାଖାପାଖି 93% ଆମର ଏନୁମରେସନ ଫର୍ମ ଯାହାର ଆମେ ରିସିଭ୍ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ସିଫ୍ଟେଡ୍ ଡୁପ୍ଲିକେଟ୍ ଯୋଉମାନଙ୍କର ଅଛି ସେଇଥିରେ ଆଉ 7% ରହିଛନ୍ତି।

0: ପଲିଟିକାଲ ପାର୍ଟିସଙ୍କର ମିଟିଂ ନେଇଥିଲୁ, ଯୋଉଥିରେ ସମସ୍ତ ଏଆର ଓ ଇଆର ଓ ସମସ୍ତେ ଉପସ୍ଥିତ ଥିଲେ, ପ୍ରତ୍ୟେକ ପଲିଟିକାଲ ପାର୍ଟିର ବି ଲିଡର୍ସ ଆଣ୍ଡ ଏଜେଣ୍ଟସ୍ ଉପସ୍ଥିତ ଥିଲେ।
1: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ ତଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହଲଚଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନାରେ ସ୍ୱୟଂ ସୁଧା ଦାସ, ପ୍ରକାଶ କୁମାର ରଥ, ବିଭୂତି ଭୂଷଣ ମିଶ୍ର, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଶୁଣନ୍ତୁ କିଷାନ ବାଣୀ।

0: ଆୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଯା ହଉ ସନ୍ଧ୍ୟା ସମୟ କୋଠଘରେ ପହଞ୍ଚିଗଲି, କେହି କୁଆଡେ ତ ଆସିନାହାନ୍ତି। କଥା କ'ଣ କି ଜଗାଇନା, ମୁଁ ଟିକେ ପଳେଇଥିଲୁ ଅଲାରନାଥ ମନ୍ଦିର, ସେଠି ଟିକେ ମହାପ୍ରଭୁଙ୍କ ଦର୍ଶନ କରି ଅଣସର ସମୟ ଟିକେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଲୁ। ଜଗାଇନା କହିଥିଲେ ଆଜି କୋଠଘରକୁ ଯିବା, ସେଠି ମଧ୍ୟ ଟିକେ ଆଲୋଚନା କରିବା। କୁଆଡେ ଗଲେ କେଜାଣି ଦେଖା ନାହାନ୍ତି, ଇଆଡ଼େ ସୁଧା ବାପା ମଧ୍ୟ ଆସିନାହାନ୍ତି। ହଁ ଦେଇକି ଆସନ୍ତୁ, ମୁଁ ବସିଥାଏ।
2: ହେଇଟି ମୁଁ ଆସିଗଲି ଆସିଗଲି। ହେଇଟି ବାପା ଭଜନି।
1: ହଁ ବାପା ନମସ୍କାର, ଆସ ଆସ।
2: ହେ ନମସ୍କାର ବାପା, ନମସ୍କାର। ଆରେ ବାପା, ମୋ ଉପରେ କଣ ରାଗୁଥିଲୁ ନା କଣ ଯେ?
1: ନାଇଁ ମୋ ରାଗି ବି କଣ ବୁଝିଲ ଅପା।
2: ହଁ
1: ଜଗାଇନାଙ୍କୁ କହିଥିଲେ ଆଜି କୋଠଘରକୁ ଆସିବା ପାଇଁ, ତେଣେ ତମେ ତ କହିଥିଲ ବିଲ ମୁଣ୍ଡରେ ଆସିବ। ଦେଖିଲା ବେଳକୁ ଜଗାଇନା କୁଆଡେ ଯାଇଛନ୍ତି କେଜାଣି, କଣ ବିଳମ୍ବ ହେଲାଣି, ଆସିନାହାନ୍ତି, ସେଇ କଥା କହୁଥିଲି ଆଉ।
2: ଆରେ ବାପ ଭଜନି।
1: ଆଜ୍ଞା।
2: ଆରେ ମୁଁ ଆଜି ପରା ଯୋଉ ସକାଳ ବେଳା ଯାଇଥିଲି ଠାକୁରଙ୍କ ପାଖକୁ
1: ଅଲାନାଥ।
2: ହଁ
1: ଜଗାଇନା ମୁଁ ପରା ଯାଇଥିଲୁ।
2: ଆଲୋ ଆଲୋ, ମୁଁ ଭାବୁଛି ବୋଧେ ତମେ ମତେ ଦେଖିଛ ବୋଲି ନା, ମୁଁ କିନ୍ତୁ ତମକୁ ଦେଖିଥିଲି ବା।
1: ମଲା ଦେଖିଥିଲ ଯଦି ଡାକିଲନି କାହିଁକି?
2: ଏତେ ଗହଳି ହେଇଛି, କେମିତି ଠାକୁରଙ୍କୁ ଦର୍ଶନ କରିକି ପୁରୀ ଫେରିବି? ଆଉ ପୁଣି କୋଠଘର ଅଛି, ତେଣୁ କୋଠଘର ତ ଆଗ। ଆଉ ଠାକୁରଙ୍କୁ ଦର୍ଶନ କଲି, ସେଇଠି ମତେ ପ୍ରାର୍ଥନା କଲି ଯେ ପ୍ରଭୁ ସମସ୍ତଙ୍କୁ ଘଣ୍ଟ ଗୋଡି ରଖ, ଚାଷବାସ ଭଲ ହଉ, ସମସ୍ତଙ୍କ ଦେହ ପା ଭଲ ରହୁ। ହେଲେ ବାପ ତୁ ତ ଆସିଲୁ, ମୁଁ ଆସିଲି, ଜଗାନା କୁଆଡେ ଗଲେ?
3: ଜଗାନା କୁଆଡେ ଯିବେ? ହେଇଟି ଇଏ ଏରୁଣ୍ଡି ବନ୍ଧ ପାଖରୁ ଦିହିଙ୍କର କଥା ସବୁ ଶୁଣିଛି। ଆଉ କଥା କଣ ବାପା ଭଜନି?
1: ଆଜ୍ଞା
3: ସୁଧା।
2: ଆଜ୍ଞା
3: ମୁଁ ବିଲକୁ ଯାଇଥିଲି, ତାପରେ ସକାଳେ ତ ଅଲାରନାଥ ଦର୍ଶନ ହେଇଛି। ଫେରିଲା ବେଳକୁ ଘରେ କଣ ଭାଉଜ କହିଲା ଯେ ସଉଦା ନେଇ ଆସ, ବଜାରକୁ ଯାଇ ସଉଦା ଆଣି ଘରେ ଥୋଇଦେଇ ଧାଇଁଛି କୋଠ ଘରକୁ। ହେଇଟି ତମେ ଟିକେ ଆଗୁଆ ଆସିଯାଇଛ, ମୋର ଟିକେ ବିଳମ୍ବ ହେଇଗଲା, ଆଉ କଣ କରିବା।
2: ହଉ ହେଲା, ବିଳମ୍ବ ହଉ ପଛେ, ତମେ ତ କୋଠ ଘରକୁ ଆସିଲ, କାରଣ ଦୂରକୁ ତ ଯାଇଥିଲ, ଆଉ ଠାକୁରଙ୍କୁ ଦେଖିବା ପାଇଁ ଅଲାରନାଥ ଯାଇଥିଲ, ଡେରି ଟିକେ ହେଲା ଚଳିବ। ହେଲେ ଜଗାନା, ଆଉ ତମ ଦେହ ପା ଟିକେ ଭଲ ଅଛି ନା ନାଇଁ କହିଲ? ଗତ ସପ୍ତାହରେ କଣ ତମର ଥଣ୍ଡା ଜ୍ୱର ହେଇଥିଲା?
3: ଏଇ ଯୋଉ ବର୍ଷା ଟିକେ ଟିକେ ମଝିରେ ମଝିରେ ହେଇଯାଉଛି ଅସରା, ଏବାପ ଭଜନି।
1: ଆଜ୍ଞା
3: ଥଣ୍ଡା ଧରିଯାଉଛି, କଫ କାଶ, କିନ୍ତୁ ମୁଁ ତୁଟୁକା ଚିକିତ୍ସା କରେଇ ନେଇ ପୁରା ସୁସ୍ଥ। ଆରେ ଆମେ ସୁସ୍ଥ ନ ରହିଲେ ବିଲରେ ଖଟିବ କି?
2: ତମେ ଯାହା କହିଲ ଠିକ କଥା, ହେଲେ ସୁସ୍ଥ ରହିବାକୁ ହେଲେ କଣ କରିବାକୁ ଦରକାର ନା? ଆମକୁ ସୁଷମ ଖାଦ୍ୟ ଖାଇବାକୁ ଦରକାର, ଆଉ ଭଲ ପାଣି ପିଇବା ଦରକାର, ପରିବେଶ ମଧ୍ୟ ଠିକ ହବା ଦରକାର। କଣ ଭଜନି, ତୁ କଣ ଚୁପ ହେଇଗଲୁ ଯେ?
1: ନାଇଁ ମୁଁ ଚୁପ ହେବି କାହିଁକି, ତମ କଥା ତ ଶୁଣୁଛି, ଏକଦମ ଠିକ କଥା କହିଲ। ଆମ ପରିବେଶକୁ ଯଦି ଆମେ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ନିଜର ଦେହ ପାର ଯତ୍ନ ନବା, ରୋଗ ଥଣ୍ଡା ଜ୍ୱର ଯଦି ହଉଛି ତାହେଲେ ସାଧାରଣ ସାଙ୍ଗେ ସାଙ୍ଗେ ଚିକିତ୍ସା କରି ନବା, ଏଇ କଥା ତ ଆଉ ଜଗାଇନା। ଆଉ ବର୍ତ୍ତମାନ ତ ବର୍ଷା ଟିକେ ଟିକେ ହେଲାଣି, ଆଉ କଣ ଚାଷବାସ ଆରମ୍ଭ ହେଲାଣି ନା ନାଇଁ? ମୋ
3: ଚାଷବାସ ଆରମ୍ଭ ହବନି କେମିତି ସୁଧା? ଚାଷୀ ତ ସେଇ ଆକାଶକୁ ଅନେଇ ସବୁବେଳେ ରହିଥାଏ, କେତେବେଳେ ପାଣି ମୁନ୍ଦେ ବର୍ଷା ଆକାରରେ ଆସିବ, ଆଉ ସୁନାର କ୍ଷେତ ସେ ଦେଖିବ। ତେଣୁ ବର୍ଷା ଆସିଗଲେ ସମ୍ଭାବନା ଆସେ, ସ୍ୱପ୍ନ ଆସେ। ଚାଷୀ ଭାଇ ତ ସହଦେ ଚାଷୀ ବନ୍ଦୀ ଲୋକ, ସବୁଦିନେ ଆମର ଦରକାର ପାଣି।
2: ହଁ ତମେ ଯାହା କହିଲ ପୁରା ଠିକ, ହେଲେ ଚାଷୀ ମୁହଁରେ ଆନନ୍ଦ କେମିତି ଆସିବ?

0: ତେଣୁ ସୁନାର ଫସଲ ଦେଖିବ ତମେ ଯେମିତି କିଛି ସମୟ ପୂର୍ବରୁ କହିଲ। ହେଲେ ସୁନାର ଫସଲ ଆମେ କରିବାକୁ ହେଲେ ବା ଆମେ ସୁସ୍ଥ ରହିବାକୁ ହେଲେ ଆମକୁ ଦରକାର କଣ ନା ପ୍ରଭୁଙ୍କର ଆଶୀର୍ବାଦ ଜଗନ୍ନା। ଏ ବାପ ଭଜନୀ
1: ଆଜ୍ଞା,
0: ଗୋଟିଏ ଭକ୍ତି କେତେ ଶୁଣିବା ନା ଶୁଣିବାନି।
1: ଭଲା ସନ୍ଧ୍ୟା ସମୟ, ଆଉ ଡେରି ନ କରିକି ମହାପ୍ରଭୁଙ୍କ ଭଜନଟିଏ ହେଇଯାଉ।

0: ଭଜନଟି ଭାରି ବଢିଆ ଲାଗିଲା। ସେ ଗୀତିକାର କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ବୁଝିଲ ଜଗାଇନା, ବର୍ତ୍ତମାନ ଆମର କୋଠ ଘରେ ଆଲୋଚନା ଆଡିକି ଯିବା।
1: ଆରେ ବାପ, ଆଲୋଚନାକୁ ଯିବା, କିନ୍ତୁ ତା ପୂର୍ବରୁ ନବା ଏବେ ସରକାରଙ୍କର ଗୋଟିଏ ବିଜ୍ଞାପନ।
0: ହଉ ଦେଶ, ବିଜ୍ଞାପନ ନେଇଯିବା।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା
3: ମିଳିବ, ପେନସନର ସହାରା, କୃଷକ ହେବନି ବେସହାରା, ଜଡିବ ଖୁସି ସହିତ ସମ୍ପର୍କ କଟିବ, ସୁଖରେ ବାର୍ଦ୍ଧକ୍ୟ ସୁରକ୍ଷିତ ହେବ, ସୁରକ୍ଷିତ ହେବ।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
2: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ। 18ରୁ 40 ବର୍ଷ ବୟସର କୃଷକ
4: ଏହି ଅଂଶଦାୟକ

0: ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
1: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
0: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
1: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
2: ହଉ, ବିଜ୍ଞାପନ ପରେ କଣ ରହିଛି ଜଗନ୍ନାଥ?
3: ବିଜ୍ଞାପନ ପରେ କଣ ରହିଛି ଆଲୋଚନା?
2: ହଁ, ଚାହିଁଲୁ ଭଜନୀ?
4: ଆଜ୍ଞା।
2: ଏ ବାପ, ଆମର ଜଗାନାଙ୍କର ପୁରା ପୁଥି ଆଉ ବହୁତ ଭଲ ଭାବେ ମନେ ରଖୁଛନ୍ତି ସବୁ ଜିନିଷକୁ।
4: ଜଗାଇନା, କଣ ଏତେ ବୁଦ୍ଧି କଣ?
3: ଆରେ ଚାଷବାସ କଥା ଆମେ ସେଗୁଡାକ ମନେ ନ ରଖିଲେ ହବ କେମିତି?
2: ହଉ ହେଲା, ତେବେ ଆଜି ଆମର ଆଲୋଚନା ରହିଛି ଧାନ ଚାଷରେ ତୃଣକ ପରିଚାଳନା ଓ ଅଧିକ ଅମଳର ଚାବିକାଠି। ଆମ ଗହଣରେ ଉପସ୍ଥିତ ଅଛନ୍ତି ସହକାରୀ ପ୍ରାଧ୍ୟାପକ ଡକ୍ଟର ସୁଭବ୍ରତ ଦାସ, କ୍ଷେତ୍ର ବିଜ୍ଞାନ ବିଭାଗ ଶିକ୍ଷା ଅନୁସନ୍ଧାନ କୃଷି ମହାବିଦ୍ୟାଳୟ ଭୁବନେଶ୍ୱରର। ତେବେ ଆଉ ଡେରି କରିବାନି, ଆଲୋଚନାଟି ଆରମ୍ଭ କରିଦେବା।
4: କରିବା
2: ସାର୍। ନମସ୍କାର।
5: ଆଜ୍ଞା ନମସ୍କାର।
2: ଆପଣଙ୍କ ମୁକୁଟଘରେ ଅନେକ ଅନେକ ସ୍ୱାଗତ ସାର୍। ଆଜି ଯୋଉ ଆମର ଆଲୋଚନାଟି ରହିଛି ଯେ ଧାନ ଚାଷରେ ଆମେ ତୃଣକ ପରିଚାଳନା କରିବା, ତେଣୁ ପ୍ରଥମେ ଆପଣ ଆମକୁ ସୂଚନା ଦିଅନ୍ତୁ ଯେ ଧାନ ଫସଲରେ ଆମେ ଯୋଉ ତାକୁ ନିୟନ୍ତ୍ରଣ କରିବା ତାର ବିଶେଷ ଭାବରେ ଗୁରୁତ୍ୱ କଣ ରହିଛି ଏବଂ ଏହା କାହିଁକି ଆବଶ୍ୟକ?
5: ଦେଖନ୍ତୁ, ଧାନ ହଉଛି ଆମ ଓଡ଼ିଶାର ନୁହେଁ, ପୁରୀର ମଧ୍ୟ ଏକ ମୁଖ୍ୟ ଫସଲ। ତାକୁ ସାଧାରଣତଃ ସବୁ ଚାଷୀ ଭାଇ ଓ ଭଉଣୀ ମାନେ କରିଥାନ୍ତି। ଏହାକୁ ଦୁଇଟି ଉପାୟରେ କରିଥାନ୍ତି, ମୁଖ୍ୟତଃ ଦୁଇଟି ଉପାୟରେ କରିଥାନ୍ତି, ଗୋଟେ ରୁଆ ଧାନ ଆଉ ଗୋଟେ ହେଉଛି ବୁଣା ଧାନ। ରୁଆ ଧାନ କରିବାକୁ ହେଲେ ଆପଣଙ୍କୁ ତଳି ପକାଇବାକୁ ପଡିବ, ତାପରେ ସେଠୁ ମୁଖ୍ୟ ଜମି ପ୍ରସ୍ତୁତ କରି କାଦୁଅ କରି ତାପରେ ମୁଖ୍ୟ ଜମିରେ ଆମକୁ ସେଇ ତଳିକୁ ରୋପଣ କରିବାକୁ ପଡିବ। ଏଥିରେ କଣ ହୁଏ ନା ଅଧିକ ପାଣି ଦରକାର ପଡେ କାଦୁଅ କଲାବେଳେ, ତାପରେ ଅଧିକ ଶ୍ରମ ଅଧିକ ଲୋକ ଦରକାର ପଡନ୍ତି ଏବଂ ଏହା ପରିବେଶ ଉପରେ ଟିକେ କୁପ୍ରଭାବ ମଧ୍ୟ ପକାଇଥାଏ। ମିଥେନ୍ ଗ୍ୟାସର ଯୋଉ ଅଧିକ ହୁଏ, ଅମ୍ଳଜାନ ଅଭାବରୁ ମିଥେନ୍ ଗ୍ୟାସ ମଧ୍ୟ ଅଧିକ ହୁଏ। ତ ଏଥିରେ ଏଇ ରୁଆ ଧାନ କଲେ ଅମଳ ଅଧିକ ମିଳିବ, କିନ୍ତୁ ଏଇସବୁ ଅସୁବିଧା ମାନ। ଏଥିପାଇଁ ବିଶେଷ କରି ସରକାର ମଧ୍ୟ ଚାହୁଁଛନ୍ତି ଏବେ ବୁଣା ଧାନ ଚାଷୀ ଭାଇ ଓ ଭଉଣୀ ମାନେ କରନ୍ତୁ। ତ ବୁଣା ଧାନରେ କଣ ହୁଏ ନା ଏପରି କାଦୁଅ କରିବାକୁ ପଡ଼େନି ଏବଂ ଆପଣଙ୍କର ଅଧିକ ଲୋକ ମଧ୍ୟ ଲାଗନ୍ତିନି, ପାଣି ମଧ୍ୟ କମ୍ ପରିମାଣରେ ବ୍ୟବହାର ହୁଏ। କିନ୍ତୁ ସେଥିରେ ଗୋଟିଏ ଅସୁବିଧା ରହେ, ଯାହାକି ହଉଛି ଏଇ ବାଳୁଙ୍ଗା ବା ଅନାବନା ଘାସ। ଅନାବନା ଘାସ ଏଇ ବୁଣା ଧାନରେ ଅଧିକ ହୋଇଥାଏ। ବୁଣା ଧାନକୁ ଆମେ କଣ କରୁ ନା ସାଧାରଣତଃ ଆମେ ସିଧାସଳଖ ଭାବରେ ମୁଖ୍ୟ ଜମିରେ ଆମେ ବୁଣି ଦେଇଥାଉ। ତ ସେଥିରେ କଣ ହୁଏ ନା ଆମକୁ ଘାସ ନିୟନ୍ତ୍ରଣ କରିବାକୁ ନିହାତି ପଡିବ। ତ ଘାସ ନିୟନ୍ତ୍ରଣ ଏମିତି ନୁହେଁ କି ଆମ ରୁଆ ଧାନରେ ମଧ୍ୟ ଆମର ଘାସ ନିୟନ୍ତ୍ରଣ କରିବାକୁ ପଡିବ, କିନ୍ତୁ ବୁଣା ଧାନରେ ଟିକେ ଅଧିକ ପରିମାଣରେ ଘାସ ହୁଏ। ତ ତାକୁ ଆମେ ଘାସ ନିୟନ୍ତ୍ରଣକୁ ଯଦି ସଠିକ୍ ଭାବରେ କରିପାରିବା ତାହେଲେ ଆମେ ମଧ୍ୟ ରୁଆ ଧାନ ପାଖାପାଖି ଯେ ଅମଳ ପାଉଛି ଆମେ ବୁଣା ଧାନରେ ମଧ୍ୟ ପାଇପାରିବା।
2: ସାର୍ ବହୁତ ବଢିଆ କଥା। ତେବେ ନିହାତି ପକ୍ଷେ ଆମେ ଯଦି ଧାନ ଫସଲରେ ଅନାବନା ଘାସକୁ ଆମେ ଯଦି ଠିକ୍ ଭାବରେ ପରିଚାଳନା କରିପାରିବା ତେବେ ଆମର ଧାନ ଚାଷଟି ବହୁତ ଭଲରେ ହେଇପାରିବ। ତେବେ ଏଇ ଯୋଉ ଅନାବନା ଘାସ ନିୟନ୍ତ୍ରଣର ଯୋଉ ସଙ୍କଟକାଳୀନ ଅବସ୍ଥା କହିଲେ ଆମେ କଣ ବୁଝିବା ଏବଂ ଏହା ଧାନ ଫସଲରେ କେଉଁ ସମୟରେ ଘାସ ନିୟନ୍ତ୍ରଣର ସଙ୍କଟକାଳୀନ ଅବସ୍ଥା କୁହାଯାଇପାରିବ?
5: ଦେଖନ୍ତୁ, ଯେମିତି ଆମେ ଯେତେବେଳେ ପାଣି ଦରକାର ହୁଏ ସେତେବେଳେ ପାଣିର ଯେମିତି ଜଳର ସଙ୍କଟକାଳୀନ ଅବସ୍ଥା ଅଛି, ସେହିପରି ଘାସ ନିୟନ୍ତ୍ରଣ ମଧ୍ୟ ସଙ୍କଟକାଳୀନ ଅବସ୍ଥା ଅଛି। ଯୋଉ ଧାନ ଫସଲର ଘାସ ନିୟନ୍ତ୍ରଣର ଗୁରୁତ୍ୱପୂର୍ଣ୍ଣ ସମୟକୁ ଆମେ ସଙ୍କଟକାଳୀନ ସମୟ କହିଥାଉ। ଆଉ ଏହି ସମୟରେ ଧାନ ଫସଲରେ ଘାସ ନିୟନ୍ତ୍ରଣ ଯଦି ଆମେ ନ କରିପାରିବା ତାହେଲେ ଫସଲରେ ଘାସ ଜନିତ ହେଉଥିବା ଅମଳରେ କ୍ଷତି ବହୁତ ଅଧିକ ହୋଇଥାଏ। ସେଥିପାଇଁ ଏହି ସଙ୍କଟକାଳୀନ ଅବସ୍ଥାରେ ଘାସ ନିୟନ୍ତ୍ରଣର ବିଭିନ୍ନ ପଦ୍ଧତିମାନ ଅଛି, ଯାହାକି ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତ ସେହି ପଦ୍ଧତି ସବୁ ଅନୁସରଣ କରି ଫସଲକୁ ଆମେ ଅଧିକ ଅମଳକ୍ଷମ କରାଇପାରିବା। ସାଧାରଣତଃ ଆମେ ଯଦି ଦେଖିବା ଫସଲର ପ୍ରଥମ ପର୍ଯ୍ୟାୟ, ଯେତେବେଳେ ଫସଲ ଟିକେ ଧୀର ଏବଂ ମନ୍ଥର ଅଭିବୃଦ୍ଧି ରହେ, ସେହି ସମୟରେ ଆମେ ଘାସ ନିୟନ୍ତ୍ରଣର ଆବଶ୍ୟକତା ରହିଛି। ଆମେ ଯଦି ଦେଖିବା ବୁଣା ଧାନରେ ମୁଁ ତ କହିଲି ଏବେ ସବୁଠାରୁ ଅଧିକ ଅନାବନା ଘାସ ବା ବାଳୁଙ୍ଗା ହୁଏ। ତ ସେଥିପାଇଁ ପ୍ରଥମରୁ 15-30 ଦିନ କିମ୍ବା 45 ଦିନ କିମ୍ବା ଆମେ ଧରିନିଅନ୍ତୁ ପ୍ରଥମ 6 ସପ୍ତାହ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ସେହି ସମୟରେ ଆମେ ଘାସ ଆସିବାକୁ ଦେବାନି। ସେହିପରି ରୁଆ ଧାନରେ ମଧ୍ୟ 20-45 ଦିନ କିମ୍ବା ପ୍ରଥମ 6 ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆମେ ଘାସ ନିୟନ୍ତ୍ରଣ କରିପାରିବାନି ଏହି ସମୟରେ ତାହେଲେ ଘାସ ଜନିତ ଆମର ବୁଣା ଧାନରେ ପାଖାପାଖି 30-35% ଆମର 100% ଅମଳ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଥାଏ। ତ ଏହାର ଯୋଉ 100% ଅମଳ ନଷ୍ଟ ହୁଏ ତା ସେଥିରେ ଆମର ବିଭିନ୍ନ ପ୍ରକାର ଯୋଉ ଆମର ତୃଣକ ଅଛି ତାର ପ୍ରକାର ଭେଦ ଅଛି, କେତେ ପରିମାଣରେ ଅଛି, କେଉଁ ପ୍ରକାର ତୃଣକ ଅଛି, ସେଇ ସବୁ ନେଇକି ଆମର ଅମଳର କ୍ଷତି ବା କ୍ଷୟକ୍ଷତି କଳନ କରାଯାଇ ପାରିବ।
2: ତେବେ ସାର୍ ଆମେ ତ ଆଲୋଚନାକୁ ଜାରି ରଖିବା, ଏଇଠି ଆମ ଶ୍ରୋତବନ୍ଧୁ ମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 FM ରେ। ସେମାନେ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ସହିତ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣିବେ ଏବଂ ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ତେବେ ସାର୍ ଆମେ କଥା ହଉଥିଲେ

0: ଧାନ ଚାଷରେ ସମନ୍ୱିତ ତୃଣକ ପରିଚାଳନା ସମ୍ପର୍କରେ। ତେବେ ଏଇଟା ଆଉ ଗୋଟେ କଥା ମୁଁ ପଚାରିବା ପାଇଁ ଚାହିଁବି ଯେ କେଉଁ ଧରଣର ବାଳୁଙ୍ଗା ତଥା ଅନାବନା ଘାସ ଗୁଡିକ ମୁଖ୍ୟତଃ ଧାନ ଫସଲରେ ଦେଖାଯାଏ।
1: ସାଧାରଣତଃ ଆମେ ଯଦି ଦେଖିବା ତିନି ପ୍ରକାର ତୃଣକ ଅଛି। ଗୋଟେ ହଉଛି ସରୁପତ୍ରୀ, ଯାହାକୁ ଆମେ ସାଧାରଣତଃ ଘାସକୁ ଅନାବନା ଘାସକୁ, ଚୌଡ଼ାପତ୍ରୀ ଏବଂ ମୁଥା ଜାତୀୟ ଘାସ ରହିଥାଏ। ତ ଏଇ ତିନୋଟି ଯାକ ତିନୋଟି ଶ୍ରେଣୀୟ ଯୋଉ ତୃଣକ ଆମର ଧାନ ଚାଷରେ ଆମେ ପାଇଥାଉ। ଯୋଉ ସରୁପତ୍ରୀ ଅଛି, ସରୁପତ୍ରୀ ମଧ୍ୟରେ ସୁଆଁ, ଆମର କଙ୍କଡ଼ା ଘାସ, କାଉପଦିଆ, ଅଣମାଣ୍ଡିଆ ମଧ୍ୟ ହେଇଥାଏ। ଏବଂ ଚୌଡ଼ାପତ୍ରୀ କହିଲି, ଚୌଡ଼ାପତ୍ରୀ ମଧ୍ୟରେ ଲବଙ୍ଗୀ, ଜଳତଣ୍ଡୁଳ, କେଶଦୁରା, ସୁନସୁନିଆ ଶାଗ ପ୍ରମୁଖ ହୋଇଥାଏ। ଏବଂ ମୁଥା ଜାତୀୟ ଯେଉଁ ସବୁ ଘାସ ରହିଛି ସେଥିରେ ପେନ୍ଥି ଜୁଆଣି, ପାଣିଆପତ୍ରୀ, ଛତଜୁଆଣି ଏହିସବୁ ପ୍ରମୁଖ ଅଟନ୍ତି। ତ ଆମେ ଏଇ ଯେଉଁ ସବୁ ତିନି ପ୍ରକାରର ତୃଣକ ରହିଛି ତାହା ବିଭିନ୍ନ ଅବସ୍ଥାରେ ବିଭିନ୍ନ ପ୍ରକାର, ଯଦି ଜମିର ଯଦି ପାଣି ଯଦି ଜମିରେ ଜମି ରହୁଛି ସେଥିରେ ଆମର ସାଧାରଣତଃ ଆପଣ ଦେଖିବେ ଚୌଡ଼ାପତ୍ରୀ ଅଧିକ ହୋଇଥାଏ। ଯୋଉଠି ଟିକେ ଶୁଖିଲା ମାଟି ରହୁଛି, ଯୋଉଟା ବୁଣା ଧାନ କଲାବେଳେ ସେଥିରେ ଆମର ସରୁପତ୍ରୀ, ଯୋଉଟା ଘାସ ମୁଁ କହିଲି, ଯୋଉ ସୁଆଁ କଙ୍କଡ଼ା ଘାସ, ସେଗୁଡ଼ିକ ଅଧିକ ହୋଇଥାଏ।
0: ତେବେ ଏଇ ଯୋଉ ଧାନ ଫସଲରେ ଆମେ ଘାସ ନିୟନ୍ତ୍ରଣର ବିଭିନ୍ନ ଯୋଉ ପଦ୍ଧତି ମାନ ରହିଛି ସେଗୁଡ଼ା ସବୁ କଣ?
1: ଦେଖନ୍ତୁ, ମୁଁ କହିଲି ଯେ ବିଭିନ୍ନ ପଦ୍ଧତି ମାନ ଯୋଉ ସବୁ ଅଛି ସେଇ ପଦ୍ଧତିକୁ ଯଦି ଆମେ ଅବଲମ୍ବନ କରିବା ତାହେଲେ ଆମର ତୃଣକୁ ଆମେ ଭଲ ଭାବରେ ପରିଚାଳନା କରିବା। ତ ସେଥିରେ ପ୍ରଥମ ଯୋଉ ଉପାୟଟି ଆସୁଛି ତାହା ହେଉଛି ବାଳୁଙ୍ଗା ପ୍ରତିଦ୍ୱନ୍ଦ୍ୱୀ ଧାନ କିସମର ଚୟନ। ଯେତେବେଳେ ଆମେ କିସମ ଚୟନ କରୁଛନ୍ତି ସେତେବେଳେ ଆମେ ଏପରି କିସମ ଚୟନ କରିବା ଯାହାକି ବାଳୁଙ୍ଗା ସହିତ ପ୍ରତିଦ୍ୱନ୍ଦ୍ୱିତା ଠିକ୍ ଭାବରେ କରିପାରିବ। କାରଣ ଦେଖନ୍ତୁ, ଆପଣ ଯେତେବେଳେ ବାଳୁଙ୍ଗା କି ଅନାବନା ଘାସ ହେଉଛି ସେ କଣ କରୁଛି, ଆମେ ଯେଉଁ ଜିନିଷ ଧାନ ଫସଲକୁ ଦେବାକୁ ଚାହୁଁଛୁ ଯେମିତିକି ଆପଣଙ୍କର ଖାଦ୍ୟସାର ହଉ, ଜଳ ହଉ, ସୂର୍ଯ୍ୟକିରଣ ହଉ କିମ୍ବା ସ୍ଥାନ ହଉ, ସେସବୁ କଣ କରୁଛି, ସେଥିରେ ନେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ତ ଯଦି ଆମେ ପ୍ରତିଦ୍ୱନ୍ଦ୍ୱୀ କିସମର ଧାନ ଲଗେଇବା ତାହେଲେ ସେ ଯେଉଁ ବାଳୁଙ୍ଗାକୁ ଯେଉଁ ସୂର୍ଯ୍ୟକିରଣ ପାଇବାରେ ବାଧା ସୃଷ୍ଟି କରିବ ଏବଂ ଖାଦ୍ୟ ଏବଂ ଅନ୍ୟାନ୍ୟ ଦରକାରୀ ଜିନିଷରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ଏବଂ କରି ଏହାକୁ ବାଳୁଙ୍ଗା ମଧ୍ୟ ନିୟନ୍ତ୍ରଣ କରିଥାଏ। ସେଥିରେ ଆମେ ଦେଖିବା ଯଦି ବନ୍ଦନା, କଳିଙ୍ଗ ତିନି ଏହିସବୁ ଏଥିମଧ୍ୟରୁ ଅନ୍ୟତମ। ତାପରେ ଏଇ ତ ଗଲା ଗୋଟିଏ ଉପାୟ, ଆଉ ଗୋଟେ ଆମେ ଜଳ ନିୟନ୍ତ୍ରଣ କରି ମଧ୍ୟ ଆମେ ଅନାବନା ଘାସ ବା ବାଳୁଙ୍ଗାକୁ ଆମେ ଦମନ କରିପାରିବା। ଯଦି ଆମେ ଅଧିକ ପାଣି ମଡ଼ାଇ ଦେବା ତାହେଲେ ଯୋଉ ମୁଁ କହିଲି ଯେଉଁ ଜାଗାରେ ଟିକେ ଆମର ବୁଣା ଧାନ କରୁଛେ ସେ ସମୟରେ ଅଧିକ ଘାସ ହୋଇଥାଏ, ତ ଅଧିକ ଘାସକୁ ଆମେ ଅଧିକ ପାଣି ମଡ଼ାଇ ଦେଲେ ସେଗୁଡ଼ିକ ଅଙ୍କୁରିତ ହେବାରେ ବାଧା ଉପୁଜିଥାଏ। ଏମିତିକି ଆମେ ଯେତେବେଳେ ରାସାୟନିକ ତୃଣନାଶକର ବ୍ୟବହାର କରୁ ସେଥିରେ ମଧ୍ୟ କହୁ ଯେ ଜମିରେ ବତର ରହିଲେ ସେଥିରେ ଅଧିକରୁ ଅଧିକ ଘାସ ଦମନ କ୍ରିୟାରେ ସହାୟକ ହୋଇଥାଏ। ତାପରେ ଆମର ଯୋଉ ତୃତୀୟ ଉପାୟଟି ହେଉଛି ତାହା ହେଉଛି ଯାନ୍ତ୍ରିକ। ଯାନ୍ତ୍ରିକ ଉପାୟରେ ଆମେ ଦେଖିବା ଯେ ଖରାଟିଆ ଚାଷ କରି ଯଦି ମାଟି ଓଲଟ ପାଲଟ କରିଦେବା ସେଥିରେ ମଧ୍ୟ ବହୁତ ଗୁଡ଼ିଏ ଅନାବନା ଘାସ ସୂର୍ଯ୍ୟକିରଣରେ ଶୁଖିଯାଏ ଏବଂ ପରେ ବର୍ଷା ଜଳ ପାଇ ପଚିଯାଏ। ତ ଏଥିରେ ମଧ୍ୟ ଆମେ କିଛି ପରିମାଣରେ ଆମେ ଅନାବନା ଘାସ ନିୟନ୍ତ୍ରଣ କରିପାରିବା। ଏହା ଛଡ଼ା ଘାସ ମାରିବା ଯନ୍ତ୍ର ମଧ୍ୟ ଆମେ ଯେତେବେଳେ ମୁଖ୍ୟ ଜମିରେ ଫସଲ ଥିବ ସେତେବେଳେ ମଧ୍ୟ ଧାଡ଼ିକୁ ଧାଡ଼ି ବ୍ୟବଧାନ ଦେଖି ସେହି ସମୟରେ ଆମେ ଘାସ ମାରିବା ଯନ୍ତ୍ର ଠିକ୍ ଭାବରେ ଚଲେଇ ପାରିବା, ତାହେଲେ ଘାସ ନିୟନ୍ତ୍ରଣ ହୋଇପାରିବ। ତା ଛଡ଼ା ଆମର ହାତରେ ଘାସ ବାଛିବା କି ଦାଆରେ କାଟିବା ଏଭଳି ମଧ୍ୟ ଉପାୟ ଆମେ ଅବଲମ୍ବନ କରିପାରିବୁ। ଶେଷରେ ମୁଁ ଗୋଟିଏ ଜିନିଷ କହିବି ଯେ ଯୋଉଟା ଚାଷୀ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ବେଶ ଆଦୃତ ତାହା ହେଉଛି ଆମର ରାସାୟନିକ ତୃଣନାଶକ ପ୍ରଣାଳୀ। ତ ସେଥିରେ ଆମର ଏହି ପଦ୍ଧତିଟି ବହୁତ ସରଳ ପଦ୍ଧତି ଏବଂ ପ୍ରାୟ ଚାଷୀ ଭାଇମାନେ ଭାଇ ଓ ଭଉଣୀମାନେ ଏହାକୁ ଅବଲମ୍ବନ କରିଥାନ୍ତି। ଏହାଦ୍ୱାରା ବିଭିନ୍ନ ପ୍ରକାର ବାଳୁଙ୍ଗା ବା ଅନାବନା ଘାସ ମଧ୍ୟ ଦମନ ହୋଇଥାଏ।
0: ଘାସ ନିୟନ୍ତ୍ରଣରେ ଆମେ ଯେତେବେଳେ ତୃଣକ ପରିଚାଳନା କରୁଛେ ତେବେ ଆମେ କି କି ସାବଧାନତା ଅବଲମ୍ବନ କରିବାକୁ ପଡିବ?
1: ଦେଖନ୍ତୁ, ରାସାୟନିକ ତୃଣନାଶକ ବ୍ୟବହାର ସମୟରେ ଆମକୁ ଯଥେଷ୍ଟ ସତର୍କତା ଏବଂ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ। ପ୍ରାୟତଃ ତୃଣନାଶକ ଆମର ବିପଜ୍ଜନକ ଅଟେ, ତେଣୁ ଏହାକୁ ସବୁ ଠିକ୍ ଭାବରେ ବ୍ୟବହାର କରିବା ଉଚିତ। ବ୍ୟବହାର ପୂର୍ବରୁ ଯୋଉ ବୋତଲ କିମ୍ବା ପ୍ୟାକେଟରେ ଲେଖାଥିବା ଲେବୁଲକୁ ଭଲ ଭାବରେ ପଢିବା ଦରକାର। ଲେବୁଲରେ ଲେଖା ହେଇଥିବା ସମୟସୀମା ମଧ୍ୟରେ ହିଁ ତୃଣନାଶକକୁ ବ୍ୟବହାର କରିବା ଦରକାର ଏବଂ ତୃଣନାଶକର ପ୍ରୟୋଗ ଠାରୁ ଅମଳ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖିବା ଦରକାର। ଏବଂ ଆଗରୁ ଯଦି ଆପଣ ତୃଣନାଶକ କୌଣସି ସେହି ଔଷଧର ବ୍ୟବହାର ନ କରିଥିବେ ତାହାକୁ ଭଲ ଭାବରେ ତାର ନିର୍ଦ୍ଦେଶନାମା କିମ୍ବା ରାସାୟନିକ ପତ୍ରିକାକୁ ଭଲ ଭାବରେ ପଢ଼ନ୍ତୁ। ଏବଂ ରାସାୟନିକ ତୃଣନାଶକ ବ୍ୟବହାର ସମୟରେ ସମସ୍ତ ସୁରକ୍ଷା ସରଞ୍ଜାମ ଯେମିତି ଆମର ଚଷମା, ଗ୍ଲୋଭ୍ସ, ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ। ଏବଂ ନିକଟବର୍ତ୍ତୀ ଫସଲ ଯଦି ଅଲଗା ଫସଲ ଥିବ ତାହା ଯେମିତି ତୃଣନାଶକ ସିଞ୍ଚନ ଜନିତ କ୍ଷୟକ୍ଷତିରୁ ସୁରକ୍ଷିତ ରହିବ ତା ପ୍ରତି ମଧ୍ୟ ସତର୍କ ହେବା ଦରକାର। ଏବଂ ଯୋଉ ରାସାୟନିକ ତୃଣନାଶକ ବାଛିବା ପୂର୍ବରୁ ତୃଣର ପ୍ରକାର ଭେଦକୁ ଭଲ ଭାବରେ ଜାଣି ରଖିବା ଦରକାର। କାରଣ ସେହି ଅନୁଯାୟୀ ଆମେ କଣ କରିବା, ଯଦି ସରୁପତ୍ରୀ ଅଛି କିମ୍ବା ଚୌଡ଼ାପତ୍ରୀ ଅଛି କିମ୍ବା ମୁଥା ଜାତୀୟ ଅନାବନା ଘାସ ଅଛନ୍ତି, ତ ସେହି ଅନୁଯାୟୀ ଆମେ ତୃଣନାଶକର ପ୍ରୟୋଗ କରିବା ଦରକାର। ଏବଂ ତୃଣନାଶକ ବ୍ୟବହାର ପୂର୍ବରୁ ବା ପରେ ସିଞ୍ଚନ ଯନ୍ତ୍ରକୁ ଭଲ ଭାବରେ ଧୋଇ ନିଅନ୍ତୁ ଏବଂ ତୃଣନାଶକର ପ୍ରୟୋଗ ପାଇଁ ଅଲଗା ସିଞ୍ଚନ ଯନ୍ତ୍ର ବ୍ୟବହାର କଲେ ବହୁତ ଭଲ ହେବ। ଏବଂ ପ୍ରଥମେ ତୃଣନାଶକ ପ୍ରୟୋଗ କରିବା ପୂର୍ବରୁ ଖାଲି ଜଳ ସିଞ୍ଚନ କରି ପ୍ରତି ୟୁନିଟ୍ ପିଛା କେତେ ଜଳ

0: ଲାଗିବ ତାହା ସ୍ଥିର କରି ତାପରେ ତୃଣନାଶକ ମିଶାଇ ବ୍ୟବହାର କରନ୍ତୁ।
1: ସାର୍ ଯେମିତି ଆପଣ ତୃଣନାଶକ ତ ଆମେ ଯେତେବେଳେ ଧାନ ଗଛଟି ହେଇଯାଇଥିବ ସେତେବେଳେ ଆମେ ବାଳୁଙ୍ଗା ନିୟନ୍ତ୍ରଣ କରିବା ବା ଯୋଉ ଅନାବନା ଘାସକୁ ନିୟନ୍ତ୍ରଣ କରିବା, ତେବେ ପ୍ରଥମେ ଆମେ ଚିନ୍ତା କରିବା ଯେ ଆମେ ଯଦି ବିହନ ବିଶୋଧନକୁ ଠିକ ଭାବରେ କରିଥିବା କିମ୍ବା ଜମିଟିକୁ ଯଦି ଆମେ ଠିକ ଭାବରେ ପ୍ରସ୍ତୁତ କରିଥିବା ତାହେଲେ ଆମେ ବାଳୁଙ୍ଗା ନିୟନ୍ତ୍ରଣରେ ଆମେ କିଛି ମାତ୍ରାରେ ଆମେ ରକ୍ଷା ପାଇପାରିବା। ଏଇ ସମ୍ପର୍କରେ ଆପଣ କଣ କହିବେ?
0: ଦେଖନ୍ତୁ, ଆମେ ଯଦି ପ୍ରଥମେ ବୁଣା ଧାନ କଥା କହିବି, ଆମର ଗୋଟେ ଇଂରାଜୀରେ ଗୋଟିଏ ଜିନିଷ ଅଛି ଷ୍ଟେଲ ସିଡ୍ ବେଡ୍। ଷ୍ଟେଲ ସିଡ୍ ବେଡ୍ରେ ଆମେ କ'ଣ କରୁ, ଜମି ପ୍ରସ୍ତୁତ କରିଦେଉ। ଜମି ପ୍ରସ୍ତୁତ କରି ଜମିରେ ବତର ଥିବ, ଆମେ ଜମିଟିକୁ ଛାଡ଼ିଦେବା, ସେଥିରେ ବୁଣିବା ନାହିଁ। ତ ତାକୁ ଯଦି 7-15 ଦିନ ପର୍ଯ୍ୟନ୍ତ ଛାଡ଼ିଦେବା, ସେଥିରେ ଆମର କ'ଣ ହବ ନା ଅନାବନା ଘାସ ସବୁ ଆସିବ। ସେଇ ଅନାବନା ଘାସ ଆସିଲା ପରେ 15 ଦିନ ପରେ ଆମେ କ'ଣ କରିବା, ତାକୁ ମାରିକି ମାଟିରେ ମିଶାଇଦେବା। ସେମିତି କଲେ ବହୁତ ପରିମାଣରେ ଆମେ ଯୋଉ କହୁ ଯେ ମାଟିରେ ଯେଉଁ ସବୁ ତୃଣକର ମଞ୍ଜି ଅଛି, ଅନାବନା ଘାସର ମଞ୍ଜି ଅଛି, ସେ ମଞ୍ଜି ଗୁଡ଼ିକ ନଷ୍ଟ ହୋଇଯିବ। ତ ଏହିପରି ଭାବରେ ଆମେ ଯଦି ଥରେ 2 ଥର କରିବା ତାହେଲେ ବହୁତ ପରିମାଣରେ ଆମର ଯୋଉ ତୃଣକ ଅଛି, ଅନାବନା ଘାସ ବା ବାଳୁଙ୍ଗା ଅଛି, ତାହା ମଧ୍ୟ ଆମର ଯେତେବେଳେ ଫସଲ ରହିବ ସେ ସମୟରେ କମ୍ ଆସିବ। ତା ଛଡ଼ା ଆମର ଯେଉଁ ସମନ୍ୱିତ ବାଳୁଙ୍ଗା ନିୟନ୍ତ୍ରଣ ଅଛି, ତାକୁ ମଧ୍ୟ ଆମେ ଯଦି ଠିକ୍ ଭାବରେ କରିପାରିବା ସେଥିରେ ମଧ୍ୟ ଆମେ ସୁଫଳ ପାଇପାରିବା। ଦେଖନ୍ତୁ, ପ୍ରଥମେ ଗଛ ଯଦି ଠିକ୍ ଭାବରେ ତାର ପୋଷକ ତତ୍ତ୍ୱ ପାଇ, ଜଳ ପାଇ ଯଦି ବଢ଼ିପାରିଲା, ତାହେଲେ କ'ଣ ହବ ନା ଯେଉଁ ସବୁ ତୃଣକ ଅଛି, ଯାହା ଅନାବନା ଘାସର ମଞ୍ଜି ଅଛି, ସେଗୁଡ଼ିକ ଅଙ୍କୁରୋଦ୍ଗମ ହୋଇ ବଢ଼ିବାରେ ବାଧା ସୃଷ୍ଟି ହବ। ସେଥିରେ ଯଦି ବାଧା ସୃଷ୍ଟି ହବ ତାହେଲେ କ'ଣ ହବ ନା ସେଗୁଡ଼ିକ ଏତେ ଭଲ ଭାବରେ ବଢ଼ିପାରିବ ନାହିଁ। ପ୍ରଥମେ ଯଦି ଧାନ ଗଛଟି ଭଲ ଭାବରେ ବଢ଼ିଯିବ ତାହେଲେ ସେଥିରେ ମଧ୍ୟ ଆମର ବାଳୁଙ୍ଗାକୁ ନିୟନ୍ତ୍ରଣ କରିପାରିବ।
1: ଯେତେବେଳେ ଆମେ ଏଇ ବାଳୁଙ୍ଗାକୁ ନିୟନ୍ତ୍ରଣ କରିବାକୁ ହେଲେ ବା ଏଇ ଯୋଉ ଅନାବନା ଘାସକୁ ଯୋଉ ନିୟନ୍ତ୍ରଣ କରିବାକୁ ହେଲେ ଆମେ ଯେ ସମନ୍ୱିତ ଉପାୟ ହଉ ବା ଜୈବିକ ପଦ୍ଧତିରେ ହଉ, ଆମେ ଯେତେବେଳେ ତାକୁ ନିୟନ୍ତ୍ରଣ କରୁଛେ ସେତେବେଳେ ଯୋଉ ଧାନ ଫସଲଟି ସେଥିରେ କିଛି ବାଧାପ୍ରାପ୍ତ ହୁଏ କି
0: ନାହିଁ? ସେଥିରେ କିଛି ବାଧାପ୍ରାପ୍ତ ହବନି, ସେଥିରେ କିଛି ହବ ନାହିଁ। କିନ୍ତୁ ଆମେ ସମନ୍ୱିତ ଉପାୟଟି ବ୍ୟବହାର କଲେ କ'ଣ ହବ, ଯୋଉ ମାଟିର ଯୋଉ ଭୌତିକ, ରାସାୟନିକ, ଜୈବିକ ଗୁଣଗୁଡ଼ିକ ଅଛି ସେଗୁଡ଼ିକ ଏତେ ପ୍ରଭାବିତ ହେବ ନାହିଁ। ଯୋଉଗୁଡ଼ିକ ଆମର ରାସାୟନିକ ପଦ୍ଧତି ଆମର ଯେଉଁ ଅଛି, ତାହା ଚାଷୀ ଭାଇମାନଙ୍କ ମଧ୍ୟରେ ବହୁତ କମ୍ ଖର୍ଚ୍ଚରେ ଏବଂ କମ୍ ପରିଶ୍ରମରେ ସେମାନେ ଘାସ ନିୟନ୍ତ୍ରଣ କରିପାରିଥାନ୍ତି। କିନ୍ତୁ ଏହାଦ୍ୱାରା ଅମଳ ମଧ୍ୟ ବଢ଼ିଥାଏ। କିନ୍ତୁ ଏଥିରେ ଅତ୍ୟଧିକ ବ୍ୟବହାର ଯୋଗୁଁ, ଯେମିତି ମୁଁ କହିଲି, ମାଟିର ଭୌତିକ, ରାସାୟନିକ ଏବଂ ଜୈବିକ ଗୁଣଗୁଡ଼ିକ ପ୍ରଭାବିତ ହୋଇଥାଏ। ସେଥିପାଇଁ ସମନ୍ୱିତ ଘାସ ନିୟନ୍ତ୍ରଣ ହିଁ ସର୍ବୋତ୍କୃଷ୍ଟ ଅଟେ ଏବଂ ମାଟିର ସମସ୍ତ ଗୁଣ ମଧ୍ୟ ବଜାୟ ରହିଥାଏ ଏବଂ ଉତ୍ପାଦନ କ୍ଷମତା ମଧ୍ୟ ହାରାହାରି ବଢ଼ିଥାଏ। ତ ଏହିସବୁ ବିଭିନ୍ନ ପ୍ରକାର ପଦ୍ଧତି ଯେଉଁ ଅଛି ଆମର ଘାସ ନିୟନ୍ତ୍ରଣ ପଦ୍ଧତି, ସେଗୁଡ଼ିକ ବୈଜ୍ଞାନିକ ପ୍ରଣାଳୀରେ ଯୁକ୍ତ କରି ଅଥବା ଅନୁସରଣ କରି ଆମେ ଯଦି ଧାନ ଫସଲରେ ପ୍ରୟୋଗ କରିବା ତାହେଲେ ଆମର ଘାସ ନିୟନ୍ତ୍ରଣ କରାଯାଇପାରିବ। ଯଦି ଆମେ ଯାନ୍ତ୍ରିକ ପ୍ରଣାଳୀ ସହିତ, ଯାନ୍ତ୍ରିକ ଦମନ ପ୍ରଣାଳୀ ସହିତ ଆମେ ଯଦି ହାତରେ ଘାସ ବାଛିବା କିମ୍ବା ପ୍ରଥମେ ଧର ରାସାୟନିକ ପଦ୍ଧତି ଅବଲମ୍ବନ କରି ତାପରେ ଯାନ୍ତ୍ରିକ ପ୍ରଣାଳୀରେ ଅନାବନା ଘାସ ଅଛି ତାକୁ ମଧ୍ୟ ଆମେ ସଫଳତାର ସହିତ ଦମନ କରିପାରିବା।
1: ସାର୍, ଏବେ ତ ଆମର ଜାଣିଛେ ଯେ ଜୁଲାଇ ମାସ ଚାଲିଛି ଆଉ ବର୍ଷା ଦିନ ବର୍ତ୍ତମାନ ଚାଲିଛି, ପାଣିର ସମସ୍ୟା ବହୁତ ଅଛି। କାରଣ ପାଣି ବହୁତ ହେଲେ ଆମର ଫସଲଟି ନଷ୍ଟ ହୋଇଯାଏ, ପାଣି କମ୍ ହେଲେ ମଧ୍ୟ ଫସଲଟି ନଷ୍ଟ ହୋଇଯାଏ। ତେଣୁ ଏହି ସମୟରେ ଆମେ ଏଇ ଯୋଉ ଅନାବନା ଘାସକୁ କିଭଳି ଭାବରେ ନିୟନ୍ତ୍ରଣ କରିବା?
0: ଦେଖନ୍ତୁ, ମୁଁ ପ୍ରଥମରୁ କହିଛି ଯେ ଯଦି ଆପଣ ରୁଆ ଧାନ କରୁଛନ୍ତି ଆଉ ବୁଣା ଧାନ କରୁଛନ୍ତି, ତ ସେଥିରେ ଆମର ବିଭିନ୍ନ ପ୍ରକାର ଉପାୟ ଆମର ଅବଲମ୍ବନ କରିପାରିବା। ତ ରୁଆ ଧାନ କଲେ ଆମର ସାଧାରଣତଃ ଆପଣ ଦେଖିବେ ଚୌଡ଼ାପତ୍ରୀ ଘାସ, ଚୌଡ଼ାପତ୍ରୀ ବାଳୁଙ୍ଗା ଗୁଡ଼ିକ ଅଧିକ ହୋଇଥାଏ। ତ ତାକୁ ଦମନ କରିବା ପାଇଁକା ଆମେ ଯେମିତି କହିଲେ ଆମର ବିଭିନ୍ନ ପ୍ରତିଯୋଗୀମୂଳକ କିସମର ଚୟନ କରିପାରିବା, ଯାନ୍ତ୍ରିକ ଉପାୟ ମଧ୍ୟ କରିପାରିବା, ଜଳମୁଡ଼ାଇ ମଧ୍ୟ ଆମେ ବିଭିନ୍ନ ପ୍ରକାର ଅନାବନା ଘାସକୁ ଆମେ ନଷ୍ଟ କରିପାରିବା, ଯେଉଁଟାକି ଆମ ବୁଣା ଧାନରେ କରିପାରିବା, ଏବଂ ସମନ୍ୱିତ ପ୍ରଣାଳୀରେ ମଧ୍ୟ ଆମେ କରିପାରିବା। ଯଦି ଆପଣ ଦେଖିବେ ରାସାୟନିକ ଉପାୟରେ ଯଦି ଆମେ କରିବାକୁ ଚାହିଁବା, ଯୋଉଟା କି ଚାଷୀ ଭାଇଙ୍କ ମଧ୍ୟରେ ବେଶ ଆଦୃତ, ସେଥିରେ ଆମେ ପ୍ରେଟିଲା କ୍ଲୋର, ବୁଣା ଧାନ କଥା କହୁଛି, ସେଥିରେ ଆମେ ପ୍ରେଟିଲା କ୍ଲୋର, ପାଇରାଜ ସଲଫ୍ୟୁରନ, ବିସ୍ପାଇରିବାକ୍ ସୋଡିୟମ ଏଗୁଡ଼ିକର ମଧ୍ୟ ବ୍ୟବହାର କରିପାରିବା। ଏବଂ ରୁଆ ଧାନରେ ଆମେ ମଧ୍ୟ ସେହିପରି ମେଟ ସଲଫ୍ୟୁରନ ମିଥାଇଲ ପ୍ଲସ କ୍ଲୋରିମିରନ ଇଥାଇଲ, ସେଟା ଗୋଟେ ଭଲ ରାସାୟନିକ ତୃଣନାଶକ ଏବଂ ବହୁତ କମ୍ ପରିମାଣର ଦରକାର ପଡ଼େ, ଏବଂ ପାଇରାଜ ସଲଫ୍ୟୁରନ ଇଥାଇଲ, ବିସ୍ପାଇରିବାକ୍ ସୋଡିୟମ ଏଗୁଡ଼ିକ ମଧ୍ୟ ଆମେ ବ୍ୟବହାର କରିପାରିବା।
1: ତେବେ ସାର୍, ଆମେ ତ କଥା ହେବା, ପୁଣି ଥରେ ଆମେ ଏଇଠି ଆମ ଭାଇ ଭଉଣୀଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 FM। ତେବେ ସାର୍, ଆମେ କଥା ହଉଥିଲେ ଆମର ଧାନ ଚାଷରେ ସମନ୍ୱିତ ତୃଣକ ପରିଚାଳନା ସମ୍ପର୍କରେ। ତେବେ ଆମେ ଯେତେବେଳେ ସମନ୍ୱିତ ପରିଚାଳନା କଥା ଆଲୋଚନା କରୁଛେ ବା ଯୋଉ ଅନାବନା ଘାସ ସମ୍ପର୍କରେ ଆଲୋଚନା କରୁଛେ, ତେବେ ଏଇ ଯୋଉ ସମନ୍ୱିତ ବାଳୁଙ୍ଗା ନିୟନ୍ତ୍ରଣ କହିଲେ ଆମେ କଣ ବୁଝିବା ଏବଂ ଏହା ଧାନ ଫସଲରେ ଗୁରୁତ୍ୱ କଣ ରହିଛି?
0: ଦେଖନ୍ତୁ, ମୁଁ ଯେମିତି କହିଲି ଯେ ବିଭିନ୍ନ ପ୍ରକାର ଆମର ଯେଉଁ ପଦ୍ଧତି ଅଛି, ସେ ପଦ୍ଧତିକୁ ବୈଜ୍ଞାନିକ ପ୍ରଣାଳୀରେ ଆମେ ଯଦି ମିଶେଇ ଦେଖିବା ତାହେଲେ ଆମର ଧାନ ଫସଲରେ ଆମର ଅନାବନା ଘାସକୁ ଆମେ ଦମନ କରିପାରିବା। ଏବଂ ଏଠି ମୁଁ ଗୋଟେ ଜିନିଷ କହିବି ଯେ ଯୋଉ ସମନ୍ୱିତ ତୃଣକ ପରିଚାଳନା, ଯେପରିକି ମୁଁ ଆଗରୁ କହିଲି ଆମେ ଯାନ୍ତ୍ରିକ ଦମନ ପ୍ରଣାଳୀ ସହିତ ହାତରେ ବାଛିବା କିମ୍ବା ରାସାୟନିକ

0: ପଦ୍ଧତି ସହିତ ଯାନ୍ତ୍ରିକ ପ୍ରଣାଳୀ ଏବଂ କିମ୍ବା ରାସାୟନିକ ପଦ୍ଧତି ସହିତ ଘାସ ବାଛିବା, ଏଗୁଡ଼ିକ ସମନ୍ୱିତ ବିଭିନ୍ନ ପ୍ରକାରର ସମନ୍ୱିତ ବାଳୁଙ୍ଗା ନିୟନ୍ତ୍ରଣ ପ୍ରକ୍ରିୟା ଅଛି, କିନ୍ତୁ ସେଗୁଡ଼ିକ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ପାଇଁ ଭିନ୍ନ ଭିନ୍ନ ମଧ୍ୟ ହୋଇଥାଇପାରେ। ସେଥିପାଇଁ ଘାସ ନିୟନ୍ତ୍ରଣର ବିଭିନ୍ନ ପଦ୍ଧତିକୁ ଆମେ କରିବା, ସେ ପଦ୍ଧତି ଆମର କେଉଁଭଳି ଭାବରେ ଆମେ ବ୍ୟବହାର କରୁଛେ, ଅମଳ ଉପରେ ଏହାର କ'ଣ ପ୍ରଭାବ ରହୁଛି, ଚାଷୀକୁ କିପରି ଭାବରେ ଲାଭ ଦେଉଛି, ଏଗୁଡ଼ିକ ସବୁ ଆଖି ଆଗରେ ରଖି ଆମେ ସେହି ବ୍ୟବସ୍ଥା ଗ୍ରହଣ କରିବା।
1: ତେବେ ଏଇ ଯେ ସମନ୍ୱିତ ଉପାୟରେ ଯଦି ଆମେ ଅନାବନା ଘାସକୁ ପରିଚାଳନା କରୁଛେ, ତାପରେ ନିହାତି ପକ୍ଷେ ତ ଅମଳଟି ଆମର ଭଲ ହବ। ତେବେ ଚାଷୀ ଭାଇମାନେ କେମିତି ଅଧିକ ଅମଳ ପାଇପାରିବା, ତାଙ୍କର ଅମଳର ଚାବିକାଠିଟି କ'ଣ ସାର୍?
0: ଦେଖନ୍ତୁ, ମୁଁ ଯେତେବେଳେ ପ୍ରଥମରୁ କହିଲି ଯେ ରୁଆ ଧାନ ଆଉ ବୁଣା ଧାନ, ରୁଆ ଧାନରେ ଆମର ଅଧିକ ଅମଳ ହେଉଛି, କିନ୍ତୁ ବୁଣା ଧାନରେ ଆମର ଅମଳ ଏତେ ହେଇପାରୁନାହିଁ। ତାର ପ୍ରମୁଖ କାରଣଟି ହେଉଛି ଆମର ବାଳୁଙ୍ଗା। ଆମେ ଯଦି ଭଲ ଭାବରେ ବାଳୁଙ୍ଗାକୁ ନିୟନ୍ତ୍ରଣ କରିପାରିବା, ତାହେଲେ ଆମ ରୁଆ ଧାନ ସମକକ୍ଷ ଆମେ ମଧ୍ୟ ଅମଳ ପାଇପାରିବା। କିନ୍ତୁ ରୁଆ ଧାନରେ ଦେଖନ୍ତୁ, ଆମ ପ୍ରଥମରୁ ବହୁତ ଗୁଡ଼ିଏ ଜିନିଷ କହିଲି, ଯେପରି ପାଣି ଅଧିକା ଦରକାର ପଡିବ, କାଦୁଅ କରିବାକୁ ପଡିବ, ଅଧିକ ଲୋକ ଦରକାର ସବୁ କାମ ଗୁଡ଼ିକ କରିବା ପାଇଁକା, ଏବଂ ଏହା ପରିବେଶ ପାଇଁ ମଧ୍ୟ ଅନୁକୂଳ ନୁହେଁ। ଖାଲି ଆମର ଗୋଟିଏ ଜିନିଷ ରହୁଛି ଯେଉଁଟାକି ଅମଳ ଅଧିକା ହେଉଛି। ବୁଣା ଧାନ କଲେ ଯଦି ଏହିସବୁ ଅସୁବିଧା ଗୁଡ଼ିକ ଆମର ଆମେ ଏଡ଼େଇ ଦେଇପାରିବା, ଆମେ ଅମଳ ମଧ୍ୟ ଯଦି ବଢ଼େଇ ଦେଇପାରିବା ଆମର ତୃଣକକୁ ନିୟନ୍ତ୍ରଣ କରି, ତାହେଲେ ଆମେ ବୁଣା ଧାନକୁ କରିବା। ଏବଂ ବୁଣା ଧାନରେ ଆମର ତୃଣକକୁ ନାଶ କରିବା ପାଇଁ ବା ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦ୍ଧତି ଯାହା ମୁଁ ସବୁ କହିଲି, ଆଉ ସେଥିମଧ୍ୟରୁ ସମନ୍ୱିତ ବାଳୁଙ୍ଗା ନିୟନ୍ତ୍ରଣ ଯେଉଁ ପରିଚାଳନାଟି କହିଲି, ସେହିପରି ଭାବରେ କଲେ ଚାଷୀ ଭାଇମାନେ ଅଧିକ ଅମଳ କରିପାରିବେ ଏବଂ ରୁଆ ଧାନରେ ଯେଉଁ ସବୁ ଖର୍ଚ୍ଚ ହେଉଛି ସେ ଖର୍ଚ୍ଚକୁ କମ୍ କରି ଲାଭବାନ ମଧ୍ୟ ହୋଇପାରିବେ। ଆଉ ଗୋଟେ ଜିନିଷ ଦେଖନ୍ତୁ, ଯେତେବେଳେ ଆମେ ସମନ୍ୱିତ ବାଳୁଙ୍ଗା ନିୟନ୍ତ୍ରଣ କହୁଛୁ, ସେଥିରେ ଆମର ଗୋଟେ ଜିନିଷ ରହୁଛି, ଯେତେବେଳେ ଆମେ ସାର ବ୍ୟବହାର କରୁଛୁ, ରାସାୟନିକ ସାର ଉପରେ ବିଶେଷ କରି ଆମେ ନିର୍ଭରଶୀଳ ନ ହୋଇ ଯଦି ଆମେ ଜୈବିକ ସାର ଉପରେ ନିର୍ଭରଶୀଳ ହେବା, ତାହେଲେ ମଧ୍ୟ ଆମର ସେଥିରେ ଆମର ଯେଉଁ ତୃଣକ ଅଛି, ଅନାବନା ଘାସ ଅଛି, ତାର ପରିମାଣ ମଧ୍ୟ କମ୍ ହେବାର ଯଥେଷ୍ଟ ସମ୍ଭାବନା ଅଛି। କାରଣ ଦେଖନ୍ତୁ, ଏଠି ଯବକ୍ଷାରଜାନ ଯେତେବେଳେ ଆମେ ରାସାୟନିକ ସାର ରୂପରେ ବ୍ୟବହାର କରୁଛେ, ସେତେବେଳେ ଆମର ଏଇ ଯେଉଁ ଅନାବନା ଘାସ ଅଛି ବାଳୁଙ୍ଗା, ସାଧାରଣତଃ ଆମର ସରୁପତ୍ରୀ ଘାସ ଗୁଡ଼ିକ ଅଧିକ ପରିମାଣରେ ହୋଇଥାଏ। ତ ସେଥିରେ ଆମେ ଯଦି ଆମର ଜୈବିକ ପଦ୍ଧତିରେ ଆମେ ଯେଉଁ ସବୁ ସାରମାନ ବ୍ୟବହାର କରିବା, ତାହେଲେ ଏହିସବୁ ତୃଣକ ବା ବାଳୁଙ୍ଗା ମଧ୍ୟ ନିୟନ୍ତ୍ରଣକୁ ଆସିଥାଏ। ଏବଂ ବାକି ଯେଉଁ ସମନ୍ୱିତ ବାଳୁଙ୍ଗା ନିୟନ୍ତ୍ରଣ ପଦ୍ଧତି ଅଛି, ତାହା ମଧ୍ୟ ସୁଚାରୁ ରୂପେ ଆମେ ତୁଲାଇ ଆମେ ବାଳୁଙ୍ଗାକୁ ନିୟନ୍ତ୍ରଣ କରିପାରିବା।
1: ସତରେ ସାର୍, ଆମେ ସବୁବେଳେ ଚାଷୀ ଭାଇ ଭଉଣୀମାନଙ୍କୁ ବା ଆମର ବିଶେଷଜ୍ଞଙ୍କ ମାଧ୍ୟମରେ ବୁଝେଇ କହୁଛୁ ଯେ ସବୁବେଳେ ସେମାନେ ରାସାୟନିକ ପଦ୍ଧତିକୁ ଯଦି ଗ୍ରହଣ କରିବେ, ତେବେ ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ କରିବେ। ଆଉ ବିଶେଷ ଭାବରେ ଆମ ସରକାର ମଧ୍ୟ ଚେଷ୍ଟା କରୁଛନ୍ତି ଯେ କେମିତି ସେମାନେ ଜୈବିକ ପଦ୍ଧତିକୁ ଆପଣେଇବେ, ଜୈବିକ ସାରକୁ ଆପଣେଇବେ, ଯାହାଦ୍ୱାରା କି ଫସଲ ଭଲ ହବ, ମାଟିଟି ଆମର ସୁରକ୍ଷିତ ରହିବ, ଆଉ ଆମ ପରିବେଶ ମଧ୍ୟ ସୁରକ୍ଷିତ ରହିବ। ତେବେ ଆପଣଙ୍କ ମତରେ ଯଦି ଚାଷୀ ଭାଇ ଭଉଣୀମାନେ ଜୈବିକ ପଦ୍ଧତିକୁ ଆପଣେଇବେ ବା ଜୈବିକ ସାରକୁ ଆପଣେଇବେ, ଆମର ବିହନ ଗୁଡିକ ସେମାନେ ଜୈବିକ ପଦ୍ଧତିରେ ବିଶୋଧନ କରିବେ, ତେବେ ନିହାତି ପକ୍ଷେ ସେମାନେ ଲାଭବାନ ହେଇପାରିବେ କି?
0: ନିଶ୍ଚିତ ରୂପେ ଲାଭବାନ ହୋଇପାରିବେ। ସେଗୁଡିକ ଆମର ଯୋଉ ଫସଲ ହବ, ଫସଲର ଗୁଣମାନ ଏବଂ ଅମଳ ମଧ୍ୟ ବଢିପାରିବ।
1: ଯା ହଉ ସାର, ଆପଣ ଆମ କୋଠଘରକୁ ଆସିଲେ, ଏ ସମ୍ପର୍କରେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଅବଗତ କରାଇଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ, ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଆଲୋଚନାଟି ବହୁତ ସୁନ୍ଦର ଲାଗିଲା ସୁଧା। ବାସ୍ତବରେ ଆମେ ତ ସହଜେ ସବୁ ଆମେ ସମସ୍ତେ ଧାନ ଚାଷ କରୁଛେ, ଆଉ ନିଶ୍ଚିତ ଭାବରେ ତୃଣକ ପରିଚାଳନା ସମସ୍ତେ ବାଟ ଗୁଡ଼ିକ ଜାଣିଗଲେ। ସୁନ୍ଦର ଭାବରେ ଧାନ ଚାଷରେ ହେଉଥିବା ତୃଣକ ପରିଚାଳନା କରିକି ଭଲ ଭାବରେ ଧାନ ଫସଲ ଅମଳ କରି ବିକ୍ରି ବଟା କରି ଲାଭବାନ ହୁଅନ୍ତୁ।
1: ଏ ବାପା ଭଜନୀ,
3: ଆଜ୍ଞା,
1: କଣ ଜଗାନାଙ୍କ କଥାକୁ ହେଜ କଲୁଟି?
3: ବୁଝିଲି, ଖାଲି କଣ ବୁଝିଲି, ଲେଖିକି ରଖିଛି। ଆଜି ଯାହା ଯାହା ଆଲୋଚନା ହେଲା ସବୁ ଲେଖିକି ରଖିଛି, ତାକୁ କାମରେ ଲଗେଇବି।
1: ତେବେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ନବା ସରକାରଙ୍କ ଆଉ ଗୋଟିଏ ବିଜ୍ଞାପନ
3: ନବା।
1: ହଉ, ବିଜ୍ଞାପନ ତ ନେଲେ, ହେଲେ ଜଗାନା, ଏ ଭଜନୀ, ଏବେ ତ ବର୍ଷା ହଉଛି, ଆମେ ଏଇଠି ଆମ ଶ୍ରୋତା ବନ୍ଧୁ ମାନଙ୍କୁ କହି ରଖିବା ଯେ ସେମାନେ ବର୍ଷା ଦିନେ ବିଶେଷ ଭାବରେ ଟିକେ ସତର୍କ ହେଇ ଚଳିବେ, କାରଣ ବର୍ଷାରେ ଓଦା ହେଇଗଲେ ଜ୍ୱର ଥଣ୍ଡା ଲାଗି ରହିବ। ତେଣୁ ଆମେ ଯେତେବେଳେ ବାହାରକୁ ଯାଉଛେ, ସାଙ୍ଗରେ ଛତାଟିଏ ନବାକୁ କେବେ ହେଲେ ଭୁଲିବା ନାହିଁ। କଣ କହୁଛୁ?
3: ଏକଦମ ଠିକ କଥା, ନିଜ ଦେହ ପାଇଁ ଯତ୍ନ ନବା ଏବଂ ଚାଷବାସକୁ ଆଗେଇ ଯିବା। ହେଲେ ସୁଧାପା, ଗପୁ ଗପୁ ଏତେ ବିଳମ୍ବ ହେଇଗଲାଣି, ଚାଲ ଘରକୁ ଯିବା।
1: ନିଶ୍ଚିତ ଯିବା। ତେବେ ଉଠିବା ପୂର୍ବରୁ ଆମେ ଏଇଠି ଆମ ଭାଇ ଭଉଣୀଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ଆମର ଠିକଣା ହେଉଛି କିଷାନ ବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନକୋଡ ହେଉଛି 752001। ତେବେ ଆଜିର କୋଠକରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ଆପା,
3: ମୁଁ ଭଜନୀ,
2: ଆଉ ମୁଁ ଜଗନ୍ନା।
3: ନମସ୍କାର।
4: ଏହି ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି।

0: ଶୁଣିଲେ କିଷାନବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ସ୍ୱୟଂସୁଧା ଦାସ, ପ୍ରକାଶ ରଥ, ବିଭୂତି ଭୂଷଣ ମିଶ୍ର। ଆକାଶବାଣୀ ପୁରୀ ଆଗାମୀ ରଥଯାତ୍ରା 2026 ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କ'ଣ ପ୍ରସ୍ତୁତ ରହିଛି ତାହା ଉପରେ ସାକ୍ଷାତକାର ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ, ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
3: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଆ ପୂର୍ବରୁ ଆମର ଜିଲ୍ଲାପାଳ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
2: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡ଼ିକାଲ ଷ୍ଟାଫ୍ ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ, ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡ଼ିକାଲ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
3: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ୍ ସର୍ଜରୀ ଅର୍ଥୋପେଡ଼ିକ୍ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି, ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ, ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡ଼ିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
2: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
3: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି, ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି, ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ଆମର ସେଇ ଅନୁସାରେ ଆମେ 10 ଲେଖା ଅଧିକ ଶଯ୍ୟା ରଖିଅଛୁ।
2: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ, ଯାହାକି ବଡ଼ ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ସେମାନଙ୍କର ଚିକିତ୍ସା ଯଦି ଦରକାର ପଡ଼େ କରିପାରିବେ?
3: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗା ମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର, ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯେଉଁଟାକି ଏ ବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ମିନି ହସ୍ପିଟାଲ ଆମେ କରିଅଛୁ, ଯେଉଁଠି ଆମର ମେଡିସିନ ସ୍ପେଶାଲିଷ୍ଟ, ସର୍ଜରୀ ସ୍ପେଶାଲିଷ୍ଟ ସେଠି ରହିବେ। ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ, ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି, ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8 10 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ, ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ, ଏବଂ ମନ୍ଦିର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
2: ଆପଣ ତ ବଡ଼ ଦାଣ୍ଡ କଥା କହିଲେ, ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯେଉଁ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେଇ ରାସ୍ତା ଦେଇକିରି ସହରକୁ ଆସିବେ, ସେଇ ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି?
3: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର ଆମେ 7 ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ, ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି, ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନଙ୍କ ଦ୍ୱାରା ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ। ଯେଉଁ ପ୍ରକାର ଔଷଧ ଦରକାର ପଡ଼ିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
2: ଆଉ ଗୋଟିଏ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯେଉଁ ଆଷାଢ଼ ମାସ ଏହି ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ ଯେଉଁ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ

0: ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ରକୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହୋଇପାରିବେ।
1: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁକି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ମେ 15 ତାରିଖ ଠାରୁ ଏ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି। ଏବଂ ଆମର ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ରକୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି, ଆମର ତ୍ୱରିତ ଉପାୟରେ ଆମେ କାର୍ଯ୍ୟ କରୁଅଛୁ। ତେଣୁ ଖାଦ୍ୟର ମାନ ଆମକୁ ଠିକ୍ ବଜାୟ ରଖିବା ପାଇଁକି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
0: ଆଉ ଗୋଟିଏ କଥା ହେଲା, ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କ'ଣ ବ୍ୟବସ୍ଥା ରହିଛି? ଯେଉଁ ଗ୍ରୀନ୍ କରିଡ଼ର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା କ'ଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି? ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ ଯାଇପାରିବେ?
1: ଗହଳି ସମୟରେ ଯେଉଁମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନା ମାନ କରିଅଛୁ। ସେଇ ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି। ଏବଂ ଯେଉଁଟା ଆପଣ କହିଲେ ଗ୍ରୀନ୍ କରିଡ଼ର କଥା, ଗ୍ରୀନ୍ କରିଡ଼ର ମଧ୍ୟ ଏ ବର୍ଷ ବିଭିନ୍ନ NGOଙ୍କ ଦ୍ୱାରା ସେଇଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ। ତେଣୁ ଆମେ ସେଇ ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
0: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥ ଟଣା, ତା ସହିତ ସମୁଦ୍ର ସ୍ନାନ। ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲି ଫିସ୍ ଏବଂ ଅନ୍ୟାନ୍ୟ ଯେଉଁ କୌଣସି ଯେଉଁ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି, କ'ଣ ସୁବିଧା ରହିଛି ଏବଂ ସେମାନଙ୍କୁ କ'ଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର ସ୍ନାନ ପୂର୍ବରୁ ସତର୍କ ହୋଇପାରିବେ?
1: ଏହି ସମୟରେ ଯଦି ସମୁଦ୍ର କୂଳରେ କିଛି ସି ଇଞ୍ଜୁରୀ ହେଲା, ସି ଇଞ୍ଜୁରୀ ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ଡିଆ ଟାଇପ୍ର ହୁଏ, ଓଭର ସ୍କିନ୍ ଇଞ୍ଜୁରୀ ହୁଏ। ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶୀ ଭିଡ଼ ସମୟରେ ସମୁଦ୍ରରେ ବେଶୀ ଗାଧୋଇବା ବାରଣ କରନ୍ତୁ ଏବଂ ସେଥିଥିବା ଆମର ଲାଇଫ୍ ଗାର୍ଡ ମାନଙ୍କର ଠିକ୍ ରୂପରେ ତାଙ୍କର ପରାମର୍ଶ ନିଅନ୍ତୁ। ଏବଂ ଯଦି କିଛି ଅସୁବିଧା ହେଲା ଆମେ ସି ବିଚ୍ ଅଞ୍ଚଳରେ ଆମେ 5ଟି ଆଶୁ ଚିକିତ୍ସା କେନ୍ଦ୍ର ସୁବିଧା କରିଅଛୁ ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
0: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
1: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46 ଆମ୍ବୁଲାନ୍ସ ଆମେ ଆଣୁଛୁ ଏବଂ ବେସରକାରୀ ସ୍ଥଳରୁ 41 ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46 ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ। ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡ଼ର ଆମେ କରୁଛୁ, ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
0: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ, କେଉଁ ସ୍ଥାନରେ ସେ ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ, ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେଉଁ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
1: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ଯେଉଁ ରାସ୍ତା କଡ଼ ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ ଏବଂ ସେହି ଅନୁସାରେ ଆମର ପୋଲିସର ଯେଉଁ କଣ୍ଟ୍ରୋଲ ରୁମ୍ ମାନ ହବ ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ। ତେଣୁ ଆମର ବି ଗୋଟେ 24/7 ଗୋଟେ କଣ୍ଟ୍ରୋଲ ରୁମ୍ ସେହି ସମୟରେ ଫଙ୍କସନ୍ କରିବ। ତେଣୁ ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ଶୋ ଯେଉଁଟା କରାହଉଛି ସରକାରଙ୍କ ତରଫରୁ ତାକୁ ଜାଣିପାରିବେ, ତେଣୁ ଆମକୁ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ। ଆପଣ
0: ଗୁରୁତର ରୋଗୀଙ୍କ ପାଇଁ ଦରକାର ଆଇସିୟୁ, ବର୍ତ୍ତମାନ କେତେ ଆଇସିୟୁ ରହିଛି ଏବଂ ବିଶେଷ ଭାବରେ କିଛି ଆଇସିୟୁ ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
1: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15 ଆଇସିୟୁ ବେଡ୍, ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10 ଆଇସିୟୁ ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
0: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
1: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବ ନାହିଁ।
0: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ

0: ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ, ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
1: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ। ସେହି ଅନୁସାରେ ଆମର ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କର ବି ଆମେ ଅଧିକ ଷ୍ଟାଫ୍ ଦେଉଛୁ। ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
0: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି, ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ୍ ରହିଛି?
1: ସ୍ୱାସ୍ଥ୍ୟସେବୀମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ର ନମ୍ବର ଅଛି ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯେଉଁମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ। ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେଇ ନମ୍ବର ଦ୍ୱାରା ଆମକୁ ଫୋନ୍ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433994708।
0: ଆଚ୍ଛା, ତେବେ ଶେଷରେ ଆପଣ ଚଳିତ 2026 ବର୍ଷର ରଥଯାତ୍ରା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କ'ଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀମାନଙ୍କୁ?
1: ଜଗନ୍ନାଥ ପ୍ରେମୀମାନଙ୍କୁ ଆମେ ଏଇ ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡ଼କୁ ବେଶୀ ଯାଆନ୍ତୁ ନାହିଁ। ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡ଼ିଟି ଅଛି, ଡାଇବେଟିସ୍, ହାଇପରଟେନସନ୍, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ, ଠିକ୍ ପାଣି ପିଅନ୍ତୁ ଏବଂ ସେହି ଅନୁସାରେ ଠାକୁରଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାରୁ ଭଲରେ ଯାଆନ୍ତୁ।
0: ଚଳିତ ବର୍ଷ 2026ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଦେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳଚ୍ଚିତ୍ର ଚାର ଧାମ।

ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ କିଛି ହିନ୍ଦୀ କଥାଚିତ୍ରର ଗୀତ। ଆଜିର ପ୍ରଥମ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଶିଳ୍ପୀଙ୍କ କଣ୍ଠରେ ଶୁଣିବା, କ୍ଷମା କରିବେ, ପ୍ରଥମେ ଶୁଣିବା ଜେଲ୍ କଥାଚିତ୍ରରୁ ଏହି ଗୀତଟି ତୋଷିଙ୍କ କଣ୍ଠରେ।

ଏଥର ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଗୀତଟି ଭାଗ ମିଠିଲା ଭାଗ କଥାଚିତ୍ରରୁ ଶ୍ରେୟା ଘୋଷାଲ ଓ ଜାଭେଦଙ୍କ କଣ୍ଠରେ।

0: ଭକ୍ତଙ୍କ ପ୍ରତୀକ୍ଷା ଶେଷ ହେବାକୁ ଆଉ ଦିନଟିଏ ବାକି। ନେତ୍ର ଉତ୍ସବରେ ନବଯୌବନ ବେଶରେ ଦର୍ଶନ ଦେବେ କୋଟିଏ ଓଡ଼ିଆଙ୍କ ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ତିନି ଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସୁଦୃଶ୍ୟ ଟାହିଆ ଝୁଲାଇ ଚକାନୟନରେ ଚଉଦିକକୁ ଚାହିଁ ଭକ୍ତ ଗହଣରେ ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ ମହାପ୍ରଭୁ। ମହାପ୍ରଭୁଙ୍କ ଯାତ୍ରା ପାଇଁ ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ମାନବୀୟ ଲୀଳା ମଧ୍ୟରେ ମହାପ୍ରଭୁଙ୍କର ନିଦାଗ ବେଳାରେ ଚାପ ଖେଳ, ସ୍ନାନ, ଜ୍ୱରରେ ପୀଡ଼ିତ ହେବା, ଚିକିତ୍ସାରେ ସୁସ୍ଥ ହେବା ଏବଂ ଏହାପରେ ଭ୍ରମଣରେ ଯିବା ଖୁବ୍ ରହସ୍ୟମୟ। ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ସର୍ବମ୍ ରହସ୍ୟମ୍ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତୋ ମନୁଷ୍ୟା। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁ ରୂପେ ସମ୍ପନ୍ନ କରିବା ଲାଗି ପୁଲିସ ପ୍ରଶାସନ ସମସ୍ତେ ତତ୍ପର। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ। ଦଶ ସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭଡ଼ ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏସବୁ ବିଷୟରେ ଆଲୋଚନା କରାଯାଇଛି। ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି, ଯାହାର ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ଏବଂ ସଫଳତା ପୂର୍ବକ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
0: ବର୍ଷକୁ ଥରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମାଘ ମାସରେ ଶ୍ରୀପଞ୍ଚମୀ ତିଥିରୁ ଶୁଭାରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ କାଠ ରଥଖଳାରେ ପୂଜା କରାଯାଏ। ଶ୍ରୀରାମ ନବମୀ ଅବସରରେ ଅନୁକୂଳ ହୋଇଥିଲା ରଥ କାଠ ଚିରଟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମହାପ୍ରସାଦ ଓ ମାଳ ନେଇ କଟକ ଖପୁରିଆ ସ୍ଥିତ କରତକଳରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଆରମ୍ଭ ହୋଇଥିଲା। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ। ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି କରାଯାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରିବା ପରେ ପାଲିଙ୍କିରେ ରାମ ଓ କୃଷ୍ଣ ରଥଖଳାକୁ ଆସିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରି ରଥଖଳାରେ ପହଞ୍ଚିବା ପରେ ଅନୁକୂଳ ନୀତି ହୋଇଥିଲା। ପୂର୍ବରୁ ରଥଖଳାରେ ବନଜାଗ ପଦ୍ଧତିରେ ପୂଜା ପାଇଁ ରଖାଯାଇଥିବା ତିନିଖଣ୍ଡ ଧୌରା କାଠରେ କୁରାଡ଼ି ମାରି ରଥ କାଠ ଅନୁକୂଳ ନୀତି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ନିର୍ମାଣ ଏବଂ ଯାତ୍ରା ସମ୍ପର୍କରେ କହିଛନ୍ତି,
2: ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି ଏବଂ ଘୋଷଯାତ୍ରା ସମୟରେ ରଥ ଟଣା ପାଇଁ ଯାହା ବି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ସେହି ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମେ ସେବା ସମ୍ପୃକ୍ତ ସେବକମାନେ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟବୃନ୍ଦ, ଛତିଶା ନିଯୋଗର ନାୟକ ଏବଂ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ବୈଠକ କରିଛେ। ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦାନ କରିଥିଲେ। ପ୍ରତ୍ୟେକ ରଥର ଶୋଧ ଦଳ ଏବଂ ତାଙ୍କର ଯାହା ବି ନିର୍ଦ୍ଦେଶକ ଦଳ ଅଛନ୍ତି ତାଙ୍କ ସମସ୍ତ ସଦସ୍ୟମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳପତି ବା ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ରଥ ବା ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ ବା ଏସ୍ପି ପୁରୀ। ଠିକ୍ ସେହିଭଳି ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବା ଏଡିଏମ୍ ଜେନେରାଲ ପୁରୀ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ପ୍ରତ୍ୟେକ ଦଳ ପାଇଁ ଆମେ ଏକ ନିର୍ଦ୍ଦେଶକ ଦଳ ଏବଂ ବୈଷୟିକ ଦଳ ଚୟନ କରିଛେ ଏବଂ ପ୍ରତ୍ୟେକ ଦଳରେ ବିଭିନ୍ନ ଅଧିକାରୀମାନେ ରହିଛନ୍ତି ଏବଂ ସେବକ ସଦସ୍ୟମାନେ ରହିଛନ୍ତି ଯେଉଁମାନେ ସେହି ରଥ ଟଣା ସମୟରେ ଯାହା ବି ନିଷ୍ପତ୍ତି ନେବା କଥା ସେମାନେ ସେଥିରେ ନେଇପାରିବେ ଏବଂ କେବଳ ଘୋଷଯାତ୍ରା ପାଇଁ ନୁହଁ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସେହି ନିର୍ଦ୍ଦେଶକ ଦଳମାନେ ରହିବେ।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବାରମ୍ବାର ସମୀକ୍ଷା କରୁଛନ୍ତି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ଏ ସମ୍ପର୍କରେ ଶ୍ରୀ ଖୁରାନିଆ କହନ୍ତି,
3: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରୟାସରେ ଅଛି। ଏଥର ପ୍ରାୟ 13,000 ପାଖାପାଖି

0: ଉପସ୍ଥାପନରେ ମୁଁ ରାଜଶ୍ରୀ ସାହୁ। ଶ୍ରୋତାବନ୍ଧୁ, ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ଆଦର୍ଶ ଦମ୍ପତିମାନଙ୍କ ଉପରେ ପର୍ଯ୍ୟବେସିତ। ଯେଉଁ କାର୍ଯ୍ୟକ୍ରମରେ ଆମେ ପ୍ରତ୍ୟେକ ଥର ଭେଟିଥାଉ କିଛି ଆଦର୍ଶ ଦମ୍ପତିଙ୍କୁ, ତାଙ୍କଠାରୁ ପଚାରି ବୁଝିଥାଉ ତାଙ୍କର ସୁଖ ଦୁଃଖ ଭରା ଦାମ୍ପତ୍ୟ ଜୀବନର ଅନୁଭୂତିକୁ, ଏବଂ ତାଙ୍କଠାରୁ ସଉଁଟିଥାଉ ଆଦର୍ଶ ଦମ୍ପତି ହେବାର ବାର୍ତ୍ତା। ତେବେ ଶ୍ରୋତାବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ସେହିଭଳି ଆଦର୍ଶ ଦମ୍ପତି। ସିଏ ହେଉଛନ୍ତି ଶ୍ରୀଯୁକ୍ତ ବିଭୁଧାନନ୍ଦ ପଟ୍ଟନାୟକ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସୁଚରିତା ପ୍ରତିହରି। ତେବେ ଚାଲନ୍ତୁ ଉଭୟଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରିବା ଏବଂ ତାଙ୍କର ଦାମ୍ପତ୍ୟ ଜୀବନର ବାର୍ତ୍ତା ସବୁ ଆମ ଗହଣରେ ସାଉଁଟି ରଖିବା। ସାର୍, ମ୍ୟାଡମ୍, ନମସ୍କାର। କାର୍ଯ୍ୟକ୍ରମ ପରିସରକୁ ଆପଣ ଦୁହିଁଙ୍କୁ ସ୍ୱାଗତ।
1: ବହୁତ ବହୁତ
2: ଧନ୍ୟବାଦ।
0: ପ୍ରଥମେ କୁହନ୍ତୁ କେମିତି ଅଛନ୍ତି?
1: ବହୁତ ଭଲ, ଜଗନ୍ନାଥ ଯେମିତି ରଖିଛନ୍ତି ଭଲରେ ଅଛୁ ଆଉ। ନା, ତମେ ଖରାପରେ ଅଛ?
0: ନିଶ୍ଚିନ୍ତ ରୂପେ ଭଲରେ ଅଛନ୍ତି, ମାନେ ଦାମ୍ପତ୍ୟ ଜୀବନ ସୁଖମୟ ଅଛି ବୋଲି ଆଜି ଆପଣ ଆମ କାର୍ଯ୍ୟକ୍ରମ ପରିସରରେ ଅଛନ୍ତି। ଆଉ ଯୋଉଠି ଦାମ୍ପତ୍ୟ ଜୀବନ ଭଲ ଥାଏ ସେଠି ଭଲ ହିଁ ଥାଏ, ଭଲରେ ହିଁ ରୁହନ୍ତି। ତେବେ ଉଭୟଙ୍କୁ ମୁଁ ଆପଣଙ୍କର ପ୍ରଥମେ ଆପଣଙ୍କର ପେଶା କଣ ଟିକେ ଆମ ଶ୍ରୋତା ବନ୍ଧୁଙ୍କୁ ଜଣେଇ ଦିଅନ୍ତୁ।
2: ମୁଁ ଅଟୋମୋବାଇଲ ଇଞ୍ଜିନିୟରିଂ ପାସ୍ କରିକି ବର୍ତ୍ତମାନ ମାରୁତିରେ ଥିଲି। ବର୍ତ୍ତମାନ ମୁଁ 5 ଇୟର୍ସ ହେଲା ଟିକେ ଦେହ ଅସୁସ୍ଥ ରହିବାରୁ ଚାକିରି ଛାଡ଼ି ଦେଇଛି। ବର୍ତ୍ତମାନ ମୁଁ ଅଛି ହୋଟେଲ ବିଜେ ଇଣ୍ଟରନ୍ୟାସନାଲ ରେ, ମେଣ୍ଟେନାନ୍ସ ମ୍ୟାନେଜର ଅଛି।
0: ଆଚ୍ଛା, ମ୍ୟାଡମ୍ ଆପଣଙ୍କର ପେଶା କ'ଣ?
1: ମୁଁ ପେଶାରେ ଶିକ୍ଷୟିତ୍ରୀ, ବର୍ତ୍ତମାନ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛି।
0: ଆଚ୍ଛା, ଜଣେ ଶିକ୍ଷୟିତ୍ରୀ ଆଉ ଜଣେ ଯନ୍ତ୍ରୀ, କହନ୍ତି ଯୋଡ଼ି ଉପରବାଲା ବନାଏ, କିନ୍ତୁ କୋଉଠି ଆପଣଙ୍କର ଦେଖା ହେଇଥିଲା? କେମିତି ବୈବାହିକ ମାନେ ଆରେଞ୍ଜ ମ୍ୟାରେଜ ନା ଲଭ୍ ମ୍ୟାରେଜ, କେମିତି ବିବାହ ପ୍ରସ୍ତାବ କିଏ ପକେଇଥିଲେ ନା କେମିତି କଣ ହେଇଥିଲା ଟିକେ ଆମ ଶ୍ରୋତା ବନ୍ଧୁଙ୍କୁ ଜଣାନ୍ତୁ।
1: ଦେଖା ସାକ୍ଷାତ ଏମିତି ଇଣ୍ଟେନ୍ସନାଲି ଏତ ନୁହେଁ, ସେ ମୋ ଭାଇର ସାଙ୍ଗ ଥିଲେ ତ ସେଇଠୁ।
0: ଆଚ୍ଛା, ତାପରେ ଆମେ କହିପାରିବା ଲଭ୍ ମ୍ୟାରେଜ କହିପାରିବା?
1: ହଁ, ୟେସ୍, ଅଫକୋର୍ସ।
0: ତେବେ ମ୍ୟାଡମ୍, ଗୋଟେ ଆପଣ ଯେମିତିକା ଆପଣ କହିଲେ ଆପଣଙ୍କର ପେଶା ହେଉଛି ଶିକ୍ଷକତା, ସାର୍ କହିଲେ ତାଙ୍କର ପେଶା ହେଉଛି ସେ ହେଉଛନ୍ତି ଯନ୍ତ୍ରୀ ଜଣେ, ତ ଯେତେବେଳେ ଉଭୟ ଜଣ ଯେତେବେଳେ ୱାର୍କିଂ ପର୍ସନାଲିଟି ବା ମାନେ ଉଭୟ ଯେତେବେଳେ କର୍ମକ୍ଷେତ୍ରରେ ଜଡିତ ଥାନ୍ତି, ତେବେ ଗୋଟେ ପରିବାରରେ ଉଭୟ ଉଭୟଙ୍କୁ ସମୟ ଦେବାକୁ କଷ୍ଟକର ହୋଇପଡେ, ଉଭୟ କର୍ମଜୀବୀ ହେଇକି ମଧ୍ୟ କେମିତି ଆଗକୁ ବଢିପାରୁଛନ୍ତି ଆମ ଶ୍ରୋତା ବନ୍ଧୁଙ୍କୁ ଟିକେ
2: ଜଣାଇପ୍ରିଟ କରେ, ମାନେ ଆଡଜଷ୍ଟମେଣ୍ଟ କରିବା ପାଇଁ ଚେଷ୍ଟା କରେ ମ୍ୟାକ୍ସିମମ୍ ଟାଇମ୍, ଯେଉଁଟାକି ଯେମିତି ଆଡଜଷ୍ଟମେଣ୍ଟ କରିକି ଆମ ଭିତରେ ଚଳିବା ପାଇଁ।
0: ନିଶ୍ଚିନ୍ତ ରୂପେ ପ୍ରତ୍ୟେକ ଦାମ୍ପତ୍ୟ ଜୀବନ ଯେତେବେଳେ ପରସ୍ପର ଆଡଜଷ୍ଟମେଣ୍ଟ କରିପାରିବା, ଆମେ ତାକୁ ପରସ୍ପରର ସମନ୍ୱୟ ରଖିକି ଜଣେ କେଉଁଠି ଆଗକୁ ଥିଲେ ଜଣେ ପଛରୁ ତାକୁ ସପୋର୍ଟ କରିବା ଦରକାର। ତେବେ ମ୍ୟାଡମ୍ ଆପଣ କୁହନ୍ତୁ।
1: ସେ ଯୋଉଟା କହିଲେ ସେଇଟା ମାନେ ଆଡଜଷ୍ଟମେଣ୍ଟ ମୁଁ କରିଛି, ବଟ୍ ମୁଁ କେବେ କମ୍ପ୍ରମାଇଜ୍ କରିନି, ମୁଁ କମ୍ପ୍ରମାଇଜ୍ କରିବାକୁ ଭଲ ପାଏନି। ଯେମିତି ଧର ମୋର ଜୀବିକା ହେଉଛି ଶିକ୍ଷକତା, କିନ୍ତୁ ମୋର ଜୀବନ ହେଉଛି ସଙ୍ଗୀତ।
0: ଆଚ୍ଛା,
1: ତେଣୁ ମୁଁ କୌଣସି ହାଲତରେ ବି ସଙ୍ଗୀତଟା ଛାଡ଼ିନି କୌଣସି ସ୍ଥିତିରେ ବି, ଏବଂ ସେ ବି ମତେ ସେଥିପାଇଁ ବିରୋଧ କରିନାହାନ୍ତି କେବେ। ଯଦି ବିରୋଧ କରିଥାନ୍ତି ହୁଏତ ମୁଁ ନଥାନ୍ତି ଆଜି ଏଠି। ତେଣୁ ଆଡଜଷ୍ଟମେଣ୍ଟ ତ କରିବାକୁ ପଡିବ, ଆମେ ପ୍ରତି ମୁହୂର୍ତ୍ତରେ କରୁଛେ, ଆମେ ନିଜ ସହିତ ବି ଆଡଜଷ୍ଟ କରୁଛେ। ମୁଁ ଯଦି ମୋ ସହିତ ବି ଆଡଜଷ୍ଟ କରିବିନି ତାହେଲେ ବି ମୁଁ ଚଳିପାରିବିନି,
0: ନିଶ୍ଚିନ୍ତ ନିଶ୍ଚିନ୍ତ।
1: ତେଣୁ ସେଟା ତ କରିବାକୁ ପଡିଛି, କିନ୍ତୁ କମ୍ପ୍ରମାଇଜ୍ ମୁଁ କରିନି। ତାଙ୍କୁ ସବୁବେଳେ କୁହେ ମୁଁ କମ୍ପ୍ରମାଇଜ୍ କରିବା ମୁଡ଼ରେ କେବେ ନଥାଏ, ଯୋଉଟା କି କମ୍ପ୍ରମାଇଜେବୁଲ ନୁହଁ। ଯୋଉଟା କମ୍ପ୍ରମାଇଜ୍ କରିବା ମୁଁ କରିଛି, ଯେମିତି ସେ ତାଙ୍କର ଯାହା ବି ଦୃଷ୍ଟିଭଙ୍ଗୀ ଥାଉ, ସେ ମୋତେ ଗାଡ଼ି ଚଲାଇବାକୁ ମନା କଲେ ମୁଁ ଚଲାଉନି ଗାଡ଼ି ଆଜି ପର୍ଯ୍ୟନ୍ତ। ମାନେ ଗୋଟେ ଜିନିଷର ଦାୟରେ ଭିତରେ ବେଳେବେଳେ ରହିବା ଦରକାର, ଯୋଉଠି ଗୋଟେ ଗ୍ରେଟର ଜିନିଷକୁ ଆମେ ପାଇବାକୁ ଅଛି,
0: ନିଶ୍ଚିନ୍ତ ରୂପେ। ଯୋଉଟାକି ଆପଣ ଉଭୟଙ୍କର ବାର୍ତ୍ତା ଭିତରେ ଗୋଟେ ଜିନିଷ ମୁଁ ପାଇଲି, ଯୋଉଟାକି ବର୍ତ୍ତମାନ ପିଢ଼ିର ଯୋଉମାନେ ଦମ୍ପତି ଅଛନ୍ତି ସେମାନଙ୍କ ନିକଟରେ ଏଇଟା ଦେଖିବାକୁ ମିଳୁନି, ମାନେ ଯୋଉଟା ସେମାନଙ୍କର ଡିଭୋର୍ସ ରେଟ୍ ହଉ ବା ସେମାନଙ୍କର ବିଚ୍ଛେଦର କାରଣ ହେଉଛି ଉଭୟ ଉଭୟଙ୍କୁ ବୁଝିପାରନ୍ତିନି। ତେବେ ଆପଣଙ୍କର ଦାମ୍ପତ୍ୟ ଜୀବନ କେତେ ବର୍ଷର ଆଉ ଏତେ ବର୍ଷ ଜୀବନ ଭିତରେ କେମିତି ଚାଲିଛି ସବୁକିଛି?
2: ହଁ, ଆମର ତ ମାନେ ଆମେ 2000 ମସିହାରେ ଆମର ମ୍ୟାରେଜ୍ ହେଇଥିଲା, ବର୍ତ୍ତମାନ
0: 26 ବର୍ଷର ଦାମ୍ପତ୍ୟ ଜୀବନ ଚାଲିଛି। ତେବେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସବୁଠାରୁ ସୁଖଦ ମୁହୂର୍ତ୍ତ କିଛି ଅଛି ଯୋଉଟା କି ଆପଣଙ୍କର ସବୁଠାରୁ ମନରେ ରହିଥିବ ବା କୁଆଡେ ବୁଲିବାକୁ ଯାଇଥିବେ, କୋଉଟା ସବୁଠାରୁ ଏଇ 26 ବର୍ଷ ଭିତରେ କୋଉ ମୁମେଣ୍ଟଟା ସବୁଠାରୁ ଅଧିକ ଖୁସି ଦେଇଛି?
2: ଆମେ ଯାଇଥିଲୁ କେଦାରନାଥ ବଦ୍ରିନାଥ, ଆମେ ଯାଇଥିଲୁ ବୁଲିବା ପାଇଁ, ସିଏ ଆମକୁ ବହୁତ ଆନନ୍ଦଦାୟକ ଲାଗିଥିଲା ସେଇ ଜାଗା। ମୋ ଶାଶୁ ବି ମୋ

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ।

0: ଆଣିଥିଲେ, ପୁଅ ବି ମୋର ଗୋଟେ ଛୁଟି ଆଇଥିଲା, ସେଇଟା ବହୁତ ଆମକୁ
1: କୋଉ ମାସିଆରେ ଯାଇଥିଲେ
2: 2006।
1: ଆଚ୍ଛା ଆଚ୍ଛା ମ୍ୟାଡାମ, ଆପଣଙ୍କର ସବୁଠାରୁ ସୁଖଦ ଅନୁଭୂତି କ'ଣ ଏଇ ଯୋଉ 26 ବର୍ଷ ଦାମ୍ପତ୍ୟ ଜୀବନରେ?
2: ଯେତେବେଳେ ମୋର ଛୁଆ ମାନେ ପୁଅ ହେଲା, ଦ୍ୟାଟ୍ ଇଜ୍ ଦ ବେଷ୍ଟ ମୋମେଣ୍ଟ ଫର୍ ମି। କାହିଁକି ସେଇଟା ସବୁ ଜିନିଷ କହିବେନି ମା, ଯେତେବେଳେ ସେ ହେଲା ସେଇଟା ମୋ ପାଇଁ ଦ ବେଷ୍ଟ ମୋମେଣ୍ଟ ଥିଲା। ମୁଁ ଯେତେବେଳେ ମ୍ୟାରେଜ୍ କରିଥିଲି ବି ମୁଁ କେବେ ଏଇଟା ଭାବିନଥିଲି ଯେ ଆମେ ଦୁଇରୁ କେବେ ତିନି ହବୁ, ମାନେ ସେଇଟା କେବେ ମୋ କନସେପ୍ଟ ଭିତରେ ହିଁ ନଥିଲା। କିନ୍ତୁ ସବୁବେଳେ ଜଗନ୍ନାଥଙ୍କୁ କହିଲେ ଯେ ଯଦି କେତେବେଳେ ମୋତେ ଗୋଟେ ମାନେ ଯଦି ଛୁଆ ବି ହବ ମୋତେ ଗୋଟେ ଝିଅ ଦେବ ଫାଷ୍ଟ। ମୁଁ ସବୁବେଳେ ଝିଅଟା ପାଇଁ କହିଲି, ଯେତେବେଳେ ଫାଷ୍ଟ ମାନେ ଡେଲିଭରି ରୁମ୍ ଆସିଲା ପରେ ମୁଁ କହିଲି କ'ଣ ହେଇଛି, ମୋତେ ଦେଖିଲି ପୁଅ ହେଇଛି, ମୁଁ କାନ୍ଦିଥିଲି ମୋ ମନେ ଅଛି।
1: ମାନେ ପ୍ରଥମ ପିଲା ପୁଅ ହେଲା ପରେ ବି କାନ୍ଦୁଛନ୍ତି?
2: ହଁ, କାନ୍ଦିଥିଲି। ମୁଁ ସେଥିପାଇଁ ଶାଶୁ ସବୁବେଳେ ମନ ଦୁଃଖ କରନ୍ତି, ମାନେ ଏଙ୍କ ଫ୍ୟାମିଲିରେ ସେତେବେଳକୁ ବଡ଼ ଭାଇଙ୍କର ଗୋଟେ ଝିଅ, ତାଙ୍କ ଦଳ ପାଇଁ ଗୋଟେ ଝିଅ, ତ ସେମାନେ ଦେ ଆର୍ ୱେଟିଂ ଫର୍ ସନ୍। କିନ୍ତୁ ମୋତେ ଇଚ୍ଛା ଥିଲା ମୋର ଗୋଟେ ଝିଅଟେ ହେଲେ ମୁଁ ତ ଗୀତ ଟିକେ ଶିଖେଇବି, ନାଚ ଟିକେ ଶିଖେଇବି। ମୋର ଏଇ ଇଏରେ ମୁଁ କହିଲି ଯେ ମୋତେ ଝିଅଟେ ଦରକାର ଥିଲା। ତ ଯେତେବେଳେ ପୁଅଟେ ମୁଁ କାନ୍ଦିଲି, କିନ୍ତୁ ବଟ୍ ଯେତେବେଳେ ମୁଁ ତାକୁ ପ୍ରଥମ ଥର ମାନେ ମୋର ସେନ୍ସ ଆସିଲା, ମୁଁ ତାକୁ ଦେଖିଲି, ଆଟ୍ ଦ୍ୟାଟ୍ ମୋମେଣ୍ଟ ଆଇ ଫିଲ୍ କି ଯାହା ଜଗନ୍ନାଥ ଦେଇଛନ୍ତି ବାଛିକି ଯାହା ମୋ ପାଇଁ ଦରକାର ସେଇଆ ହିଁ ଦେଇଛନ୍ତି।
1: ନିଶ୍ଚିନ୍ତ ରୂପେ। ଆଚ୍ଛା, ଯୋଉ ଯେତେବେଳେ ଝିଅଟା ହେଲେ ଆପଣ ଭାବିଥିଲେ, ଯେହେତୁ ଆପଣ ବି ସଙ୍ଗୀତ ପ୍ରେମୀ, ତ ଆପଣ ଭାବିଥିଲେ ତାକୁ ଟିକେ କଳା କ୍ଷେତ୍ରରେ ରଖିବେ, ହେଲେ ପୁଅଟା ହେଲା ପରେ ସେଇଟା ଏତେ ବର୍ଷ
2: ସେ ସବୁ ଅଭାବ ମୋର ପୂରଣ କରିଦେଲା।
1: ଆଚ୍ଛା,
2: ବିକଜ ଆଉ ତାକୁ କିଛି ମୁଁ ଶିଖେଇନି, ମାନେ ଏଇଟା କର ଏମିତି, ଏଇଟା ଏମିତି କର ହାତ ଧରି କିଛି ଶିଖେଇନି, କେବଳ ପାଠ ଛଡ଼ା। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ହିଁ ତାର ମୁଁ ଦେଖିଥିଲି, ବଟ୍ ହି ହିମସେଲ୍ ବିଲ୍ଡ ହିମ୍, ଯେଉଁଥିପାଇଁ ସେ ବର୍ତ୍ତମାନ ଯୋଗା ବି କରୁଛି, ପଖଉଚ ବି ବଜାଉଛି, ଗୀତ ବି ଗାଉଛି, ସାହି ଜାତ ମାନେ ପୁରୀର ସବୁ ସାଂସ୍କୃତିକ ପରମ୍ପରା ଗୁଡ଼ାକ ସେ ଧରିକି ରଖିଛି।
1: ଆଚ୍ଛା,
2: ତ ତେଣୁ ସେଇଥିପାଇଁ ଏବେ ମୁଁ ରିଅଲାଇଜ୍ କରୁଛି ଯେ କାରଣ ଆମେ ଦୃଶ୍ୟକୁ ଦେଖିପାରିବା ମା, ଅଦୃଶ୍ୟକୁ ଆମେ ଦେଖିପାରୁନି, ଅଦୃଶ୍ୟ ଦ୍ରଷ୍ଟା ଯେ ସେ ଦେଖିକି ଦେଇଛନ୍ତି।
1: ଆଜ୍ଞା ଆଜ୍ଞା। ତେବେ ମ୍ୟାଡ଼ାମ, ଆପଣ ଯେମିତି କହିଲେ ଯେ ଆପଣଙ୍କର ପେଶା ହୁଏତ ଶିକ୍ଷକତା, ନିଶା କିନ୍ତୁ ସବୁବେଳେ ସଙ୍ଗୀତ, ତେବେ ସଙ୍ଗୀତ କ'ଣ ବାହାଘର ପରେ ଆରମ୍ଭ ହେଲା, ନା କେବେଠାରୁ ସଙ୍ଗୀତର ଯାତ୍ରା ଆପଣଙ୍କର?
2: ବନ୍ ମାନେ ଜିନ୍ରେ ଅଛି, ମୋ ମା ଗାଉଥିଲା, ମୋ ଆଇ ଗାଉଥିଲେ, ତ ଏଇଟା ବଂଶ ପରାଣ ମାନେ ପରମ୍ପରା କ୍ରମରେ ମୋ ପାଖକୁ ଆସିଛି। ପିଲାଦିନରୁ ବୋଉକୁ ଗାଇବା ଦେଖିଛୁ, ସେଇଠୁ ଶିଖିକି ତାପରେ ଗୋଟେ ପାରମ୍ପରିକ ବିଧିବଦ୍ଧ ଭାବେ ଶିଖିଲି। ଏବେ ମ୍ୟାଟ୍ରିକ ପାସ୍ କଲି 1985 କଳା ପ୍ରତିଷ୍ଠାନରେ ଶିଖିଲି।
1: ମ୍ୟାଡ଼ାମ, ଯେମିତିକା ଆପଣଙ୍କର ଆପଣ ତ ଆପଣଙ୍କର ବାପ ଘର ତରଫରୁ ସମସ୍ତେ ସଙ୍ଗୀତ କ୍ଷେତ୍ର ଜଡ଼ିତ ଥିଲେ, ଶାଶୁଘରକୁ ଆସିଲା ପରେ ଆପଣଙ୍କର ଶାଶୁଘରେ ସେମିତି ଥିଲେ ନା ହଠାତ୍ ନା ଖାପ ଖୁଆଇବା ପାଇଁ ଯଦି ନଥିବେ ତ ଖାପ ଖୁଆଇ?
2: ସେମିତି କିଛି ଫିଲ୍ କରିନି ମୁଁ, ବହୁତ ସମସ୍ତଙ୍କୁ ବହୁତ କୋପରେସନ୍ ପାଇଛି। ସେ ଶୋଇଥିବେ ବି ମୁଁ ଧର 5ଟାରୁ ଟିକେ ରିଆଜ୍ ବି କରେ, ତାଙ୍କର ଯଦି କାମ ନଥିବ ବି ସେମିତି ହୋଇଥିବେ, ମୁଁ ମୋର ଅଭ୍ୟାସ କରେ।
1: ଆଚ୍ଛା, ଏଠି ସାର୍ଙ୍କୁ ମୋର ପ୍ରଶ୍ନ, ମ୍ୟାଡ଼ାମ ଗୀତ ଗାଆନ୍ତି, ଗୀତ ଗୋଟେ ସାଧାରଣତଃ ଅଧିକାଂଶ ପରିବାରରେ କଳା ଜିନିଷଟାକୁ ଗ୍ରହଣ କରିପାରନ୍ତିନି, କିନ୍ତୁ ବହୁଟେ ଗୀତ ବୋଲିବ ଏସବୁକୁ ଗ୍ରହଣ କରିପାରନ୍ତିନି, ତ ଆପଣ କେମିତି ଏସବୁକୁ ଦେଖିଥିଲେ ଏବଂ ଆପଣ କେତେ ସପୋର୍ଟ କରିଥିଲେ ଏ କ୍ଷେତ୍ରରେ ମ୍ୟାଡ଼ାମଙ୍କୁ?
0: ତ ଜାଣିଥିଲି ଯଦିଓ ତାଙ୍କୁ ବି, ତାହେଲେ ଜାଣିଥିଲି ଯେ ଏଇ ଜିନିଷଟା ତାଙ୍କ ପାଖରେ ଅଛି, କାହିଁକି ମୁଁ ଆଭଏଡ଼ କରିବାକୁ ଯିବି, ତେଣୁ ମୁଁ ତାଙ୍କୁ ବି ସପୋର୍ଟ କଲି ଏବଂ ମୁଁ ବି ସେଇଟାକୁ ପସନ୍ଦ କଲି। ଠିକ୍ ଅଛି, ବଢ଼ିଆ।
2: ମୋ ଶ୍ୱଶୁର ହେଉଛନ୍ତି ମୋର ଫାଷ୍ଟ ଲିସନର, ଯେବେ ବି ପ୍ରୋଗ୍ରାମ ହବ ସେ ପୁରା ଯୋଉ ଟାଇମ କାର୍ଡରେ ଲେଖା ହେଇଥିବ, ପୁରୀ ଲୋକଙ୍କର ଧାରା ଯେମିତି 5ଟା ଲେଖା ହେଇଥିବ, ଲୋକ 7ଟାରେ ପହଞ୍ଚିବେ, ସେ କିନ୍ତୁ ସମାନ 5ଟାରେ ଯାଇ ବସିଥିବେ ଟିଲ୍ ଦ ଏଣ୍ଡ ଅଫ୍ ଦ ଫଙ୍କସନ୍।
1: ମାନେ ଆପଣଙ୍କର ଶ୍ୱଶୁର ଘର ତରଫରୁ ମଧ୍ୟ ପୁରା ସମ୍ପୂର୍ଣ୍ଣ ସହଯୋଗ ମିଳିଛି ଏଇ କ୍ଷେତ୍ରରେ ଆପଣଙ୍କୁ?
2: ମୋର ଏଣ୍ଟାୟର ଫ୍ୟାମିଲି ମାନେ ମୋର ଦାଦା ଶ୍ୱଶୁର ଖୁଡ଼ି ସମସ୍ତେ, ମାନେ ମୋର ଗୋଟେ ପ୍ରୋଗ୍ରାମ କରି ମାନେ ସେମାନେ ମୋର ଫାଷ୍ଟ ବେଞ୍ଚରେ ବସିଥିବେ ଆଗ।
1: ଆଚ୍ଛା, ଏଇଟା ଗୋଟେ ଖୁସି ଲାଗୁଥିବ ନିଶ୍ଚିନ୍ତ ରୂପେ।
2: ଏମିତି ଘରେ ଗୋଟେ କ'ଣ ଫଙ୍କସନ୍ ଗଲେ ବି କହିବେ ଗୋଟେ ଗାଉନୁ ଓଡ଼ିଶୀଟେ ଗାଁ, ସେଟା ତାଙ୍କର ସବୁଠୁ ଖୁସି ଯେ ଶ୍ୟାମ ନାଗରେ ଏବେ ସୋ ହୋଇବ ନାହିଁ ବା ମଲ୍ଲିମାଳ ଶ୍ୟାମକୁ ଦେବି, ପୁରୁଣା ପୁରୁଣା ଓଡ଼ିଶୀ ସେମାନେ ଶୁଣିବାକୁ ଭଲ ପାଆନ୍ତି, କାରଣ ସେମାନେ ସମସ୍ତେ ବୈଷ୍ଣବ ପରିବାରର।
1: ଆଚ୍ଛା, ମାନେ ବାହା ହେଲା ପରେ ଅନେକ ମହିଳା ଅଛନ୍ତି, ବାହାଘର ପରେ ତାଙ୍କ କଳାଟା ଦବି ଯାଏ ବା ସେ ପ୍ରତିଭାଟା ତାଙ୍କ ଭିତରେ ହିଁ ସୀମିତ ରହିଯାଏ, ହେଲେ ଆପଣଙ୍କର ବିବାହ ପରେ ମଧ୍ୟ ପ୍ରତିଭା ପ୍ରସ୍ଫୁଟିତ ହେବା ପାଇଁ ବହୁତ ଗୁଡ଼ିଏ ସୁଯୋଗ ମିଳିଛି। ଆଚ୍ଛା, ବାହାଘର ପରେ କେବେ ସାରୁଙ୍କୁ ମନେଇବା ପାଇଁ ଗୀତ ଗାଇବା ହେଇଛି ନା ସେମିତି କେବେ?
2: ସିଏ ମାନେ ମୁଁ ସଙ୍ଗୀତ ଗାଏ ତାଙ୍କର କିଛି ଅସୁବିଧା ନାହିଁ, କିନ୍ତୁ ସେ ଏମିତି କେବେ ସ୍ୱତ ତାଙ୍କ ଆଡ଼ୁ କହିନାହାନ୍ତି ଏଇ ଗୀତଟା ଗାଁ ମୁଁ ଶୁଣିବି।
1: ଆଚ୍ଛା ସାର୍, କେବଳ ଜଣେ ଭଲ ଶ୍ରୋତା
2: ଶ୍ରୋତା ବି ନୁହଁ ସେ, ମାନେ ମୁଁ କ'ଣ କହିଲି ମୋ ଶ୍ୱଶୁର ଜାଣନ୍ତି, ମୁଁ କହିଲି ପା ସିଏ ଥିବେ ମାନେ ସେ ସବୁ କାମ ମାନେ, ବଟ୍ ଦ୍ୟାଟ୍ ସେ ଫଙ୍କସନ୍ଟା କେମିତି ହବ, ପାଣି ବଟଲ୍ କେଉଁଠୁ ଆସିବ,

0: ମହାପ୍ରସାଦ କେତେବେଳେ ଆସି ଥୁଆ ହବ, ସେ କେମିତି ଲୋକ ଖାଇକି ଯିବେ,
1: ଆଚ୍ଛା
0: ସେଥିରେ ଥାନ୍ତି।
1: ଯାହା ହଉ ସେଇଟା ବି ତ ଗୋଟେ ବଡ କଥା
0: ସବୁ କାମରେ। ହଁ
1: ଆଚ୍ଛା, କେବେ ଆପଣଙ୍କର ଅଭିଯୋଗ କରିଛନ୍ତି କି କଥାକୁ ନେଇକି, ଯେ ଆପଣ ମାନେ ଯେହେତୁ ଆପଣ କହିଲେ ଯେ ନିଶା ଆପଣଙ୍କର ଜୀବନ ହେଲା ସଙ୍ଗୀତ, ତ କେବେ ଅଭିଯୋଗ କରିଛନ୍ତି କି ତମେ କାହିଁକି ମତେ ଏମିତି ଗୀତ ଶୁଣୁନ କି ଏଇଭଳିଆ କିଛି କେବେ ଅଭିଯୋଗ ଆସିଛି ଆପଣଙ୍କର?
0: ଏଇ ପଏଣ୍ଟକୁ ନେଇକି କେବେ କଳି ହେଇନି, କାହିଁକି ନା ପ୍ରକୃତପକ୍ଷରେ ମାନେ ମୁଁ କେବେ ଚାହିଁନି ଯେ ମୋ ଗୀତ ତମେ ବି ଶୁଣ। ଅଲୱେଜ୍ ମୋର ଯେ ଗୁରୁ ମାନେ ଆଦ୍ୟ ଗୁରୁ ଯଦି କହିବି ତ ମୋ ମା, ମୁଁ କିନ୍ତୁ ପ୍ରଥମେ ଯାହାଠୁ ଗୀତ ଶିଖିଥିଲି ନୃସିଂହନାଥ ଖୁଣ୍ଟିଆ, ସେ କହନ୍ତି ମା ଗାଇବୁ ତ ଜଗନ୍ନାଥଙ୍କ ପାଇଁ, ତେଣୁ ଆଉ କିଏ ଶୁଣୁଛି ନ ଶୁଣୁଛି ସେଥିରେ କିଛି ଫରକ
1: ପଡ଼େ। ତେବେ ବି ଏଠି ମୋର ସାରଙ୍କ ପ୍ରଶ୍ନ ରହିବ, ଯେମିତି ମ୍ୟାଡ଼ାମ ଆମର ସର୍ବଗୁଣ ସମ୍ପନ୍ନ ଗୀତ ଗାଉଛନ୍ତି, ଜଣେ ଶିକ୍ଷୟତ୍ରୀ, ତା ସହିତ ଜଣେ ଭଲ ବୋହୂ ମଧ୍ୟ ହେଇପାରିଛନ୍ତି, ତେବେ ମ୍ୟାଡ଼ାମ କେତେ ଭଲ ସ୍ତ୍ରୀ ସେଇଟା ଆପଣଙ୍କ ମୁହଁରୁ ମୁଁ ଶୁଣିବାକୁ ଚାହିଁବି। ଆପଣ ଯେମିତି ଗୋଟେ ଜୀବନସାଥୀ ଚାହୁଁଥିଲେ, ପ୍ରତ୍ୟେକ ପୁରୁଷ ହେଉ ବା ପ୍ରତ୍ୟେକ ନାରୀ ନିଜର ଜୀବନସାଥୀକୁ ନେଇ ଗୋଟେ ମାନଦଣ୍ଡ ଆଙ୍କିଥାଏ, ଏମିତି ହେଉ ସେମିତି ହେଉ, ତେବେ ଆପଣ ଯେମିତି ଚାହୁଁଥିଲେ ସେମିତି ପାଇଛନ୍ତି ନା ତାଠୁ ଅଧିକ ପାଇଛନ୍ତି ନା ତାଠୁ କମ୍ ପାଇଛନ୍ତି ନା କ'ଣ, ଆପଣ ଟିକେ କୁହନ୍ତୁ।
2: ମୁଁ ଠିକ୍ ପାଇଛି ନା, ଯେମିତି ଖୋଜୁଥିଲି ସେମିତି ପାଇଛି।
1: ଆପଣ କହିଲେ ଆପଣଙ୍କର 26 ବର୍ଷର ଦାମ୍ପତ୍ୟ ଜୀବନ, ମ୍ୟାଡ଼ାମଙ୍କୁ କେତେ ଚିହ୍ନିଛନ୍ତି ଆପଣ, କିଛି ପ୍ରଶ୍ନ ମୁଁ ଆପଣଙ୍କୁ ପଚାରୁଛି, ଆପଣ ତାର ଉତ୍ତର ଦେବେ, ସେଇଥିରୁ ତାପରେ ସମାନ କିଛି ପ୍ରଶ୍ନ ମୁଁ ମ୍ୟାଡ଼ାମଙ୍କୁ ମଧ୍ୟ ପଚାରିବି, ସେ ଆପଣଙ୍କ ବିଷୟରେ ଉତ୍ତର ଦେବେ। ଆପଣ ଉଭୟ ଉଭୟଙ୍କୁ କେତେ ଚିହ୍ନିଛନ୍ତି ସେଥିରୁ ଆମେ ଟିକେ ଆକଳନ କରିବୁ। ତେବେ ସାର୍ଙ୍କୁ ମୋର ପ୍ରଶ୍ନ, ମ୍ୟାଡ଼ାମଙ୍କର ପ୍ରିୟ ରଙ୍ଗ କ'ଣ?
2: ବ୍ଲାକ୍।
1: ଆଚ୍ଛା ମ୍ୟାଡ଼ାମ କୁହନ୍ତୁ ଏଇଟା ଠିକ୍ ଉତ୍ତର କି ଭୁଲ ଉତ୍ତର?
0: ଯେଉଁ ସମୟ ତାଙ୍କ ସହିତ ଥିଲା ବ୍ଲାକ୍ ହିଁ ଥିଲା, ଏବେ ମୋର ହ୍ୱାଇଟ୍, ମାନେ ରିସେଣ୍ଟଲି ମାନେ 7-8 ବର୍ଷ ହବ ନଳା, କିନ୍ତୁ ବ୍ଲାକ୍ ଠିକ୍।
1: ଆଚ୍ଛା ମ୍ୟାଡ଼ାମଙ୍କର ପ୍ରିୟ ଖାଦ୍ୟ କ'ଣ?
2: ଭାତ ହେଲା ତାଙ୍କର ପ୍ରିୟ ଖାଦ୍ୟ, ସେ ଭାତଟାକୁ ବହୁତ ପସନ୍ଦ କରନ୍ତି।
1: ଭାତ ସହିତ ଆଉ କ'ଣ ମାନେ ଆପଣ
2: ଏନିଥିଙ୍ଗ, ଭାତ ସାଙ୍ଗରେ ଯାହା ହେଲେ ବି ତାଙ୍କର ଚଳିବ ସେମିତି
1: କିଛି? ଭାତଟା କିନ୍ତୁ ପ୍ରିୟ ଖାଦ୍ୟ। ଆଚ୍ଛା ମ୍ୟାଡ଼ାମ କୁହନ୍ତୁ ଠିକ୍ ଉତ୍ତର କି ଭୁଲ ଉତ୍ତର?
0: ଠିକ୍
1: ଠିକ୍ ଉତ୍ତର। ମ୍ୟାଡ଼ାମଙ୍କୁ ସାର୍ଙ୍କୁ 2 ମାର୍କ ମିଳିଲାଣି। ତାପରେ ଆଉ ଗୋଟେ ପ୍ରଶ୍ନ ରହିବ ସାର୍ଙ୍କୁ, ମ୍ୟାଡ଼ାମ କ'ଣ କରିବାକୁ ବି, ମ୍ୟାଡ଼ାମ ତ କହିଲେ ଗୀତ ବୋଲିବାକୁ ଭଲ ପାଆନ୍ତି, ମ୍ୟାଡ଼ାମଙ୍କର ମାନେ ଫେଭରେଟ୍ ଆକ୍ଟିଭିଟି କ'ଣ, ମାନେ କ'ଣ କରିବାକୁ ସେ ଭଲ ପାଆନ୍ତି ଗୀତ ଛଡ଼ା?
2: ସଙ୍ଗୀତ ଛଡ଼ା ଫିଲ୍ମ ଦେଖିବା ପାଇଁ ସେ ପସନ୍ଦ କରେ।
1: ମ୍ୟାଡ଼ାମ କୁହନ୍ତୁ ଠିକ୍ ଉତ୍ତର କି ଭୁଲ ଉତ୍ତର?
0: ପାର୍ସିଆଲି କରେକ୍ଟ। ଯେ ଫିଲ୍ମ ଦେଖିବା ପାଇଁ ଯେତିକି ଭଲ ନ ପାଏ ଶୋଇବାକୁ ବହୁତ ଭଲ ପାଏ, ସମୟ ମିଳିଲେ ମୁଁ ଶୋଇଯିବି।
1: ହଁ ଯେହେତୁ ବ୍ୟସ୍ତବହୁଳ ଜୀବନ, ଯଦି ଫାଙ୍କା ସମୟ ମିଳୁଛି ଶୋଇବାର ଆବଶ୍ୟକତା ରହିଛି। ସାର୍ ଏପର୍ଯ୍ୟନ୍ତ 2.5 ମାର୍କ ପାଇଛନ୍ତି, ଆଉ ଏବେ କୁହନ୍ତୁ ମ୍ୟାଡ଼ାମଙ୍କର ଫେଭରେଟ୍ ପ୍ଲେସ୍ ବା ପ୍ରିୟ ସ୍ଥାନ କୋଉଟା?
2: ସି ବିଚ୍, ସମୁଦ୍ର କୂଳ।
1: ମ୍ୟାଡ଼ାମ
2: ମନ୍ଦିର, ମନ୍ଦିର ଆଉ ସମୁଦ୍ର କୂଳ,
1: ଏଥର କୁହନ୍ତୁ ମ୍ୟାଡ଼ାମ ଠିକ୍ ଉତ୍ତର କି ଭୁଲ ଉତ୍ତର?
0: ମନ୍ଦିର, ମନ୍ଦିର।
1: ଆଚ୍ଛା 4ଟା ପ୍ରଶ୍ନରୁ ସାର୍ ଆମର 3ଟା ଅଧେ ଉତ୍ତର ଠିକ୍ ଦେଇଛନ୍ତି। ଆଉ ଏବେ 5ମ ପ୍ରଶ୍ନ ରହିବ, ମ୍ୟାଡ଼ାମଙ୍କର ପ୍ରିୟ, ଯେମିତି କହିଲେ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି, ମ୍ୟାଡ଼ାମଙ୍କର ପ୍ରିୟ ସିନେମା କ'ଣ କୁହନ୍ତୁ?
2: ପ୍ରିୟ ସିନେମା, ସିଏ ତ ପ୍ରାୟ ଦେଖନ୍ତି ସିନେମା, ପ୍ରିୟ ସେମିତି ତାଙ୍କର ପ୍ରିୟ କିଛି ଜାଣିନି, ମୋ ପ୍ରିୟ ତାଙ୍କର ସେମିତି ପ୍ରିୟ କିଛି ନାହିଁ, ସିନେମା ଦେଖନ୍ତି କିନ୍ତୁ ପ୍ରିୟ ସେମିତି କିଛି ପ୍ରିୟ।
1: ଆଚ୍ଛା ଉଭୟ କେବେ ଏକାଠି ସିନେମା ହଲ୍କୁ ଯାଇଛନ୍ତି?
2: ଆଜ୍ଞା ଆମେ ଯାଇଛୁ, ବହୁତ ଥର ଯାଇଛୁ।
1: ଆଚ୍ଛା ଏବେ ସାର୍ ଆମର 5ଟା ପ୍ରଶ୍ନରୁ 3 ଅଧେ ମାର୍କ ପାଇଲେ, ମ୍ୟାଡ଼ାମଙ୍କୁ ଏଥର ପ୍ରଶ୍ନ ରହିବ, ସାର୍ଙ୍କର ପ୍ରିୟ ଖାଦ୍ୟ କ'ଣ?
0: ସେଇ ଭାତ ଜିରା ଝୋଳ, ଗୋଟେ ସ୍ପେଶିଆଲ ତାଙ୍କ ଥାଏ ଅଛି ଜିରା ଝୋଳ।
1: ସାର୍ କୁହନ୍ତୁ ଠିକ୍ ଉତ୍ତର?
2: ଠିକ୍ ଉତ୍ତର
1: ଜିରା ଝୋଳ କ'ଣ?
0: ତାଙ୍କ ମା କରନ୍ତି ଗୋଟେ ସ୍ପେଶିଆଲ, ସେଇଟା ସେ ଯେମିତି ମାନେ ଶାଶୁ ଯେମିତି କରନ୍ତି, ଚେଷ୍ଟା ମୁଁ କରିଛି କିନ୍ତୁ ହେଇପାରିନି କେବେ, ସେଇଟା ସେ ବହୁତ ଭଲସେ କରନ୍ତି।
1: ତାହେଲେ ମାଆଙ୍କ ହାତର ଜିରା ଝୋଳ। ଆଚ୍ଛା ଠିକ୍ ଉତ୍ତର ଦେଇଛନ୍ତି ମ୍ୟାଡ଼ାମ। ସାର୍ଙ୍କର ପ୍ରିୟ ରଙ୍ଗ କ'ଣ?
0: ସେଇ ବ୍ଲାକ୍।
1: ଆଚ୍ଛା ସାର୍ କୁହନ୍ତୁ ଠିକ୍ କି ଭୁଲ ଉତ୍ତର? ଠିକ୍ ଉତ୍ତର। ଆଚ୍ଛା ସାର୍ଙ୍କର ପ୍ରିୟ ସ୍ଥାନ?
0: ପୁରୀ।
1: ଠିକ୍ ଉତ୍ତର କି?
2: ଆଜ୍ଞା
1: ପୁରୀଟା ତାହେଲେ ପୁରା ରହିଯାଉଛି, ଏଣ୍ଟାର ପୁରୀ। ସ୍ପେସିଫିକ କୋଉ ଜାଗାକୁ ଭଲ ପାଏ?
0: ସାଙ୍ଗ ଖଟି, ଯୋଉଠି ସାଙ୍ଗ ଥିବେ ଖଟି ଥିବ ସେଠି ବସି ଗପସପ, ସେଇ ଜାଗାଟା ତାଙ୍କୁ ଭଲ।
1: ଆଚ୍ଛା ସେଇଟା ଠିକ୍ ଉତ୍ତର। ଆଚ୍ଛା ସାର୍ କ'ଣ କରିବାକୁ ଭଲ ପାଆନ୍ତି? ସାର୍ ତ ଯେମିତି
0: ଯୋଉଠି ଆପଣଙ୍କର କିଛି ଅସଜଡ଼ା ଥିବ ବର୍ତ୍ତମାନ, ଯଦି ଏଇଠି ସେଠି ସେ ଆଉ 10 ମିନିଟ୍ ବି ବସିଥାନ୍ତେ, ତାଙ୍କ ଆଖିରେ ପଡ଼ିଥାନ୍ତା କୋଉଠୁ କ'ଣ ଗୋଟେ ଭାଙ୍ଗିଛି, ସେଟାକୁ କେମିତି ଯୋଡ଼ା ହବ, ସେ ଯୋଉଠିକି ଯିବେ ସେ କାମଟାକୁ କରିଦେବେ, ଆଉ ପୁରା ଯେମିତି ତାଙ୍କ ଘରର କରିବେ ସେମିତି ଆପଣଙ୍କର ବି ଏଠି କରିଦେଇଥାନ୍ତି।
1: ଆଚ୍ଛା ଏଇଟା ଆପଣଙ୍କର ପ୍ରିୟ କାମ?
2: ହଁ ମୁଁ ଏଇଟା ପରଫେକ୍ଟ, ମୁଁ ଏଇଟା ଯୋଉଠି ଦେଖେ ଯାହାର ବି ଦେଖେ।
0: ତାଙ୍କ ଧର ତାଙ୍କର ଗାଡି ସେଠି ଥୁଆ ହେଇଛି, ସେ ସେଇ ଗାଡିଟା କାଢିବେ, ତ ଆଉ ଗୋଟେ କାହା ଗାଡିରେ ବି ଯଦି ଡଷ୍ଟ ପଡ଼ିଥିବ ତାଙ୍କ ଗାଡିଟା

0: ସାଗରଟା ବି ପୋଛିବେ।
1: ନିଆରା ଗୁଣ ଏଇଟା ଭଲ ଗୁଣ ବି ଖରାପ ଗୁଣ ବି ଆପଣଙ୍କର
0: ନା ଖରାପ ତ କିଛି ହେଇନି ତାଙ୍କର, ଏଇଟା ତାଙ୍କର ଗୋଟେ ମୁଁ ଭାବେ ମତେ ଲାଗେ ଏଇଟା ବହୁତ ଡିଭାଇନ ୱାର୍କ ସେ କରୁଛନ୍ତି, ଯାହାର ଯୋଉଟାର ଯାହାର ଶ୍ରେୟ ଯୋଗୁ ବହୁତ ବେଳେବେଳେ ବଡ଼ ବଡ଼ ବିପଦ ବି ଯୋଉ ଆସେ ସେଇଟା କଟିଯାଏ ଏଇ ଟିକେ ଟିକେ, ମାନେ ସେଇ ଯୋଉ ଛୋଟ ଜିନିଷଟା ନା ସେଇ ଛୋଟ ଜିନିଷରେ ସେଇ ଲୋକଟାରେ ଯୋଉ ସନ୍ତୋଷଟା ତାକୁ ମିଳେ ସେ ସନ୍ତୋଷ କିଛି ଚିହ୍ନା ଅଛି ନା କିଛି ନାହିଁ। ଆଜିର ଏକ୍ଜାମ ଦେଖନ୍ତୁ ସକାଳୁ ମୁଁ ତାଙ୍କୁ ମାନେ ତାଙ୍କୁ ବିରକ୍ତ ହେଉଛି ଯେ ମୁଁ ସମାନ ଟାଇମରେ ବାହାରିବି ତମେ ସେଥିପାଇଁ ଯାଏ ଲାଗିଛ, ସେ ରାସ୍ତାରେ ଗୋଟେ କଣ୍ଟାଟେ ଯୋଉ ରାସ୍ତା ତିଆରି ହେଇଛି, କାଲି ରାତିରେ ଦେଖିଲେ ସେଠି ଗୋଟେ ମୁଁ ଦେଖିଲା ବେଳକୁ ଗୋଟେ ବୋତଲଟେ ମାରିଛନ୍ତି, ତା ଚାରିପଟେ ତିନିଟା ଇଟା ଦେଇଛନ୍ତି, ଗାଡି ସେପଟେ କି କାର ଗଲା ବେଳେ କାଳେ ପଙ୍କଚର ହେଇଯିବ, ଆଜି ସେଇଟାକୁ ଆଣି ସେ ଛଡ଼ଟା ଏଡ଼ ବଡ଼ ଛଡ଼ଟା ଗୋଟେ କାଢିଛନ୍ତି।
1: ବର୍ତ୍ତମାନ ସମୟରେ ଲୋକ ନିଜ ପାଇଁ ଯେତିକି ବ୍ୟସ୍ତ ସ୍ୱାର୍ଥପର ଦୁନିଆରେ ଆଉ କାହା ପାଇଁ ନିଃସ୍ୱାର୍ଥପର ଭାବେ କାମ କରିବା ଗୋଟେ ବହୁତ ବଡ଼ କ୍ୱାଲିଟି, ଡିଭାଇନ୍ କ୍ୱାଲିଟି ଆମେ କହିପାରିବା। ତେବେ ମ୍ୟାଡାମ ସାର୍ଙ୍କୁ ପୁରା ଭଲରେ 100ରୁ 100% ଜାଣିଛନ୍ତି, ମ୍ୟାଡାମ ସାର୍ଙ୍କ ବିଷୟରେ ସବୁ ଉତ୍ତର ଭଲରେ ଠିକ୍ଠାକ୍ ଦେଇଦେଲେ। ଆଚ୍ଛା ଆପଣ ଯେମିତି ଖାଦ୍ୟ ପ୍ରେମୀ, ଆପଣଙ୍କ ଦୁହିଁଙ୍କ ଭିତରେ କିଏ ନା ନା ଖାଦ୍ୟରେ ସେମିତି କିଛି ସଉକ ନାହିଁ, ଯାହା ହେଲେ ଖାଦ୍ୟ ଖାଇଦେବା କଥା
0: ସିଏ ଖାଇଦେବେ, ମୋର ସଉକ ଅଛି
1: ସାଧାରଣ ଭାବି ପଡୁଥିବେ ସ୍ତ୍ରୀଟି କର୍ମଜୀବୀ ହେଲେ ସ୍ୱାମୀ ସାହାଯ୍ୟ କରିବା, କିନ୍ତୁ ଆଜି ବି ବହୁତ ଲୋକଙ୍କର ଚିନ୍ତାଧାରା ରହିଛି ସ୍ତ୍ରୀ ହିଁ ସବୁକିଛି କରିବ, ଆପଣଙ୍କର ମନରେ ଏଇଭଳି ଚିନ୍ତାଧାରା କାହିଁକି
2: ଆସିଲା? ଏମିତି ଆସିଲା କାହିଁକି ନା ଯେହେତୁ ମୁଁ ବି ସକାଳୁ ବାହାରିବି ଅଫିସ, ସିଏ ବି ବାହାରିବ ଅଫିସ, ଏବଂ ପୁଅ ବି ଯିବ କଲେଜ, ତେଣୁ ଆମ ପାଖେ ସମୟ ବହୁତ କମ୍, ତେଣୁ ସେ ସମୟଟା କେମିତି ହବ? ଉଭୟ ଉଭୟଙ୍କୁ ସାହାଯ୍ୟ ନ କଲେ, ହୁଏତ ମୁଁ ଦିଅଙ୍କ ଘରକୁ ଗଲି ତ ସିଏ ରୋଷେଇରେ, ସିଏ ଦିଅଙ୍କ ଘରକୁ ଗଲେ ମୁଁ ରୋଷେଇକୁ ଆସିଲି,
1: ତେଣୁ
2: ମିଳିମିଶିକିରି ମାନେ କୋପରେସନ୍ ନା ଅଣ୍ଡରଷ୍ଟାଣ୍ଡିଂ ଆମେ ଇଏ କରୁ।
0: ଶ୍ୱଶୁର ବି ସେଇଭଳିଆ, ମାନେ ଯେତେବେଳେ ଇବି ଭୁବନେଶ୍ୱର ପ୍ରାରମ୍ଭ ଯାଉଥିଲେ ମର୍ଣ୍ଣିଂରେ ଯାଆନ୍ତି ଭାରି ପୁରା ଲେଟ୍ ନାଇଟ୍, ମାନେ 10ଟା ଖଣ୍ଡ ବେଳକୁ ଆସନ୍ତି, ମୋ ଶ୍ୱଶୁର ବହୁତ ହେଲ୍ପ କରନ୍ତି, ମାନେ ମର୍ଣ୍ଣିଂ ମାନେ ଇଭିନିଂରେ ସେ ଅଟାଟା ଯେମିତି ହେଲେ ଚକୁଡ଼ି ଦେଇଥିବେ, ମାନେ ମୁଁ ତଳକୁ ଆସିଲା ସେ ଅଟା ଚକୁଡ଼ି ଥୋଇ ଦେଇଥିବେ, ସେ ସେଇଭଳିଆ ଟାଇପ୍ର ବହୁତ ମାନେ ତାଙ୍କ ଭିତରେ ସେ ଯୋଉ ଜିନିଷଟା ସେଇଟା ଏମାନଙ୍କ ପାଖକୁ ସବୁ ଆସିଛି, ମାନେ ନା ମାନେ ପ୍ରାୟ ତାଙ୍କର ସବୁ ପିଲାମାନେ ବି ସେଇ କ୍ୟାଟେଗୋରୀର ସମସ୍ତେ ସେଇ ଟାଇପ୍ର।
1: ଆଚ୍ଛା ଯେମିତିକା ଆପଣଙ୍କର 26 ବର୍ଷ ଦାମ୍ପତ୍ୟ ଜୀବନ, ଏତେ ବର୍ଷ ଭିତରେ ମ୍ୟାଡମ୍ଙ୍କର କୋଉ ଗୁଣଟା ଆପଣଙ୍କୁ ସବୁଠୁ ବେଶୀ ଭଲ ଲାଗିଛି, ଆଉ କୋଉ ଗୁଣଟା ପୁରା ରାଗ ଲାଗେ ଏଇ ଜିନିଷ ସେଟା ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ଆପଣ ଅନୁଭବ କରନ୍ତି?
2: ମତେ ଭଲ ଲାଗେ ପିଲାମାନଙ୍କୁ ଯୋଉ ଶିଖି ଯୋଉ ଗୀତ ହେରିକା ଶିଖାନ୍ତି ଯେମିତି ପଦ୍ଧତିରେ, ମତେ ସେଇଟା ବହୁତ ଭଲ ଲାଗେ।
1: ଆଚ୍ଛା ତେବେ ମ୍ୟାଡମ୍ ଏବେ କୁହନ୍ତୁ ଆପଣ ସାର୍ଙ୍କର କୋଉ ଗୁଣ ସବୁଠୁ ବେଶୀ ଭଲ ଲାଗେ ଆପଣଙ୍କୁ?
0: ଏଇ ଯୋଉ କାମ, ଏଇ ଯୋଉ ହେଲ୍ପିଂ ନେଚର୍ଟା ତାଙ୍କର,
1: ଯେମିତି କହିଲେ ଆଉ ଟିକେ ସମୟ ପୂର୍ବରୁ ସାହାଯ୍ୟ
0: ସବୁଠି ଯୋଉଠିକି ଯିବେ, ମାନେ ସ୍କୁଲ ବି ମତେ ଯଦି ସେ ଆଣିବା ପାଇଁ ଧର ମୋର କିଛିଟା କାମ ରହିଛି ମୁଁ ଥିବି, ସିଏ ତାପରେ ମୁଁ ଖୋଜିଲେ ନଥିବି ସେ କୁଆଡ଼େ କୁଆଡ଼େ ବୁଲିକି କ'ଣ ଛାତ କୋଉଠି ଏଗୁଡ଼ା ସବୁ ସେ ନଜର କରୁଥିବେ।
1: ଆଚ୍ଛା
0: ମାନେ ମୋ ସ୍କୁଲରେ ଗଛ କୋଉଠି ପଡ଼ିଛି ମୁଁ ଜାଣିନି, ସିଏ ଜାଣିଥିବେ ଏତେ ଗୋଟେ ଗଛ ପଡ଼ିଛି ତାକୁ କାଟିବା ଦରକାର, ଏଇ ଯୋଉ ନେଇଛି ଏଇଟା ଏଇଟା ମୋତେ ବହୁତ ଭଲ ଲାଗେ।
1: ଆଚ୍ଛା ଏବେ କୁହନ୍ତୁ ତାହେଲେ ସାର୍ଙ୍କର କୋଉ ଗୁଣ ମାନେ ଆପଣ ଭାବୁଛନ୍ତି ଯେ ଏଇ ଜିନିଷଟା ପରିବର୍ତ୍ତନ ହେଇଗଲେ ଆହୁରି ଭଲ ହୁଅନ୍ତା?
0: ସେ ବହୁ ସମୟରେ ଟ୍ରାଫିକ ନିୟମ ଭାଙ୍ଗନ୍ତି, ସିମ୍ବଲ ରେଡ୍ ଦେଇଥିବ ସେ ଏମିତି ବୁଲେଇକି ଏମିତି ବୁଲେଇବେ କିନ୍ତୁ ପୁଣି ସିଧା ନେଇଯିବେ, ସେଇଟା ମତେ ଭଲ ଲାଗେନି।
1: ଆଚ୍ଛା ଏବେ ସାର୍ କୁହନ୍ତୁ ମ୍ୟାଡମ୍ଙ୍କର କୋଉ ଗୁଣଟା?
0: ଆଉ ଗୋଟେ ହେଲା ଗଳି ରାସ୍ତାରେ ନିଅନ୍ତି, ଗଳି ଗୋଟେ ରାସ୍ତାରେ ମତେ ଟିକେ ଷ୍ଟ୍ରେଟ ଲାଇନ୍ ନେଇଯିବାକୁ ଭଲ ଲାଗେ, ପୁରା ଷ୍ଟ୍ରେଟ ରାସ୍ତାରେ ଯିବି।
1: କେବେ ସାର୍ଙ୍କୁ କହିଛନ୍ତି ଏଇ ଗୁଣଟା ପରିବର୍ତ୍ତନ ହବ?
0: ବହୁତ ଥର।
1: ଆଚ୍ଛା ଏବେ ସାର୍ କୁହନ୍ତୁ ମ୍ୟାଡମ୍ଙ୍କର କୋଉ ଗୁଣଟା ଚେଞ୍ଜ କରିବା ଦରକାର?
2: ବଡ ପାଟିରେ କୋଉଠି କହିବ,
0: ଧୀରେ କୁ ଆରାମସେ କୁ, ହେଇପାରେନି ମୋର
1: ଶିକ୍ଷକତା ଯେହେତୁ ପିଲାମାନଙ୍କ ସାଙ୍ଗେ ରହିବେ,
0: ସମଟାଇମ୍ସ ଇଟ୍ ଇଜ୍ ଏ ଭେରି ପ୍ରଫେସନାଲ ଡିଜିଜ୍, ଆଇ ନେମ୍ଡ ଇଟ୍, ଇଟ୍ ଇଜ୍ ଏ ପ୍ରଫେସନାଲ ଡିଜିଜ୍।
1: ଯେହେତୁ ଅଲରେଡ଼ି ଆପଣଙ୍କର ବଡ଼ ପାଟିରେ କଥା କହି କହି ଅଭ୍ୟାସ ହେଇଯିବଣି ଛୁଆମାନଙ୍କ ସହିତ, ମାନେ ତାଙ୍କ ସହିତ ଡିଲ୍ କରି କରିକା,
0: ତେଣୁ ପାଟିଟା ମୁଁ ଜାଣିବି ପାରେନି ଯେ କେତେବେଳେ ସେଟା ଲାଉଡ଼ ହେଇଯାଏ,
1: ସତ ହେଇଯାଏ। ଆଚ୍ଛା ତେବେ ଆପଣ ଆରମ୍ଭରୁ କହିଥିଲେ ଯେ ସାର୍ ଆପଣଙ୍କୁ ଗାଡ଼ି ଚଲାଇବାକୁ ମନା କରିଥିଲେ, ଏବେ ସାର୍ଙ୍କୁ ପଚାରିବି କାହିଁକି ମନା କରିଥିଲେ ଗାଡ଼ି ଚଲାଇବାକୁ?
2: ଯେହେତୁ ମୁଁ ପୁରୀରେ ଅଛି ତେଣୁ ମୁଁ ଯେପର୍ଯ୍ୟନ୍ତ ପୁରୀରେ ଅଛି ସେ

0: ପର୍ଯ୍ୟନ୍ତ ମୁଁ ନବାଣିଆ କରିବା ପାଇଁ ଯାଇଥିଲି। ତାପରେ ମୁଁ କହିଥିଲି ଯେ ସେଫ୍ଟି ବି କ'ଣ ଗୋଟେ, ଗାଡ଼ି କିଣିଆ ହେଲା, ଗାଡ଼ି ଶିଖିଆ ହେଲା, ସବୁ ହେଲା, କିନ୍ତୁ ମୁଁ ମନା କଲି ଯେ ଗାଡ଼ି ତମେ ଚଲାଅ, ମୁଁ ଅଛି, ମୁଁ ନବାଣିଆ କରୁଥିବି।
1: ମୁଁ ଆଜି ପର୍ଯ୍ୟନ୍ତ ବି ଏଇଟା ଆକ୍ସେପ୍ଟ କରିପାରୁନି, କିନ୍ତୁ ତା ଏଗେନଷ୍ଟ ବି ମୁଁ ଯାଉନି। ବେଳେବେଳେ ମନ ଦୁଃଖ ହୁଏ ଯେତେବେଳେ, କାରଣ ବର୍ତ୍ତମାନ ମୁଁ ଯେଉଁ ସିଚୁଏସନ୍ ସ୍ଥିତିରେ ଅଛି, ମୋତେ କେତେବେଳେ ଡି ଅଫିସ୍ ଯିବାକୁ ପଡ଼ୁଛି, କେତେବେଳେ ବି ଅଫିସ୍ ଯିବାକୁ ପଡ଼ୁଛି, କେତେବେଳେ ଡିପିସି, କେତେବେଳେ କେଉଁଠିକି, ତ ମୁଁ ସବୁବେଳେ ମାନେ ଯେହେତୁ ଜବ୍ କରୁଛି ଆଉ ସବୁବେଳେ ଗୋଟେ ଡିପେଣ୍ଡ ହେଇକି ରହିବାଟା, ଇଟ୍ ଇଜ୍ ଭେରି ଡିଫିକଲ୍ଟ।
2: ସେବାୟତ ପରିବାର ଝିଅ, ଏଥିପାଇଁ ସେବାୟତ ପରିବାର ବହୁ କିନ୍ତୁ ନୁହଁ, କେମିତି ଆପଣ ଏଇ ଜିନିଷଟାକୁ କେମିତିକା ଓଭରକମ୍ କରିକି ବାହା ହେଇଥିଲେ, ସେଇ ଜିନିଷ ଟିକେ କହିପାରିବେ କି? ନା ସେମିତି କିଛି ନଥିଲା,
1: ସେମିତି କିଛି ନଥିଲା, ମାନେ ଘରୁ ସେମିତି କିଛି ପ୍ରୋବ୍ଲେମ୍ ନଥିଲା ଆମର। ମୁଁ ଯେତେବେଳେ ଘରେ ଜଣେଇଥିଲି କାହାରି ଅବଜେକ୍ସନ୍ ନଥିଲା।
2: ଆଚ୍ଛା, ଆପଣଙ୍କର କୋଉ ସେବା ଥିଲା?
1: ପ୍ରତିହାରୀ ସେବା।
2: ଆଚ୍ଛା, ଏବେ ବି ଅଛି?
1: ଭାଇ କରୁଛି।
2: ଆଚ୍ଛା, କିନ୍ତୁ ସେଭଳି କିଛି ଅବଜେକ୍ସନ୍ ନଥିଲା, ଘରେ ସହଜରେ ଗ୍ରହଣ କରିଥିଲେ। କେତେ ଗର୍ବ ଅନୁଭବ ହୁଏ ସେବାୟତ ପରିବାର ଝିଅ ଭାବେ?
1: ଆଉ ଗର୍ବ କରୁନି,
2: କାରଣ
1: ଆଉ ସେବାୟତ ନାହିଁ। ସେବାୟତ କୂଳରେ ଜନ୍ମ ହେଇଛି, କିନ୍ତୁ ଆଉ ତ ସେବାୟତରେ ନାହିଁ।
2: ତାକୁ ନେଇକି ଅଫସୋସ୍ ଅଛି କି?
1: ଯେତେବେଳେ ଜଗନ୍ନାଥଙ୍କ ଦର୍ଶନ ମିଳୁନି ଭିଡ଼ ଭିତରେ, ମୁଁ ଦେଖୁଛି ମୋ ସାଙ୍ଗମାନେ ଯାଉଛନ୍ତି, ସେମାନେ ଗୋଟେ ସ୍ପେଶାଲ ଇଏ ପ୍ରିଭିଲେଜ୍ ପାଉଛନ୍ତି, ଯାଉଛନ୍ତି, ସେତେବେଳେ ଜଗନ୍ନାଥଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି, ହ୍ୱାଇ? ଏକ ପ୍ରଶ୍ନଟା ତାଙ୍କୁ ବେଳେବେଳେ ପଚାରେ, ସବୁବେଳେ ନୁହଁ। ଆମେ ଡିସାଇଡ଼୍ କଲୁ ବା ଡିସିସନ୍ ନେଲୁ, ତା ପଛରେ ମୋର କିଛି ଅଫସୋସ୍ ନାହିଁ, କାରଣ ମୁଁ ଗୋଟେ ବହୁତ ଭଲ ପରିବାରକୁ ଆସିଲି। ଏଣ୍ଟାୟର ସବୁ ଫ୍ୟାମିଲି ସମସ୍ତେ ବୈଷ୍ଣବ, ସେମାନେ ଦେ ଆର୍ ମୋର ଆଧ୍ୟାତ୍ମିକ ମାନେ ସ୍ପିରିଚୁଆଲ ଦେନ୍ ଦ ମାନେ ମୁଁ ଯେଉଁ ଇଏରୁ ଆସୁଥିଲି, ମାନେ ଯେଉଁ ଗୋଟେ ଆମେ କହୁଛେ ରିଲିଜିୟସ୍ ଆଣ୍ଡ ସ୍ପିରିଚୁଆଲିଟି, ଏବେ ତ ଦେଖିବାକୁ ଗଲେ ମୁଁ ଯେଉଁ ଫ୍ୟାମିଲିକୁ ଆସିଛି ଦେ ଆର୍ ମୋର ସ୍ପିରିଚୁଆଲ।
2: ଦାମ୍ପତ୍ୟ ଜୀବନ ମଧ୍ୟ ଅଛି, ମଧ୍ୟ କଳି ଅଛି, ତେବେ ଆପଣ ଉଭୟଙ୍କ ଭିତରେ ବି କେବେ ଝଗଡ଼ା ହୁଏ ନା କେବେ ସେମିତି ହୁଏନି?
1: ହୁଏ, ସବୁଦିନ ହୁଏ।
2: ଝଗଡ଼ାର ମୁଖ୍ୟ କାରଣ କ'ଣ?
1: ଏଇ ଟାଇମିଂ ତ, ମାନେ ମୋ ଟାଇମ୍ ହେଇଯାଉଥିବ, ଧର ତାଙ୍କର ସରି ନଥିବ, ତାଙ୍କର ନଥିବ, ମୋର ସରି ନଥିବ, ସେଇ ଭିତରେ ସେ
2: ଲାଷ୍ଟ କ'ଣ ପାଇଁ କଳି ହେଇଥିଲା, ଶେଷ କଳିଟା କ'ଣ ପାଇଁ ହେଇଥିଲା ଆଉ ତାର କାରଣ କ'ଣ ଥିଲା?
1: ଶେଷ କଳିଟା କେବେ ହେଇଥିଲା?
0: ଶେଷ କଳିଟା କାଲି ହେଇଥିଲା, ଏଇ ସ୍କୁଲ ବାହାରିବା ପାଇଁ। ଏଇ ସ୍କୁଲ ବାହାରିବା ପାଇଁ ସିଏ ବାହାରିକି ତଳକୁ ପଳେଇ ଆସିଥିଲେ, ମୁଁ କହୁଛି ତମେ ତଳକୁ ଚାଲ, ମୁଁ ଯାଉଛି।
1: ନା, ମତେ କହିଲେ ତମେ ତଳେ ବାହାରି ଦେଇକି 15 ମିନିଟ୍ ବସିବ, ବସିଲେ ମୁଁ ସେଇ ଟାଇମ୍ରେ ନେଇଯିବି।
2: ତାକୁ ନେଇକି ହେଲା। ଆଚ୍ଛା, କେବେ ହେଉଛୁର ଏଇଟା ତ ଛୋଟ ମୋଟ କଲି, କେବେ ବଡ଼ ଧରଣ କଲି ହେଲେ କିଏ ବୁଝାଏ କାହାକୁ ପ୍ରଥମେ? ନା ସେମିତି କିଛି ନାହିଁ, ଅଟୋମେଟିକାଲି ସଲ୍ଭ ହେଇଯାଏ,
1: ସମୟ ସମାଧାନ କରିଦିଏ। ସେମିତି ବିରାଟ ବଡ଼ ଧରଣ କଳି ବୋଧେ କିଛି ହେଇନି, ସେମିତି କେବେ ହେଇଛି ହେଇନି, ଏମିତି ହୁଏ
2: ଛୋଟମୋଟ ଝଗଡ଼ା,
1: ଛୋଟ ଛୋଟ କଥାଟା, ଯେହେତୁ ମୋର ବହୁତ ବଡ଼ ପାଟି, ଶାଶୁ ଉପରକୁ ଚଢ଼ିପାରନ୍ତିନି, ସେଇଠୁ କରେ କ'ଣ ହେଲା କ'ଣ ହେଲା ପାଟି କରୁଥିବେ, କିନ୍ତୁ କଥାଟା
2: ସାଧାରଣ କଥାଟା ଗୋଟେ ଲାଗେ, ଗୋଟେ ବଡ଼ କଳି ଭଳିଆ ଲାଗେ। ତେବେ ଆଜି ତ ଆପଣ ଦୁହେଁ ଅଛନ୍ତି, ତେବେ ଆପଣ ସାର୍ ପ୍ରଥମେ କୁହନ୍ତୁ ଆମକୁ ଶୁଣୁଥିବା ଶ୍ରୋତା ବନ୍ଧୁମାନଙ୍କୁ, ଯେଉଁମାନେ ଆଦର୍ଶ ମାନେ ଗୋଟେ ଭଲ ଦମ୍ପତି ହେବା ପାଇଁ କୋଉ ଗୁଣ ଆବଶ୍ୟକ, ସେମାନଙ୍କ ପାଇଁ କ'ଣ ବାର୍ତ୍ତା ଦେବେ ଆପଣ ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ?
0: ଅଣ୍ଡରଷ୍ଟାଣ୍ଡିଂ ଦୁଇ ଜଣ ଭିତରେ ରହିବା ଦରକାର, ଆଉ ସିଏ ଯେଉଁଟାକୁ ମୋତେ କହୁଛନ୍ତି ମୁଁ ବି ବୁଝିବା ଦରକାର, ଏବଂ ମୁଁ ବି ଯାହା କହୁଛି ସିଏ ବି ସେଇଟା ବୁଝିବା ଦରକାର, ଆଉ ଉଭୟ ଭିତରେ ସେଇ ଯେଉଁ ଇଏଟାକୁ ଭଲ ସେ ତେଣୁ ବୁଝିନେଲେ ସେଇଟା ଆମର ଭଲ ଇଏ ରିଲେସନ୍ସିପ୍ଟା ଭଲ ଇଏ ହେବ, ଭଲ ଦାମ୍ପତ୍ୟ ଜୀବନଟା ଭଲ ଇଏ ହେବ।
2: ଆଚ୍ଛା,
0: ଉଭୟକୁ ଯେତେ ଇଏ କରିବା,
1: ମୁଁ ଗୋଟିଏ ଲାଇନ୍ କହିବା, ସେଇଟା ସେ ଦୁଇ ଜଣଙ୍କ ଉପରେ ଡିପେଣ୍ଡ କରେ, ଦ୍ୟାଟ୍ ୱିଲ୍ ଚେଞ୍ଜ ପର୍ସନ୍ ଟୁ ପର୍ସନ୍, ସେଇଟା ଲଭ୍ ମ୍ୟାରେଜ୍ ହଉ ବା ଆରେଞ୍ଜ ମ୍ୟାରେଜ୍ ହଉ, ମାସେ ଦୁଇ ମାସ ଛଅ ମାସ ଆମେ ତା'ଠୁ ଲୋକଟେ ସହିତ ରହୁଛେ, ଆମେ ଜାଣିଛେ ସିଏ କ'ଣ ମୁଁ କ'ଣ, ତେଣୁ ଫାର୍ଷ୍ଟ ଜିନିଷ ହେଲା ଆକ୍ସେପ୍ଟାନ୍ସ, ଯେ ମୁଁ ସିଏ ଯେମିତି ମୁଁ ତାକୁ ଆକ୍ସେପ୍ଟ କରିବି ମୋତେ କରିବାକୁ ପଡ଼ିବ, କାହିଁକିନା ଆମେ ତ ମାନେ ଯେଉଁ ପାଶ୍ଚାତ୍ୟ ସଭ୍ୟତାରେ ନାହିଁ, ଆମ ସଭ୍ୟତା ହେଉଛି ଆକ୍ସେପ୍ଟାନ୍ସ, ଯଦି ଆମେ ଆକ୍ସେପ୍ଟ କରିନେବା ତାକୁ ଆଜ୍ ହି ଇଜ୍ ଅର୍ ଆଜ୍ ସି ଇଜ୍, ତାହେଲେ ସମସ୍ୟାଟା ଏତେ ବଡ଼ ହେବନି, ତେଣୁ ସେଇଟା ଡିପେଣ୍ଡ କରୁଛି ସେଇ ଲୋକ ଉପରେ, ସେ ଦୁଇ ଜଣଙ୍କ ଉପରେ, ସେ କ'ଣଟା ଆକ୍ସେପ୍ଟ କରିପାରୁନି ତାକୁ କ'ଣଟା ଆକ୍ସେପ୍ଟ କରିବା ଦରକାର, ତାହେଲେ ଆକ୍ସେପ୍ଟାନ୍ସ ଇଜ୍ ଦ ଗ୍ରେଟେଷ୍ଟ ଥିଙ୍ଗ।
2: ଆଚ୍ଛା, ବହୁତ ସୁନ୍ଦର ବାର୍ତ୍ତା। ଆକ୍ଚୁଆଲି ଆମେ ଯଦି ଗ୍ରହଣ କରିଥିବା ସବୁ ଜିନିଷ ସହଜ ଲାଗେ ଆଉ ଚିନ୍ତାମୁକ୍ତ ଲାଗେ।

0: ଯୋଉଟା କି ଆମକୁ ଗୋଟେ ସହଜ ଜୀବନ
1: ଯେହେତୁ ଆମେ ହ୍ୟୁମାନ ବିଙ୍ଗ, କଷ୍ଟ ତ ହବ, ଧର ଖାଲି ଆକ୍ସେପ୍ଟାନ୍ସ ଇଜ୍ ନଟ୍ ସୋ ଇଜି, କିନ୍ତୁ ଯଦି ଧୀରେ ଧୀରେ ସେଇଟାକୁ ଅଭ୍ୟାସରେ ଆମେ ପକେଇ ଚାଲିବା, ଭାବୁଛି ଏତେ ବଡ଼ ହବନି
0: ନିଶ୍ଚିନ୍ତ ରୂପେ।
1: ସବୁବେଳେ ମୁଁ ଦେଖିବେ ସେଇଟା ନା, ଠିକ ଅଛି ଏଇଟା ଯୋଗୁଁ ମୋତେ କଷ୍ଟ ହେଉଛି, ଯଦି ଏଇଟା ହିଁ ନ ରହିବ, ଧର ମୁଁ ଯଦି ମୋ ଲାଇଫଟାକୁ ଭାବିବି ୱିଦାଉଟ୍ ହିମ୍, ସିଏ ନାହାନ୍ତି ତାପରେ ମୋ ଜୀବନଟା, ହ୍ୱିଚ୍ ଇଜ୍ ମୋର୍ ଡିଫିକଲ୍ଟ, ସେ ଥାଇକି ସେ ଜୀବନଟା ମୋ ପାଇଁ ବେଶୀ କଷ୍ଟ ହେଉଛି, ନା ସେ ନଥିଲେ ମୋ ମାନେ ମୋ କଷ୍ଟଟା ବେଶୀ ହେବ, ଦେନ୍ ଆଇ ସୁଡ୍ ଚୁଜ୍ ସମ୍ୱାନ।
0: ସୁନ୍ଦର ବାର୍ତ୍ତା ଯେଉଁମାନେ ଆମକୁ ଶୁଣୁଥିବା ଦମ୍ପତି ମାନେ ହୁଅନ୍ତୁ ବା ପ୍ରତ୍ୟେକ ବର୍ଗର ବ୍ୟକ୍ତି ଆଜି ଆମ କାର୍ଯ୍ୟକ୍ରମର ଅନେକ ପ୍ରେରଣା ସାଉଣ୍ଟିଥିବେ ବୋଲିକା ମୋର ଆଶା ଓ ବିଶ୍ୱାସ। ସାର୍ ଓ ମ୍ୟାଡ଼ାମ୍ ଆଜି ଆମ କାର୍ଯ୍ୟକ୍ରମ ପରିସରରେ ଆସି ଦେଇଥିବା ବାର୍ତ୍ତା ଆପଣମାନେ ଗ୍ରହଣ କରନ୍ତୁ ଏବଂ ଆଦର୍ଶ ଦମ୍ପତି ହେବା ପାଇଁକା ଚେଷ୍ଟା କରନ୍ତୁ। ବହୁତ ବହୁତ ଧନ୍ୟବାଦ ସାର୍ ଓ ମ୍ୟାଡ଼ାମ୍, ନମସ୍କାର,
1: ବହୁତ ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ।
0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଶା କରୁଛୁ ଆମ କାର୍ଯ୍ୟକ୍ରମ ଆପଣଙ୍କୁ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମ ଠିକଣା ଆକାଶବାଣୀ ପୁରୀ, ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ 3752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ରାଜଶ୍ରୀ ସାହୁ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ପୁରୀ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ପ୍ରଥମେ ଆପଣମାନଙ୍କ ପାଇଁ ରହିଛି ଦୋ ରାସ୍ତେ କଥାଚିତ୍ରରୁ ଏହି ଗୀତଟି, ଲତା ମଙ୍ଗେସ୍କରଙ୍କ କଣ୍ଠରେ। ଆନନ୍ଦ ବକ୍ସିଙ୍କ ଗୀତ ରଚନା, ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରଲାଲ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଡୋଲି କଥାଚିତ୍ରରୁ, ଆଶା ଭୋସଲେ ଓ ମହମ୍ମଦ ରଫିଙ୍କ କଣ୍ଠରେ ଶୁଣିନେବା ଏହି ଗୀତଟି।

ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଏକ ହଂସ୍କା ଯୋଡ଼ା କଥାଚିତ୍ରରୁ। ଇନ୍ଦିବରଙ୍କ ଗୀତ ରଚନା ଏବଂ ଜୟଦେବଙ୍କ ସଙ୍ଗୀତ ସଂଯୋଜନାକୁ କଣ୍ଠରେ ସଜାଇଛନ୍ତି ଶିଳ୍ପୀ ଆଶା ଭୋସ୍ଲେ।

0: ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଭଜନଟି ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ରଘୁନାଥ ରାଉତଙ୍କ ଗୀତ ରଚନାରୁ।
1: ଭଜନ ସଭାକୁ ଆସିନି ସଙ୍ଗାତ ନାମ କମେଇବାକୁ, ଭଜନ ସଭାକୁ ଆସିନି ସଙ୍ଗାତ ନାମ କମେଇବାକୁ।

0: today. Uttar Pradesh created a new benchmark in environment conservation by planting 35 crore 27 lakh saplings in a single day under the Ek Ped Maki Naam campaign today. This is 27,89,000 more than the government's target of 35 crore. Chief Minister Yogi Adityanath launched the statewide Vriksharopan Mahayagya drive from Gorakhpur by planting the sacred Triveni saplings. Home Minister Amit Shah also launched a massive tree plantation drive in Gandhinagar, Gujarat, which saw the planting of over 1.25 crore saplings across his Lok Sabha constituency today. Addressing the Vriksh Mitra program and Paryavaran Sanrakshan Sankalp event in New Delhi today, Union Minister Shivraj Singh Chauhan emphasized that planting trees is extremely important for protecting the environment and ensuring a sustainable future.
1: As temperatures continue to rise, the climate crisis will only deepen. Estimates suggest that if the current trend continues, climate change could reduce global GDP by as much as 20% by the end of this century. The resulting economic crisis could be so severe that recovering from it would become extremely difficult. Therefore, if greenhouse gas emissions continue at their current pace by the year 2050, the Earth will face serious environmental, economic and social challenges.
0: Madhya Pradesh Chief Minister Dr. Mohan Yadav also flagged off the plantation drive in Indore, which targets to plant 21 lakh saplings across the state. The government has refuted a fake image circulating on social media claiming that ethanol-blended petrol can cause problems in a vehicle's fuel tank. The Press Information Bureau's fact-check unit has termed the claim as false. It said the Ministry of Petroleum and Natural Gas has clarified that E20 petrol supplied by oil marketing companies conforms to the standards prescribed by the Bureau of Indian Standards. Former Qatar Amir Sheikh Hamad bin Khalifa Al Thani, who transformed the Gulf nation into a major global player in diplomacy, media and investment, has died at the age of 74. India has declared one day national mourning tomorrow as a mark of respect for Father Amir of Qatar. Prime Minister Narendra Modi has expressed condolences at the demise of Father Amir of Qatar. In the historic one-off women's test at Lord's Cricket Ground in London, England were 130 for 6 in their second innings on day 3 when reports last came in. Earlier, India declared their second innings at 341 for 7, setting a huge target of 457 for the hosts. Yastika Bhatia became the first female test centurion at Lord's, scoring 113 runs. And that is the end of this news bulletin.
2: ଶ୍ରୋତବନ୍ଧୁ ଶୁଣିଲେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:10 ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ କହି ରଖୁଛୁ ପାଣିପାଗର ସୂଚନା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସାଧାରଣରୁ ଅତିସାଧାରଣ ବର୍ଷା ହୋଇଯାଇଛି ଆଗାମୀ 5 ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ ଆଗାମୀ 2 ଦିନରେ ପାଗରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ ଶୁଣିଲେ ପାଣିପାଗର ସୂଚନା ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି ସକାଳ 6:05 ବନ୍ଦନା କାର୍ଯ୍ୟକ୍ରମ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ପରେ ପରେ ଶୁଣିପାରିବେ ଅନୁଚିନ୍ତା କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସର 134ତମ ଅଧ୍ୟାୟ ପ୍ରଚାର କରିବୁ ସକାଳ 6:40 ସକାଳ 7:25 ଶୁଣିପାରିବେ କ୍ଷେତ୍ର ମହିମା କାର୍ଯ୍ୟକ୍ରମ ଆସନ୍ତାକାଲି ଏଥିରେ ଶୁଣିବେ ଶ୍ରୀଜଗନ୍ନାଥଙ୍କ ଅଣବସର ଦୈତା ସେବକ ଆଲୋଚନା କରିବେ ରାମଚନ୍ଦ୍ର ଦାସ ମହାପାତ୍ର ଅତସି କୁସୁମ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:40 7:55 ଶୁଣିପାରିବେ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ସକାଳ 8:30 ଆସନ୍ତାକାଲି ଏଥିରେ ଶୁଣିବେ ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା ଆଲୋଚନା କରିବେ ପ୍ରଦୀପ୍ତ ଶ୍ରୀଚନ୍ଦନ ସକାଳ 8:45 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହିଲ୍ଲଡ଼ୁ କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 9:30 ଦିନ 10:00 ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭିର କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ଶୁଣିଲେ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି ଆଜି ତ ସମୟ ଯାଇଛି ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ପ୍ରାତଃ ଅଧିବେଶନ ସକାଳ 5:51